ଆକାଶବାଣୀ ପୁରୀ, ଆଜି ସୋମବାର 1948 ଶତାବ୍ଦ, ଆଷାଢ଼ ମାସ 15 ଦିନ, ଇଂରାଜୀ 2026 ମସିହା, ଜୁଲାଇ ମାସ 6 ତାରିଖ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 5:56:33। ଆମର ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଚଳିତ ପ୍ରାତଃ ଅଧିବେଶନର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ପ୍ରସାରଣ ହେଉଛି FM ମାଧ୍ୟମରେ 103.4 MHz ଯୋଗେ।

ସର୍ବଦା ଈଶ୍ୱରଙ୍କ ଉପରେ ଭରସା ରଖିବା ଉଚିତ। ଏହାଦ୍ୱାରା ଧୀରତା, ବୀରତା, ଗମ୍ଭୀରତା, ନିର୍ଭୟତା ଏବଂ ଆତ୍ମବଳ ବୃଦ୍ଧି ପାଏ। ଆକାଶବାଣୀ ପୁରୀ ଶୁଣନ୍ତୁ ହିନ୍ଦୀରେ ସମ୍ବାଦ, ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ନୀଳଚକ୍ରରେ ଫରଫର ହୋଇ ଉଡ଼ୁଛି ପତିତ ପାବନ ନେତ, ଉଡ଼ି ଉଡ଼ି କହୁଛି ଆସ ଆସ ଭକ୍ତ, ପତିତ ପାବନକୁ ଦର୍ଶନ କରି ପାପନାଶ କର, ଜନ୍ମ ଜନ୍ମର ବନ୍ଧନରୁ ମୁକ୍ତି ପାଅ। ଭକ୍ତ ଉପରକୁ ଅନାଇ ପ୍ରଣାମ କରେ ନେତକୁ, ପ୍ରଭୁଙ୍କ ଦର୍ଶନ ପାଇଁ ଆତୁର ହୁଏ, ଆଉ ଦର୍ଶନ କରି ହୁଏ ପାପମୁକ୍ତ। ପୁରାତନ ରଚନାରୁ ଗାଇଛନ୍ତି କଲ୍ୟାଣୀ ଭଟ୍ଟାଚାର୍ଯ୍ୟ।

ନୀଳାଦ୍ରି ବିହାରୀଙ୍କ ଦର୍ଶନରେ ଭକ୍ତ ମନରେ ଯେଉଁ ଭାବାନ୍ତର ସୃଷ୍ଟି ହୁଏ ତାହା ହିଁ ହେଉଛି ଆସକ୍ତିର ପ୍ରଥମ ପର୍ବ। ଆସକ୍ତି କ୍ରମଶଃ ନିବିଡ଼ ହୋଇ ଚିରକାଳୀନ ଭକ୍ତିରେ ରୂପାନ୍ତରିତ ହୁଏ, ତଥାପି ସନ୍ଦେହ ସୃଷ୍ଟି ହୁଏ। ସତରେ କ'ଣ ପ୍ରଭୁ ତାର ଦୁଃଖ ଶୁଣିବେ, ଭରସା ପାଏ ନାହିଁ। ମାତ୍ର ପ୍ରଭୁଙ୍କର ସେହି ସୁନ୍ଦର ରୂପର ଦର୍ଶନରେ ଅବଚେତନ ସ୍ତରକୁ ଚାଲିଯାଏ ଭକ୍ତ। କଳା କଳା ଚକାଡୋଳାର ମୋହ ନିରାସକ୍ତ କରିଦିଏ ଭକ୍ତକୁ। ନରସିଂହ ମହାପାତ୍ରଙ୍କ ରଚନା, ଗାଇଛନ୍ତି ଧନଞ୍ଜୟ ଶତପଥୀ।

ଦାରୁରେ ବ୍ରହ୍ମ ସଂସ୍ଥାପିତ ହୋଇଥିବାରୁ ସେ ଦାରୁ ବ୍ରହ୍ମ ଚତୁର୍ଥାମୂରତି ତାଙ୍କରି ଦ୍ୱିତୀୟରେ ଏ ଜଗତ ସମ୍ମୋହିତ ଦାରୁ ବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଆଦେଶରେ ସୂର୍ଯ୍ୟ ଚନ୍ଦ୍ର ଆଦଜାତ ଏଇ ମହିରେ ସାରା ବିଶ୍ୱର ମଙ୍ଗଳକାମୀ ହେଉଛନ୍ତି ମହାବାହୁ ଚକାଡୋଳା ମୁକ୍ତିର ମହାମନ୍ତ୍ରରେ ଆଚ୍ଛନ୍ନ କରି ରଖିଛନ୍ତି ସମଗ୍ର ଜଗତ ତାଙ୍କରି ନାମ ଭଜନରେ ଦୁଃଖ ଆଉ ଶୋକ ଅପସରିଯାଏ। ନଗେନ୍ଦ୍ର ମହାପାତ୍ରଙ୍କ ରଚନା ଗାଇଛନ୍ତି ଅଞ୍ଜଳି ମିଶ୍ର।

ଯେତେ ପାଇଲେ ମଧ୍ୟ ଭକ୍ତର ମନ ସନ୍ତୁଷ୍ଟ ହୁଏ ନା। ଇଚ୍ଛା ହୁଏ ଆହୁରି ଅଧିକ ତାକୁ ମିଳିଯାଆନ୍ତା କି। ଅନ୍ତର୍ଯ୍ୟାମୀ ଜାଣିପାରନ୍ତି ଭକ୍ତର ମନ କଥା। ଭକ୍ତକୁ ପରୀକ୍ଷା କରିବା ଉଦ୍ଦେଶ୍ୟରେ

ସ୍ୱାଭାବିକ ଭାବେ ନିଜକୁ ଦୂରେଇ ନିଅନ୍ତି। ଦୁଃଖ ଭରିଯାଏ ଭକ୍ତ ମନରେ, ମାତ୍ର ଗର୍ବଗଞ୍ଜନ ନରହରି ଭକ୍ତଠାରୁ ଅନ୍ତର ହୋଇଯାଆନ୍ତି। ଭକ୍ତ କହେ, ହେ ପ୍ରଭୁ କୈଳାସମୁଖ, ମୋର ଦୁଃଖ ହରଣ କର। ତାନସେନ ସିଂଙ୍କ କଣ୍ଠରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ରଚନା।

ପ୍ରଭୁ କ୍ଷୀର ସମୁଦ୍ରରେ ଅନନ୍ତ ଶୟନ କରିଛନ୍ତି, ଚତୁର୍ଦ୍ଦିଗରେ ନିରବତା। ଏଣେ ପ୍ରାର୍ଥନା କରୁଛି ଭକ୍ତ, ହେ ଖଗପତି, ଚକ୍ଷୁ ଉନ୍ମିଳନ କରି ମୋତେ ଦେଖ। ମୁଁ ତୁମରି ଦର୍ଶନ ପାଇଁ ଧାଇଁ ଆସିଛି ବହୁ ଦୂରରୁ। ମୋତେ ଦିବ୍ୟ ଭାବନାରେ ଅଭିମନ୍ତ୍ରିତ କର କରୁଣାମୟ। ଖଗ ଆସନ ତ୍ୟାଗ କରି ନୀଳାଦ୍ରି ମଣ୍ଡପରେ ମୋତେ ଦର୍ଶନ ଦିଅ। ପାରମ୍ପରିକ ରଚନାରୁ ଗାଇଛନ୍ତି ବୀଣାପାଣି ନାୟକ।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
3: ଆକାଶବାଣୀ କଟକ ଶୁଣନ୍ତୁ ଅନୁଚିନ୍ତା ଉପସ୍ଥାପନା କରିଛନ୍ତି ଶାନ୍ତନୁ କୁମାର ରଥ।

ଆପଣଙ୍କୁ ପ୍ରଣାମ ଶ୍ରୋତା ବନ୍ଧୁ। ବେଳେବେଳେ ଯୁକ୍ତିବାଦୀ ମନ ପ୍ରଶ୍ନ କରେ, ଶ୍ରୀଜଗନ୍ନାଥ ଯଦି ଏଡ଼େ ବିଚିତ୍ରକର୍ମା, ତେବେ ସେ କଳା ପାହାଡ଼ର ଆକ୍ରମଣକୁ ବରଦାସ୍ତ କଲେ କିଭଳି? ବାରମ୍ବାର ଯବନମାନଙ୍କର କଦର୍ଥନା ସହିଲେ କିଭଳି? କାହିଁ କିଛି ତ କରିପାରିଲେ ନାହିଁ। ସତ କଥା, ଜଗନ୍ନାଥଙ୍କ ବିଗ୍ରହକୁ ଏହିଭଳି ସମୟମାନଙ୍କରେ ସୁରକ୍ଷା ଦେବା ପାଇଁ ତାଙ୍କ ସେବକମାନେ ବିଭିନ୍ନ ଗୋପନୀୟ ସ୍ଥାନକୁ ନେଇଛନ୍ତି। ମନରେ ପ୍ରଶ୍ନ ଆସେ, ଯେଉଁ ଠାକୁର ନିଜେ ନିଜକୁ ରକ୍ଷା କରିପାରନ୍ତି ନାହିଁ, ସେ ଆମକୁ କ'ଣ ଉଦ୍ଧାର କରିବେ? ଯୁକ୍ତି ଦୃଷ୍ଟିରୁ ଏ ପ୍ରଶ୍ନଟି ଠିକ୍, କିନ୍ତୁ ଆଧ୍ୟାତ୍ମିକ ବିଚାରରେ ଏ ପ୍ରଶ୍ନର କୌଣସି ଅର୍ଥ ନାହିଁ। ଠାକୁର କ'ଣ ମୂର୍ତ୍ତିରେ ଥାନ୍ତି? ସେ ଥାନ୍ତି ଆମ ବିଶ୍ୱାସରେ। ଆମେ ଯଦି କହିବା କ'ଣ ଏ ବଡ଼ ଦେଉଳ, କ'ଣ ଏ କାଠର ଦେବତା, ଆମ ପାଖରୁ ଠାକୁର ଉଭେଇ ଯିବେ। ଅଥଚ ସେହି ଠାକୁରଙ୍କୁ ଦେଖି କାହାର ଦେହ ଜ୍ଞାନ ରହୁନାହିଁ, କିଏ ଅଧୀର ହୋଇ ଉପରକୁ ହାତ ଟେକି ନାଚୁଛି, କିଏ ଠିଆ ହୋଇ ଚାହିଁଛି, ଆଖିରୁ ଧାରଧାର ଲୁହ ବୋହିଯାଉଛି, କାହାର କଣ୍ଠ ବାଷ୍ପାକୁଳ ହୋଇଯାଉଛି। ସବୁ ଲୋକଙ୍କର କ'ଣ ଏକଥା ହୁଏ ନା ସବୁ ଲୋକଙ୍କର ବ୍ୟାକୁଳତା ସମାନ? କିଏ ଲୋକଙ୍କୁ ଦେଖିବା ପାଇଁ ବିଚିତ୍ର ବେଶଟିଏ ପଡ଼ିଛି, କିନ୍ତୁ ଆଉ ଜଣେ ଠାକୁରଙ୍କୁ ଦୂରରୁ ଦେଖି ଏକାନ୍ତରେ ତାଙ୍କ ଭାବରେ ଭାବିତ ହୋଇ ଲୁହ ଗଢ଼ଉଛି। ସମସ୍ତଙ୍କୁ ଠାକୁରଙ୍କ ରୂପ ତ ଏକାପରି ଦିଶୁଛି, କିନ୍ତୁ ଦେଖନ୍ତୁ ପ୍ରତ୍ୟେକଙ୍କର ଅନୁଭବ କିଭଳି ଭିନ୍ନ ଭିନ୍ନ। ମୋ ଭିତରେ ଭାବ ଯେତିକି ଅଛି ତାରି ଆଧାରରେ ମୁଁ ଠାକୁରଙ୍କୁ ଦେଖୁଛି, ଆପଣଙ୍କ ଭିତରେ ଯେତିକି ଭାବ ଅଛି ତାରି ଆଧାରରେ ଆପଣ ଦେଖୁଛନ୍ତି ଠାକୁରଙ୍କୁ। ତେବେ ଗୋଟିଏ କଥା ଆମେ ବାରମ୍ବାର ଶୁଣିଛୁ, ଠାକୁରଙ୍କ ପାଖରେ ପହଞ୍ଚିବା ପାଇଁ ଯେତିକି ଭାବ ଲୋଡ଼ା, ସେତିକି ଯଦି ଭାବ ଅଛି ଭିତରେ, ତେବେ ଅନୁଭବରେ ଆସିଯିବେ ଠାକୁର। ଏହି ଅନୁଭବରେ ଆସିଥିବା ଅବସ୍ଥାରେ ହିଁ ଭୋକିଲା ବନ୍ଧୁ ମହାନ୍ତିଙ୍କୁ ସୁନାଥାଳିରେ ମହାପ୍ରସାଦ ମିଳିଯାଇଥିଲା, ବାଲିଗାଁ ଦାସ ହାତରୁ ନଡ଼ିଆ ଚାଲିଯାଇଥିଲା। ଏମିତି କେତେ କଥା ଘଟିଛି ତାର ହିସାବ ନାହିଁ। ଜଣେ ଡାକ୍ତର ତାଙ୍କ ପୁଅ ବୋହୂଙ୍କୁ ଧରି ଯାଇଥିଲେ ବଡ଼ଦେଉଳ। ପୁଅ ବିଦେଶରେ ରହେ, ଠାକୁର ଦେଖା ସରିଲା, ଆନନ୍ଦ ବଜାରରେ ବୁଲୁ ବୁଲୁ ପୁଅ ହଠାତ୍ ମନ କଲା ଗୁଆ ଘିଅରେ ହେଇଥିବା କାକରା ମିଳିଲେ ଖାଆନ୍ତେ, ତା ପୁଣି ଠାକୁରଙ୍କ ପାଖରେ ଭୋଗ ଲଗା ହେଇଥିବ। ଡାକ୍ତର ଜଣଙ୍କ ପୁଅକୁ କହିଲେ ତାହା କେଉଁଠୁ ମିଳିବ, ସେ ଦୁର୍ଲଭ ପଦାର୍ଥ, ରାଜା ମନ୍ଦିର ପ୍ରଶାସକ କିମ୍ବା ବଡ଼ ବଡ଼ ସେବକ ରାଜଗୁରୁ ଏମାନଙ୍କୁ ସେସବୁ ମିଳେ, ସାଧାରଣ ଲୋକଙ୍କୁ ତାହା ମିଳିବାର ପ୍ରଶ୍ନ ନାହିଁ। ତୁ ଏମିତି ଦୁର୍ଲଭ ପଦାର୍ଥଟି ଇଚ୍ଛା କଲୁ ଯେ ଆମେ କେଉଁଠୁ ପାଇବା, ସେ ଭୋଗ ତ ମିଳିବାର ନଥିଲା, ଫେରି ଆସିବା ପାଇଁ ସେମାନେ ସଜବାଜ ହେଉଛନ୍ତି। ହଠାତ୍ ଜଣେ ଆସି ପହଞ୍ଚିଲେ ଏବଂ ଏକ ସୁନ୍ଦର ବଡ଼ କାକରା ଉପରେ କାଜୁ ଦ୍ରାକ୍ଷା ସବୁ ଦିଆହେଇଛି ଡାକ୍ତରଙ୍କ ପୁଅ ହାତରେ ଦେଇଦେଲେ, କହିଲେ ନେ। ସେ କିଏ ତାଙ୍କର ପରିଚୟ ପଚାରିବା ଆଗରୁ ସେ ତୁରନ୍ତ ବାହାରିଗଲେ। କି ଅଦ୍ଭୁତ ଭାବରେ ଘଟଣାଟି ଘଟିଲା କେହି କିଛି ବୁଝିପାରିଲେ ନାହିଁ। କାକରାରୁ ଟିକିଏ ଭାଙ୍ଗି ଦେଖିଲା ବେଳକୁ ଗୁଆ ଘିଅରେ ତିଆରି ସ୍ୱାଦିଷ୍ଟ କାକରା, ମହମହ ବାସ୍ନା, ଭାବରେ ବୁଡ଼ିଯାଇ ଆଖିରୁ ଲୁହ ଖସୁଥିଲା ସମସ୍ତଙ୍କର। ଏକଥା କାହାକୁ କହିଲେ କିଏ ବିଶ୍ୱାସ କରିବ? ଏମିତି କେତେ କେତେ ଅନୁଭବ ଅଛି ଭକ୍ତମାନଙ୍କର, ଯେଉଁମାନେ ଅନ୍ତରରେ ଭାବ ଭର୍ତ୍ତି କରି ଯାଇଛନ୍ତି, ନିର୍ମଳ ମନରେ ଠାକୁରଙ୍କର କୃପାକଣିକା ଟିକେ ପାଇବାକୁ ମନ କରିଛନ୍ତି, ତାଙ୍କ ପାଖରେ ଠାକୁର ପହଞ୍ଚି ଯାଇଛନ୍ତି। ସେଠି କାକରାଟିଏ ମାଧ୍ୟମ ମାତ୍ର, ଯିଏ ୟାକୁ ମନଗଢ଼ା କଥା କହି ଉଡ଼େଇ ଦେବାକୁ ଚାହିଁବ ଉଡ଼େଇଦେବ, ଯିଏ ବିଶ୍ୱାସ କରିବ ତା ଭିତରେ ଥିବା ଭାବ ଓ ବିଶ୍ୱାସ ଆଉ ଟିକିଏ ବଳ ପାଇଯିବ। ଏମିତି ଅଜସ୍ର ଭାବ ପାହାଡ଼ ବିଶ୍ୱାସ ଜଗନ୍ନାଥଙ୍କ

ଉପରେ ଆରୋପିତ ହୋଇଛି ଆଉ ସେ ଭାବ ଓ ବିଶ୍ୱାସଗୁଡ଼ିକ ଆମମାନଙ୍କ ପାଖରୁ ହିଁ ଯାଇଛି। ସେଇଥିପାଇଁ ଠାକୁରମାନେ ଅଧାଗଢ଼ା ହୋଇ ରହିଗଲେ କବାଟ ଖୋଲିଦେବାରୁ ଶିଳ୍ପୀ ଉଭେଇ ଗଲେ ବୋଲି ଯେଉଁ କିମ୍ବଦନ୍ତୀଟି ଅଛି ତାହା ଗୋଟିଏ ସତ୍ୟକୁ ଇଙ୍ଗିତ ଦେଉଛି ଯେ ଗୁଡ଼ାଏ ମତ, ଗୁଡ଼ାଏ ପଥ, ଗୁଡ଼ାଏ ସିଦ୍ଧାନ୍ତ ଆଉ ବିଚାରକୁ ନେଇ ଠାକୁରମାନଙ୍କର ରୂପ କଳ୍ପନା କରି ଅନୁଭବୀ ବିଦ୍ୱାନ ଶିଳ୍ପୀ ବୁଝି ବିଚାରି ଏଭଳି ବିଗ୍ରହକୁ ତିଆରି କରିଛନ୍ତି। ସେଇଥିପାଇଁ ସେ ବିଗ୍ରହ ହୋଇଛନ୍ତି ବିଶ୍ୱ ଦେବତା ଜଗନ୍ନାଥ। ସେ ମହାଭାବମୟ ଦେବତା ଆମ ପାଖରେ ଭାବ ଅଛି ବୋଲି ଆମ ହୃଦୟକୁ ଛୁଉଁଛନ୍ତି। ଯାହା ପାଖରେ ଭାବଟି ନାହିଁ ତା ପାଇଁ ସବୁ ଦେବତା କାଠ ବା ପଥର।

0: ଅନୁଚିନ୍ତା ଶେଷ ହେଲା। ଉପସ୍ଥାପନା କରିଥିଲେ ଶାନ୍ତନୁ କୁମାର ରଥ। ଆକାଶବାଣୀ
1: ଶୁଣିଲେ ଅନୁଚିନ୍ତା, ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ପୁରୀ ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ଶ୍ରୀ ରାମଚରିତ ମାନସର 127ତମ ଅଧ୍ୟାୟ।
2: एपिसोड 127। 1 2 7।

ଶୁଣିଲେ ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସର 127ତମ ଅଧ୍ୟାୟ। କଣ୍ଠଦାନ କରିଥିଲେ ସ୍ୱପ୍ନା ରୟ। ଶୁଣନ୍ତୁ ସୋନୁ ନିଗମଙ୍କ କଣ୍ଠରେ ଭକ୍ତିଗୀତଟିକୁ ସଙ୍ଗୀତରେ ସଜେଇଛନ୍ତି ବାସୁଦେବ ରଥ।

ସନ୍ଧ୍ୟା 5ଟାରେ ଶୁଣିପାରିବେ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମର 1321ତମ ଅଧ୍ୟାୟ। ଓଡ଼ିଆ ଭକ୍ତିଗୀତ ଶୁଣିପାରିବେ ସନ୍ଧ୍ୟା 6:10 ଏବଂ 6:15 ଶୁଣିବେ ଦେଶାତ୍ମବୋଧକ ଗୀତ। ସନ୍ଧ୍ୟା 6:21 ଶୁଣିବେ ଓଡ଼ିଆ ଆଲବମ୍ ଗୀତ। ଓଡ଼ିଆ କଥାଚିତ୍ର ଗୀତ ଶୁଣିପାରିବେ ସନ୍ଧ୍ୟା 7ଟାରେ। ସନ୍ଧ୍ୟା 7:15 ଶୁଣିବେ ଓଡ଼ିଆରେ ସମ୍ବାଦ ଏବଂ ଜିଲ୍ଲା ହାଲଚାଲ ଶୁଣିପାରିବେ 7:25। ଆଜି ଏଥିରେ ଶୁଣିବେ କେନ୍ଦୁଝର ଜିଲ୍ଲା ସମ୍ପର୍କରେ ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷୀ ଭାଇ ଭଉଣୀଙ୍କ ପାଇଁ କାର୍ଯ୍ୟକ୍ରମ କୃଷି ହାଲଚାଲ ଶୁଣିପାରିବେ ସନ୍ଧ୍ୟା 7:30। ଏଥିରେ ଆଲୋଚନାର ବିଷୟ ରହିଛି ସମନ୍ୱିତ ଚାଷ ପ୍ରଣାଳୀରେ କୃଷି ପ୍ରଣାଳୀରେ ଚାଷୀମାନଙ୍କ ଆୟ ବୃଦ୍ଧି। ଆଲୋଚନା କରିଛନ୍ତି କ୍ଷେତ୍ର ବିଜ୍ଞାନ ବିଭାଗ ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱର ଡକ୍ଟର ସତ୍ୟାନନ୍ଦନ ଜେନାଙ୍କ ସହ। ହିନ୍ଦୀ କଥାଚିତ୍ର ଗୀତ ଶୁଣିପାରିବେ ରାତି ଦଶଟାରେ ଶୁଣିପାରିବେ ହିନ୍ଦୀ କଥାଚିତ୍ର ଏବଂ ଜଗନ୍ନାଥ ଭଜନ ଶୁଣିପାରିବେ ରାତି 10:30। ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ପୁରୀ ପ୍ରଚାର କରୁଛୁ ଆଞ୍ଚଳିକ ସମ୍ବାଦ, ପରେ ପରେ ଆମର ସ୍ୱାସ୍ଥ୍ୟ ଏବଂ ଓଡ଼ିଆରେ ସମ୍ବାଦ। ଆକାଶବାଣୀ କଟକ କେନ୍ଦ୍ରରୁ।

0: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ପୁରୀରେ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହେବ। ବୈଠକରେ ପ୍ରଶାସନିକ ସ୍ତରରେ ହୋଇଥିବା ସମସ୍ତ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯିବ। ରଥ ନିର୍ମାଣଠାରୁ ଆରମ୍ଭ କରି ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ରଥଯାତ୍ରାର ନୀତିକାନ୍ତିକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ନେଇ ବୈଠକରେ ଆଲୋଚନା କରାଯିବ। ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ର ନିୟମିତ ଚଳାଚଳକୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଶୁଭାରମ୍ଭ କରିବେ। ଏହାସହ ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳର ମଧ୍ୟ ଶୁଭାରମ୍ଭ ହେବ। ପୂର୍ବରୁ ବ୍ରହ୍ମପୁର ଉଧନା ଏକ୍ସପ୍ରେସ୍ ଟ୍ରେନ୍ ସପ୍ତାହକୁ ଥରେ ଏବଂ ପରେ ତିନି ଦିନ ଚଳାଚଳ କରୁଥିଲା। ତେବେ ଯାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍କୁ ପ୍ରତିଦିନ ଚଳାଚଳ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ସେହିଭଳି ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ପୁରୀଠାରୁ ପ୍ରତ୍ୟେକ ସୋମବାର ଗୁରୁବାର ଏବଂ ଶନିବାର ଚଳାଚଳ କରିବ ଏବଂ କୋରାପୁଟରୁ ପ୍ରତ୍ୟେକ ମଙ୍ଗଳବାର ଶୁକ୍ରବାର ଏବଂ ରବିବାର ଚଳାଚଳ କରିବ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ସୁଦୃଶ୍ୟ ଲଘୁଚାପ ଅବପାତରେ ପରିଣତ ହେବା ସହ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ସ୍ଥଳଭାଗ ଅତିକ୍ରମ କରିଛି। ବାଲେଶ୍ୱର ନିକଟରେ ଉତ୍ତର ଉପକୂଳ ଓଡ଼ିଶା ଅତିକ୍ରମ କରିଥିବା ଜଣାପଡ଼ିଛି। ଆଗାମୀ 24 ଘଣ୍ଟା ମଧ୍ୟରେ ଏହି ଅବପାତ ଉତ୍ତର ଓଡ଼ିଶା ସଂଲଗ୍ନ ଦକ୍ଷିଣ ଝାଡ଼ଖଣ୍ଡ ଏବଂ ଉତ୍ତର ଛତିଶଗଡ଼ ମଧ୍ୟ ଦେଇ ଗତି କରିବାର ଅନୁମାନ କରାଯାଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆଜି ଅତିପ୍ରବଳ ବର୍ଷା ହେବା ନେଇ ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର, ନୂଆପଡ଼ା, ବଲାଙ୍ଗୀର, ଅନୁଗୁଳ, ବୌଦ୍ଧ ଏବଂ କନ୍ଧମାଳ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ାଠାରେ ସର୍ବାଧିକ 276 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଜି ସକାଳ 6 ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର 603.33 ଫୁଟ ରହିଥିଲା। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ 35,137 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ସେହି ସମୟ ମଧ୍ୟରେ ପାୱାର ଚ୍ୟାନେଲ ଦେଇ 17,632 ଘନଫୁଟ ଜଳ ନିଷ୍କାସିତ ହେଉଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ, ସମ୍ବଲପୁର ଏବଂ ସୁବର୍ଣ୍ଣପୁରର ସମସ୍ତ ଶିକ୍ଷାନୁଷ୍ଠାନକୁ ଆଜି ବନ୍ଦ ରଖାଯାଇଛି। ସମସ୍ତ ସରକାରୀ ବେସରକାରୀ ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର ଏବଂ ମହାବିଦ୍ୟାଳୟଗୁଡ଼ିକୁ ଆଜି ପାଇଁ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ସମସ୍ତ ସରକାରୀ ଏବଂ ଘରୋଇ ନିର୍ମାଣ କାର୍ଯ୍ୟକୁ ମଧ୍ୟ କଟକରେ ଆଜି ଦିନକ ପାଇଁ ବନ୍ଦ ରଖିବାକୁ କୁହାଯାଇଛି। ସହରର ନଦୀ ବାଲିଘାଟଗୁଡ଼ିକ ବନ୍ଦ ରଖାଯିବା ସହ ପୁଲିସ ପେଟ୍ରୋଲିଂ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିଶିଷ୍ଟ ଜନନାୟକ ତଥା ସ୍ୱାଧୀନତା ସଂଗ୍ରାମୀ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଆଜି 125ତମ ଜନ୍ମବାର୍ଷିକୀ ଅବସରରେ ଦେଶବ୍ୟାପୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି। ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ସମାରୋହରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେବେ। ଏଥିସହ ସତ୍ସଙ୍ଗ ବିହାରସ୍ଥିତ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢ଼ୀ ପ୍ରମୁଖ ପୁଷ୍ପମାଲ୍ୟ ଅର୍ପଣ କରିବେ। ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ଜଣେ ସମର୍ପିତ ରାଷ୍ଟ୍ରନେତା ଏବଂ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାନାୟକ ଥିଲେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଡକ୍ଟର ମୁଖାର୍ଜୀଙ୍କ ଜୟନ୍ତୀ ପରିପ୍ରେକ୍ଷୀରେ ଗତକାଲି ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସମ୍ବିଧାନ ପ୍ରଣୟନ ସଭାର

0: ସଦସ୍ୟ ଭାବେ ସ୍ୱର୍ଗତ ମୁଖାର୍ଜୀଙ୍କ ଭୂମିକା ଉପରେ ଆଲୋକପାତ କରିଛନ୍ତି।
1: ଡକ୍ଟର ମୁଖାର୍ଜୀଙ୍କର ଜୀବନ ଏ ଦେଶ ପାଇଁ ଏଭଳି ଏକ ଅମୂଲ୍ୟ ଉପହାର ଯାହା ପ୍ରତିଟି ଭାରତୀୟଙ୍କୁ ରାଷ୍ଟ୍ରଭକ୍ତି ଓ ସେବାର ଅନନ୍ତ ପ୍ରେରଣା ଦେଇ ଆସିଥାଏ। ଭାରତୀୟ ଶିକ୍ଷା ସଂସ୍କୃତି ପରମ୍ପରା ଓ ରାଷ୍ଟ୍ରବୋଧର ଉତ୍ଥାନ ପାଇଁ ସେ ଯେଭଳି ଭାବରେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ଏ କଥାକୁ ତାଙ୍କର ଇତିହାସରୁ ଆମେ ସମସ୍ତେ ଜାଣିଥାଉ। ସମର୍ପିତ ରାଷ୍ଟ୍ରନେତା ଏବଂ ଦୂରଦୃଷ୍ଟି ସମ୍ପନ୍ନ ମହାନ ଚିନ୍ତକ ଥିଲେ।
0: କଟକର ଇଂରାଜୀ ବନାନକୁ ପରିବର୍ତ୍ତନ କରାଯାଇଛି। ଉଚ୍ଚାରଣ ଆଧାରରେ ଏଣିକି ଇଂରାଜୀରେ କେ ଏ ଟି ଏ କେ ଏ ଲେଖାଯିବ। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗର ଗେଜେଟ୍ ବିଜ୍ଞପ୍ତି ଆଧାରରେ କଟକ ମହାନଗର ନିଗମ ପକ୍ଷରୁ ନାମ ସଂଶୋଧନ ସଂକ୍ରାନ୍ତ ନିର୍ଦ୍ଦେଶନାମା ଜାରି କରାଯାଇଛି, ଫଳରେ ଏଣିକି କଟକ ମହାନଗର ନିଗମ ସିଏମ୍ସି ପରିବର୍ତ୍ତେ କେଏମ୍ସି ଲେଖାଯିବ। କେନ୍ଦ୍ରୀୟ ଅଷ୍ଟମ ବେତନ କମିଶନର ସଦସ୍ୟ ସଚିବ ପଙ୍କଜ ଜୈନ ଆଜି ଏବଂ ଆସନ୍ତାକାଲି ଦୁଇ ଦିନ ଧରି ରାଜ୍ୟର ବିଭିନ୍ନ ସଂଗଠନର ପ୍ରତିନିଧି ଏବଂ ହିତାଧିକାରୀଙ୍କ ସହ ମତ ବିନିମୟ କରିବେ। ରାଜ୍ୟର ବିଭିନ୍ନ ବର୍ଗର କର୍ମଚାରୀ, ପେନ୍ସନଧାରୀ ଏବଂ ସରକାରୀ କର୍ମଚାରୀଙ୍କ ବେତନ ବ୍ୟବସ୍ଥା ଉପରେ ସେ ମୂଲ୍ୟାଙ୍କନ କରିବେ। ଭଦ୍ରକ ଜିଲ୍ଲା ତିହିଡ଼ି, ଆଗରପଡ଼ା ସମେତ ବିଭିନ୍ନ ଥାନା ପରିସରରେ ନିଶାମୁକ୍ତ ଓଡ଼ିଶା ଅଭିଯାନ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାସ୍ତରୀୟ ବରିଷ୍ଠ ପୁଲିସ ଅଧିକାରୀ, ପଞ୍ଚାୟତ ସମିତି ଅଧ୍ୟକ୍ଷ, ଜନପ୍ରତିନିଧି ଏବଂ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ନିଶା ସେବନର କୁପରିଣାମ ଉପରେ ଆଲୋକପାତ କରିବା ସହ ନିଶାମୁକ୍ତ ଓଡ଼ିଶା ଗଠନରେ ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
2: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ବିଷାଦ ରୋଗ ଆଲୋଚକ ଡାକ୍ତର ନୀଳମାଧବ ରଥ।
3: ମାନସିକ ବିଷାଦ ଥଣ୍ଡା ଜ୍ୱର କାଶ ପରି ହୁଏତ ଅତି ସାଧାରଣ। ମନର ଆଶା ପୂରଣ ନହେଲେ, ରୋଗ ଦୁଃଖ ଦୁର୍ଘଟଣାର ଶିକାର ହେଲେ, ପ୍ରିୟ ଆତ୍ମୀୟକୁ ପ୍ରିୟ ବସ୍ତୁକୁ ହରାଇଲେ, ବ୍ୟକ୍ତିଗତ ଅବା ସାମାଜିକ ଚାପର ସମ୍ମୁଖୀନ ହେଲେ ଆମେ ବିଷାଦଗ୍ରସ୍ତ ହୋଇଥାଉ। କୁରୁକ୍ଷେତ୍ରରେ ଅର୍ଜୁନଙ୍କର ବିଷାଦ ଯୋଗ ବିଷୟରେ ଆମେ ସମସ୍ତେ ଅବଗତ। ଖବରକାଗଜରେ ବା ଟିଭିରେ ମାନସିକ ବିଷାଦରୁ ଆତ୍ମହତ୍ୟା, ହତ୍ୟା ପ୍ରବଣତା, ଅପରାଧ ପ୍ରବଣତାର ଅନେକ ଘଟଣା ସହ ଆମେ ପରିଚିତ। ବିଷାଦ ଜର୍ଜରିତ ମନରେ ଉଦ୍ବେଗ, ଆଶଙ୍କା, କାର୍ଯ୍ୟ କରିବାର ସ୍ପୃହା ହ୍ରାସ, ଶାରୀରିକ ପୀଡ଼ା ବା ଜ୍ୱଳନର ଅନୁଭୂତି, କାମଶକ୍ତିର କମିଯିବା ଦୃଷ୍ଟିଗୋଚର ହୋଇଥାଏ। ବୀଜାଣୁ ଜନିତ ରୋଗ, କାମଳ ରୋଗ, କେତେ ପ୍ରକାର କର୍କଟ ବା କ୍ୟାନ୍ସର ରୋଗ, ଟିବି ଓ ଅନେକ ଔଷଧ ସେବନ, ନିଶା ମଦ୍ୟପାନ ପାଇଁ ବିଷାଦାବସ୍ଥା ଆମେ ଲକ୍ଷ୍ୟ କରିଥାଉ। ସ୍ନେହ ପ୍ରେମରେ ପ୍ରତାରଣା, କୁଟିଳତା, ପାଠ ଓ ପରୀକ୍ଷାରେ ବା କର୍ମକ୍ଷେତ୍ରରେ ଅସଫଳତା ମନୁଷ୍ୟକୁ ବିଷାଦକୁ ଠେଲି ଦେଇଥାଏ। କିନ୍ତୁ ଗମ୍ଭୀର ମାନସିକ ରୋଗ ବିଷାଦ ରୋଗ ଆମେ ସେ ସବୁକୁ କହିବା ଯାହା ଦୁଇ ସପ୍ତାହରୁ ମାସ ମାସ ବା ବର୍ଷ ବର୍ଷ ଧରି ମନକୁ ଭାରାକ୍ରାନ୍ତ କରେ। ବିଷାଦର ଶାରୀରିକ ଲକ୍ଷଣ ଯେପରିକି ଭୋକ ନହେବା, ନିଦ ନହେବା, କାହା ସଙ୍ଗେ ନ ମିଶିବା, ବାରମ୍ବାର ଦୁଃଖ ଘଟଣା ବିଷୟରେ ବିନା କାରଣରେ ଦୁଃଖକୁ ରୋମନ୍ଥନ କରି ଚାଲିବା, ନିଜକୁ ଅଯୋଗ୍ୟ ଭାବିବା, ନିଜକୁ ଦୋଷ ଦେବା, ଜୀବନକୁ ନିରର୍ଥକ ଭାବି ବସିବା, ନିଜକୁ ବିଷାଦରୁ ମୁକ୍ତି ପାଇଁ ଆତ୍ମହତ୍ୟାର କଳ୍ପନା ଜଳ୍ପନା ଅବା ପ୍ରଚେଷ୍ଟା କରିବା, ଏସବୁକୁ ଆମେ ଗମ୍ଭୀର ବିଷାଦ ରୋଗର ବିଭିନ୍ନ ଲକ୍ଷଣ ଭାବେ ଚିହ୍ନିବା। ବିଷାଦ ରୋଗୀ ଆଗକୁ ବା ମୁକ୍ତିର ଅନ୍ୟ ରାସ୍ତା ଭାବିପାରେ ନାହିଁ, ଜୀବନର ଅନ୍ୟ ଲକ୍ଷ୍ୟ ବିଷୟରେ ସେ ଆଗକୁ ଭାବିପାରେ ନାହିଁ। କବି ଭାଷାରେ ଭାବି ବସେ ସେ, ଜୀବନ କି ଖାଲି ନିରାଶାର ବାଲି, ମରୁ ମରିଚିକା ସ୍ନେହ ପ୍ରୀତି। ରୋଗୀ ଚୁପ୍ ନିସ୍ତେଜରେ ବସି ରହେ, ଖାଦ୍ୟ ରୁଚେ ନାହିଁ, ନିଦ ନଥାଏ, ଆଖିରେ ଲୁହ, ଛାତିରେ କୋହ, ଅସୀମ ଶାରୀରିକ ଯନ୍ତ୍ରଣା ଅନୁଭବ କରେ, ଅବା ସବୁବେଳେ ଅସ୍ଥିରତା, ଆଉ ଆଗକୁ ରାସ୍ତା ନାହିଁ, ଆଉ ଏ ରାତି ପାଇବ ନାହିଁ, ଖାଲି ଅନ୍ଧାର ଆଉ ଅନ୍ଧାର, ରୋଗୀ ନିରାଶାରେ ବୁଡ଼ି ରହେ। କେତେକ ସ୍ଥଳେ ଅପ୍ରାକୃତିକ ବିଷାଦରେ ରୋଗୀ ବେଶୀ ଖାଏ, ଶୁଏ, ଅତ୍ୟନ୍ତ ଚଞ୍ଚଳ ହୁଏ, ଯାହା ଆମେ ଅସ୍ୱାଭାବିକ ବିଷାଦ କହିପାରିବା। କିଛି ଲୋକ ଅନ୍ତରର ବିଷାଦକୁ ଲୁଚାଇ ରଖି ବାହାରେ ଖୁସି ଦେଖେଇବା ପ୍ରବଞ୍ଚନା କରନ୍ତି ଓ ହଠାତ୍ ଜୀବନ ଯୁଦ୍ଧରୁ ପରାସ୍ତ ହୋଇ ଆତ୍ମହତ୍ୟାର ପ୍ରଚେଷ୍ଟା କରିଥାନ୍ତି। ମଧୁମେହ, ଉଚ୍ଚ ରକ୍ତଚାପ, ହୃଦଘାତ ବା ମସ୍ତିଷ୍କର ପ୍ରଦାହ ପରେ ବିଷାଦ ରୋଗ ଆସେ। ବିଷାଦ ରୋଗ ମାନସିକ ରୋଗ ମ୍ୟାନିକ୍ ଡିପ୍ରେସିଭ୍ ସାଇକୋସିସ୍ ବା ଉନ୍ମାଦ ବିଷାଦର ଏକ ଅଂଶ ହୋଇପାରେ। ବୃଦ୍ଧାବସ୍ଥାରେ ବିଷାଦ ରୋଗ ସଙ୍ଗହୀନତା, ସାମାଜିକ ସମ୍ମାନ, ଆର୍ଥିକ ଅଭାବ ତଥା ସନ୍ତାନମାନଙ୍କର ଅବହେଳା, ଅତ୍ୟାଚାର ବା ପରିତ୍ୟାଗ ହେତୁ ହୋଇଥାଏ। ପ୍ରେମ ପ୍ରତାରଣା, ପରୀକ୍ଷାରେ ଅକୃତ କାର୍ଯ୍ୟ ହେବା କୈଶୋର ବିଷାଦର ଲକ୍ଷଣ। ବୈଜ୍ଞାନିକଙ୍କ ମତରେ ସେରୋଟୋନିନ୍ ନାମକ ଜୀବରସର କ୍ଷରଣ ମସ୍ତିଷ୍କରେ କମିଗଲେ ବିଷାଦ ରୋଗ ହୁଏ। ବ୍ୟକ୍ତିଗତ ଘଟଣାବଳୀ, ଦୃଷ୍ଟିଭଙ୍ଗୀ, ମାନସିକ ବା ସାମାଜିକ ଚାପ, ବେଳେବେଳେ ଆଧ୍ୟାତ୍ମିକ ଚାପ ଦ୍ୱାରା ଏ ମନର ବିଷାଦ ପ୍ରଭାବିତ ହୁଏ। ମାନସିକ ବିଷାଦ ରୋଗର ଚିକିତ୍ସା ଅନେକ ପ୍ରକାରର। ରୋଗୀ ପ୍ରତି ସ୍ନେହ ସହାନୁଭୂତି, ତା ସହ ଆଲୋଚନା

0: ଦିଗ୍ଦର୍ଶନ ସାହଚର୍ଯ୍ୟ ପାରିପାର୍ଶ୍ୱିକ ଚାପହ୍ରାସର ପ୍ରଚେଷ୍ଟା ବିଷାଦକୁ ଲାଘବ କରିଥାନ୍ତି। ମାନସିକ ତଥା ବ୍ୟବହାରିକ ଚିକିତ୍ସା ପଦ୍ଧତି କଗ୍ନିଟିଭ୍ ବିହେଭିଅରାଲ୍ ଥେରାପି ଏ ଦିଗରେ ଫଳପ୍ରଦ ଚିକିତ୍ସା। ଅନେକ ବିଷାଦ ପ୍ରତିରୋଧକ ଔଷଧ ଅଛି ଯାହାକୁ ଆମେ ମୁଡ୍ ଏଲିଭେଟର ବା ଆଣ୍ଟି ଡିପ୍ରେସାନ୍ ଶ୍ରେଣୀଭୁକ୍ତ କରିଥାଉ। ସେସବୁକୁ ସେବନ କଲେ 3 ମାସରୁ 6 ମାସ ମଧ୍ୟରେ ବିଷାଦରୁ ମୁକ୍ତି ମିଳେ। ଆତ୍ମହତ୍ୟାର ଉଦ୍ୟମ ବା ଭାବନାକୁ ଆମେ ଗମ୍ଭୀର ସମସ୍ୟା ବୋଲି ଭାବି ତାକୁ ବିଦ୍ୟୁତ୍ ସକ୍ ଚିକିତ୍ସାରେ ଜଲ୍ଦି ଦୂର କରିପାରିବା। ଔଷଧୀୟ ଚିକିତ୍ସା ସହ ନିୟମିତ ବ୍ୟାୟାମ, କ୍ରୀଡ଼ା, ସୂର୍ଯ୍ୟକିରଣରେ ପ୍ରାତଃ ଭ୍ରମଣ ବା ସାୟଂ ଭ୍ରମଣ, ସାମାଜିକ ଜୀବନ ସହ ମିଶିବା, ପର୍ବପର୍ବାଣୀରେ ପ୍ରବଚନରେ ଏକାଠି ହେବା ମନର ବିଷାଦ ଲାଘବ କରିଥାଏ। ଈଶ୍ୱରଙ୍କ ପ୍ରାର୍ଥନା, ଯୋଗ, ଧ୍ୟାନ, ସତ୍ ଚିନ୍ତା ଦ୍ୱାରା ଆମେ ମାନସିକ ବିଷାଦକୁ ପ୍ରତିହତ କରିପାରିବା ଏବଂ ନିୟମିତ ଭାବରେ ଚିକିତ୍ସାରେ ରହି ଆମେ ମାନସିକ ବିଷାଦକୁ ଦୂରୀଭୂତ କରିପାରିବା।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ବିଷାଦ ରୋଗ, ଆଲୋଚନା କରିଥିଲେ ଡାକ୍ତର ନୀଳମାଧବ ରଥ। ଆକାଶବାଣୀ କଟକ ସମୟ ବର୍ତ୍ତମାନ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଆଜିଠାରୁ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଆଜି ସମବାୟ ମନ୍ତ୍ରଣାଳୟର 5ମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଆଜି ଅନୁଷ୍ଠିତ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ। ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଆଲର୍ଟ ଜାରି। ଏବଂ ଆଇସିସି ମହିଳା T20 କ୍ରିକେଟ୍ ବିଶ୍ୱକପ୍ ଟାଇଟଲ୍ ହାସଲ କଲା ଅଷ୍ଟ୍ରେଲିଆ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ। ତ୍ରିରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଆଜି 2-ଦିନିଆ ଗସ୍ତରେ ଯାଇ ସନ୍ଧ୍ୟାରେ ଇଣ୍ଡୋନେସିଆରେ ପହଞ୍ଚିବେ। ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ 4ର୍ଥ ଇଣ୍ଡୋନେସିଆ ଗସ୍ତ। 2018 ମଇ ମାସରେ ଭାରତ ଓ ଇଣ୍ଡୋନେସିଆ ସମ୍ପର୍କକୁ ରଣନୈତିକ ସହଭାଗିତା ସ୍ତରକୁ ଉନ୍ନୀତ କରିବା ପରେ ଏହା ତାଙ୍କର ପ୍ରଥମ ଦ୍ୱିପାକ୍ଷିକ ଗସ୍ତ। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋ ଓ ସୁବିଆଣ୍ଟୋଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା କରିବା ସହ ବିଭିନ୍ନ କ୍ଷେତ୍ରରେ ହୋଇଥିବା ପ୍ରଗତି ସମ୍ପର୍କରେ ସମୀକ୍ଷା କରିବେ। ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ କାର୍ଯ୍ୟକ୍ରମ ଜାକର୍ତ୍ତାରେ ଥିଲେ ମଧ୍ୟ ସେ ସାଂସ୍କୃତିକ ଓ ଐତିହାସିକ ସହର ଜୋଗକାର୍ତ୍ତା ପରିଦର୍ଶନ କରିବେ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା 8 ବୁଧବାର ଦିନ ଶ୍ରୀ ମୋଦି 3-ଦିନିଆ ଗସ୍ତରେ ଯାଇ ମେଲବୋର୍ଣ୍ଣରେ ପହଞ୍ଚିବେ। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନିଜ୍ଙ୍କ ସହ ଶ୍ରୀ ମୋଦି ତୃତୀୟ ଭାରତ ଅଷ୍ଟ୍ରେଲିଆ ବାର୍ଷିକ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ। ସମ୍ମିଳନୀରେ ଉଭୟ ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ସାଇବର ସୁରକ୍ଷା, ଯୋଗାଣ ଶୃଙ୍ଖଳ, ପ୍ରଯୁକ୍ତିବିଦ୍ୟା ଆଦି ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହେବ। ତ୍ରିରାଷ୍ଟ୍ରୀୟ ଗସ୍ତର ଅନ୍ତିମ ପର୍ଯ୍ୟାୟରେ ଆସନ୍ତା 10 ପ୍ରଧାନମନ୍ତ୍ରୀ ନ୍ୟୁଜିଲାଣ୍ଡ ଗସ୍ତ କରି ତାଙ୍କ ପ୍ରତିପକ୍ଷ କ୍ରିଷ୍ଟୋଫର ଲକ୍ସନ୍ଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଲୋଚନା କରିବେ। ଗତ 40 ମଧ୍ୟରେ ଏହା ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ନ୍ୟୁଜିଲାଣ୍ଡ ଗସ୍ତ ହେବ। ଏହି ଅବସରରେ ଶ୍ରୀ ମୋଦି ପ୍ରମୁଖ ବ୍ୟବସାୟ ଏବଂ କ୍ରୀଡ଼ା ନେତୃତ୍ୱଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ସମବାୟ ମନ୍ତ୍ରଣାଳୟର 5ମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେବେ। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ସହକାର ସେ ସମୃଦ୍ଧି ଲକ୍ଷ୍ୟ ପୂରଣ ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି ଅବସରରେ ଶ୍ରୀ ଶାହା ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଶ୍ରୀ ଶାହା 232 ଶସ୍ୟ ଗୋଦାମ ଗୃହ ଉଦ୍ଘାଟନ, ସହକାର ବନ, ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରରେ ଟିସୁ କଲଚର ବ୍ୟବସ୍ଥାର ଆଦିର ଭୂମିପୂଜନ, ଜାତୀୟ ସମବାୟ ଡାଟାବେସ୍ ଓ ଜିଓ ଟ୍ୟାଗ୍ ମୋବାଇଲ୍ ଆପ୍ର ଶୁଭାରମ୍ଭ, ଜାତୀୟ ପଶୁପାଳନ ବିକାଶ ବୋର୍ଡ଼ର ଦୁଗ୍ଧ ଯୋଗାଣ ଡ୍ୟାସ୍ବୋର୍ଡ ପୋର୍ଟାଲର ଶୁଭାରମ୍ଭ ଆଦି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଭାରତୀୟ ବିହନ ସହକାରୀ ସମିତି ଲିମିଟେଡ୍ BBSSL ଏବଂ ଭାରତୀୟ କୃଷି ଗବେଷଣା ପରିଷଦ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ। ଏହି ବୁଝାମଣା ଫଳରେ ବିହନ ବ୍ୟବସ୍ଥା ଏବଂ ଦୁଗ୍ଧ ସମବାୟ ସମିତି ପାଇଁ ଆଦର୍ଶ ନିୟମ ସୁଦୃଢ଼ ହୋଇପାରିବ। ଗତ 5 ମଧ୍ୟରେ ମନ୍ତ୍ରଣାଳୟ ପକ୍ଷରୁ ପ୍ରାଥମିକ କୃଷି ଋଣ ସମିତି, ସମବାୟ ବ୍ୟାଙ୍କ, ଦୁଗ୍ଧ ସମବାୟ ଏବଂ ଜାତୀୟ ସ୍ତରୀୟ ସମବାୟ ସଂସ୍ଥାଗୁଡ଼ିକ ପାଇଁ ଅନେକ ରୂପାନ୍ତରଣ ପଦକ୍ଷେପ ଗ୍ରହଣ କରାଯାଇଛି।

0: ଛତିଶଗଡ଼ ଏବଂ କେନ୍ଦ୍ରୀୟ ମହାରାଷ୍ଟ୍ରରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି କରାଯାଇଛି। ବିଭାଗୀୟ ସୂଚନା ଅନୁଯାୟୀ ଅତିପ୍ରବଳ ବର୍ଷା ହେବା ନେଇ ଓଡ଼ିଶାରେ 7 ଜିଲ୍ଲା ପାଇଁ ଆଜି ରେଡ୍ ଆଲର୍ଟ ଜାରି କରାଯିବା ସହ କେତେକ ସ୍ଥାନରେ ସ୍କୁଲ୍ ଛୁଟି ଘୋଷଣା କରାଯାଇଛି। ଅପରପକ୍ଷରେ ଆସନ୍ତା 4 ମଧ୍ୟରେ ଦେଶର ଅନ୍ୟ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଗ ଅନୁକୂଳ ରହିଛି। ଏହାର ପ୍ରଭାବରେ ଦେଶର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବା ସହ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଅଷ୍ଟ୍ରେଲିଆ ଆଇସିସି ମହିଳା T20 ବିଶ୍ୱକପ୍ ବିଜୟୀ ହୋଇଛି। ଗତକାଲି ଲଣ୍ଡନର ଲର୍ଡ଼ସ୍ଠାରେ ଅନୁଷ୍ଠିତ ମ୍ୟାଚ୍ରେ ଅଷ୍ଟ୍ରେଲିଆ 7 ଇଂଲଣ୍ଡକୁ ପରାସ୍ତ କରିଛି। ଅଷ୍ଟ୍ରେଲିଆ ଟସ୍ ଜିତି ବୋଲିଂ ପାଇଁ ନିଷ୍ପତ୍ତି ନେବା ପରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 4 ୱିକେଟ୍ ବିନିମୟରେ 150 ରନ୍ ସ୍କୋର କରିଥିଲା। ଜବାବରେ ଅଷ୍ଟ୍ରେଲିଆ 17 ଓଭର ଗୋଟିଏ ବଲ୍ରେ 3 ୱିକେଟ୍ ବିନିମୟରେ 153 ରନ୍ ସ୍କୋର କରିଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ଆଜିଠାରୁ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଆଜି ସମବାୟ ମନ୍ତ୍ରଣାଳୟର 5ମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଆଜି ଅନୁଷ୍ଠିତ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ। ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଆଲର୍ଟ ଜାରି। ଏବଂ ଆଇସିସି ମହିଳା T20 କ୍ରିକେଟ୍ ବିଶ୍ୱକପ୍ ଟାଇଟଲ୍ ହାସଲ କଲା ଅଷ୍ଟ୍ରେଲିଆ। ସମ୍ବାଦ ଶେଷ ହେଲା।
1: ଶୁଣିଲେ ଆଞ୍ଚଳିକ ସମ୍ବାଦ। ପରେ ପରେ ଆମର ସ୍ୱାସ୍ଥ୍ୟ ଏବଂ ଓଡ଼ିଆରେ ସମ୍ବାଦ ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ। ଜଗନ୍ନାଥଙ୍କ ଧାମ ଉପରେ ପର୍ଯ୍ୟବେସିତ କାର୍ଯ୍ୟକ୍ରମ କ୍ଷେତ୍ର ମହିମା ଉପସ୍ଥାପନା କରିଛନ୍ତି ପ୍ରକାଶ କୁମାର ରଥ, ପ୍ରଯୋଜନା ଦିଲୀପ କୁମାର ନାୟକ।

0: ବୈଚିତ୍ରମୟ ଠାକୁର ଶ୍ରୀଜଗନ୍ନାଥ ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ମଧ୍ୟରେ ଭାଇ ଭଉଣୀଙ୍କ ସହିତ ମାନବୀୟ ଲୀଳା ରଚିଛନ୍ତି। ବାରମାସରେ ମହାପ୍ରଭୁଙ୍କର ହେଉଥିବା ବିଭିନ୍ନ ଯାତ୍ରା ମଧ୍ୟରେ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ହେଉଥିବା ରଥଯାତ୍ରା ଶ୍ରେଷ୍ଠତା ବହନ କରେ। ନନ୍ଦିଘୋଷ ରଥରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ତାଳଧ୍ୱଜରେ ବଡ଼ ଭାଇ ପ୍ରଭୁ ଶ୍ରୀ ବଳଭଦ୍ର ଏବଂ ଦର୍ପଦଳନରେ ମା ସୁଭଦ୍ରାଙ୍କ ସହିତ ଚକ୍ରରାଜ ସୁଦର୍ଶନ ବିରାଜିତ ହୋଇ ନବଦିନ ଯାତ୍ରାରେ ଯାଆନ୍ତି ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିରକୁ। ମହାପ୍ରଭୁଙ୍କର ଏହି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ନିମିତ୍ତ ବିଶ୍ୱକର୍ମା ମହାରଣା ସେବକ ନିର୍ମାଣ କରିଥାନ୍ତି ତିନୋଟି ବିଶାଳ ରଥ। ଆସନ୍ତୁ ମହାପ୍ରଭୁଙ୍କର ନନ୍ଦିଘୋଷ ରଥର ମୁଖ୍ୟ ମହାରଣା ବିଜୟ କୁମାର ମହାପାତ୍ରଙ୍କଠାରୁ ଜାଣିବା ବିଶ୍ୱକର୍ମା ମହାରଣା ସେବା ଏବଂ ରଥ ନିର୍ମାଣ ସମ୍ପର୍କରେ। ଆଜ୍ଞା ନମସ୍କାର।
1: ନମସ୍କାର।
0: ଟିକେ କୁହନ୍ତୁ କିଭଳି ଭାବରେ ଆପଣ ଏଇ ମହାପ୍ରଭୁଙ୍କର ଯେଉଁ ବିଶ୍ୱକର୍ମା ମହାରଣା ସେବା ତୁଲି ଆସୁଛନ୍ତି କେବେଠାରୁ?
1: ଦେଖନ୍ତୁ ଆମ ଘରର ତ ବିଶ୍ୱକର୍ମା ସେବା ହେଉଛି ଆମର ବଂଶାନୁକ୍ରମିକ। ବାପା ଜେଜେବାପା ତାଙ୍କ ବାପା ଏମିତି କରୁଥିଲେ, ପୁରୁଷାନୁକ୍ରମେ ଆମର ସେବା ହେଇଆସୁଛି। ବର୍ତ୍ତମାନ ପର୍ଯ୍ୟାୟକ୍ରମେ ମୁଁ କରୁଛି,

0: ବାପାଙ୍କର ମୋର ଦେହାନ୍ତ ହେଇଗଲା 2012 ମସିହାରୁ 2012 ମସିହାରୁ ମୁଁ ମୁଖ୍ୟ ମହାରଣା ରୂପେ ଦାୟିତ୍ୱ ନିର୍ବାହ କରିଆସୁଛି ବର୍ତ୍ତମାନ ପର୍ଯ୍ୟନ୍ତ।
1: ଆପଣଙ୍କର ଗୋଟେ ପାରମ୍ପରିକ ବିଧିବିଧାନ ରହିଛି, ଯେତେବେଳେ ଦାୟିତ୍ୱ ଆପଣ ନିଅନ୍ତି ସେ ପ୍ରକ୍ରିୟାଟି କ'ଣ?
0: ଆମର ଗୋଟେ ଶାଢ଼ୀ ବନ୍ଧା ଅଛି, ଶାଢ଼ୀ ବନ୍ଧେଇଲେ ହିଁ ଆମେ ସେବା କରିବା ପାଇଁ ଯୋଗ୍ୟ ହେବୁ। ଆମ ମୁଣ୍ଡରେ ଶାଢ଼ୀ ଭିତର ସମାପାତ୍ର ବାନ୍ଧନ୍ତି, ବେଳେବେଳେ ଅକ୍ଷୟ ତୃତୀୟା ଦିନ ଆମର ମନ୍ଦିର ଭିତରେ ଆମେ ଯେତେବେଳେ ସ୍ୱୀକୃତି ପାଉ ସେତେବେଳେ ଭିତର ସମାପାତ୍ର ବାନ୍ଧନ୍ତି, ତାପରେ ଦେଉଳକରଣ ବେଳେବେଳେ ପାର୍ଯ୍ୟସୀ ମହାପାତ୍ର ଆମର ପ୍ରାୟ ବାନ୍ଧିଥାନ୍ତି ଆମ ମୁଣ୍ଡରେ ଶାଢ଼ୀ।
1: ମୁଖ୍ୟ ବିଶ୍ୱକର୍ମା ଭାବରେ ଦୀର୍ଘ ଦିନରୁ ଦାୟିତ୍ୱ ନିର୍ବାହ କରି ଆସୁଛନ୍ତି ଏବଂ ଅନେକ ଅନୁଭୂତି ରଥ ନିର୍ମାଣକୁ ନେଇ ଶ୍ରୀକ୍ଷେତ୍ରରେ ଆପଣଙ୍କର ରହିଛି। ଚଳିତ ବର୍ଷ ରଥ ନିର୍ମାଣ ପ୍ରକ୍ରିୟା କେମିତି ଚାଲିଛି? ଏହି ରଥ ନିର୍ମାଣରେ ବିଶେଷ ଭାବରେ କେଉଁ କେଉଁ କାଠ ସବୁ ବ୍ୟବହାର ହୋଇଥାଏ?
0: ଦେଖନ୍ତୁ, ରଥ ନିର୍ମାଣରେ ବିଶେଷ କରି ଫାଶୀ କାଠ ମୁଖ୍ୟତଃ ବ୍ୟବହାର ହୋଇଥାଏ। ଫାଶୀ, ଅସନ, ଢଉରା କାଠ, କଞ୍ଚା କାଠ ଭିତରେ ମହି, ସିମିଳି ଏହିସବୁ କାଠ ବ୍ୟବହାର କରାଯାଇଥାଏ। ପ୍ରତ୍ୟେକ ବର୍ଷ ମଧ୍ୟ ସେହିଭଳି କାଠ ଆମର ଜଙ୍ଗଲ ବିଭାଗ ପଠାଉଛନ୍ତି ଏବଂ ରଥ କାମରେ ବ୍ୟବହାର କରାଯାଉଛି।
1: ଟିକେ ବିଶେଷ ଭାବରେ କୁହନ୍ତୁ, ରଥର ଯେଉଁ ବିଭିନ୍ନ ଅଂଶ ରହିଛି, କେଉଁ କେଉଁ ଅଂଶରେ କେଉଁ କାଠକୁ ବେଶୀ ଭାବରେ ବ୍ୟବହାର କରାଯାଏ? ଚକରେ କେଉଁ କାଠ ଏବଂ ଅନ୍ୟାନ୍ୟ ଅଂଶରେ କେଉଁ କାଠ?
0: ଚକରେ ଆମର ବିଶେଷ କରି ଫାଶୀ କାଠ ବ୍ୟବହାର କରାଯାଉଛି, କାରଣ ଦେଖନ୍ତୁ ଅକ୍ଷୟ ତୃତୀୟା ଦିନ ଆମର ଶୁଭ ଦିଆଗଲା ପରେ ତା ପରଦିନ ଠାରୁ ଯେଉଁ କାମ ଆରମ୍ଭ ହୁଏ ପ୍ରଥମେ ଫାଶୀ କାଠରେ ହିଁ କାମ ହୁଏ। ଚକର ମଝି ଅଂଶର ଯେଉଁ ତୁମ୍ଭ ତିଆରି ହୁଏ ସେଇଟା ହେଉଛି ଫାଶୀ କାଠ, ସେଇଟାକୁ ଆମେ ତିଆରି କଲା ପରେ ଆଉ ଯେଉଁ କାମ କରିବୁ, ମୁଖ୍ୟତଃ ତୁମ୍ଭ ତକ ଫାଶୀ କାଠ ରହେ ଏବଂ ପଇ ଯେଉଁଟାକି ସେଟା ମଧ୍ୟ ଫାଶୀ କାଠ ରହେ।
1: ଅନ୍ୟାନ୍ୟ କାଠ ସବୁ ଅନ୍ୟ ଅଂଶରେ ବ୍ୟବହାର କରାଯାଏ। ତେବେ ରଥ ନିର୍ମାଣର ଯେଉଁ ଶାସ୍ତ୍ରୀୟ ବିଧିବିଧାନ ରହିଛି ତିଥି ଅନୁସାରେ, ଏସବୁ ତିଥି ଗୁଡ଼ିକ କିଭଳି ପର୍ଯ୍ୟାୟକ୍ରମରେ ଯାଏ ଟିକେ କୁହନ୍ତୁ।
0: ସରସ୍ୱତୀ ପୂଜା ପୂର୍ବରୁ ପୁରୀରେ କାଠ ଆସି ପହଞ୍ଚିବ, 12 ଫୁଟିଆ କାଠ, 20 ଫୁଟିଆ କାଠ ପହଞ୍ଚିବ। ସରସ୍ୱତୀ ପୂଜା ଦିନ ଆମର ପୂଜାର୍ଚ୍ଚନା କରାଯାଏ ରଥକାଠ। ଅକ୍ଷୟ ତୃତୀୟା ତିଥିରେ ରଥ ଅନୁକୂଳ କରାଯିବ, ପ୍ରଭୁଙ୍କର ଆଜ୍ଞାମଳା ଆସିଲା ପରେ ରଥ ଅନୁକୂଳ ହେବ। କିନ୍ତୁ ସରସ୍ୱତୀ ପୂଜା ଦିନ ସେମିତି ରାଜଗୁରୁ ମନ୍ଦିର ପୁରୀ ଥାଇକରି ଶ୍ରୀନଗର ସମ୍ମୁଖରେ 3ଟି କାଠ ପଡ଼ିକରି ପୂଜା କେବଳ କରାଯିବ। ଅକ୍ଷୟ ତୃତୀୟା ଦିନ ପ୍ରଭୁଙ୍କ ଆଜ୍ଞାମଳା ଆସିଲେ ରଥ କାର୍ଯ୍ୟ ଶୁଭ ଦିଆଯିବ।
1: ଏଇ ଯେଉଁ 3ଟି ରଥର କାଠ ସବୁ ଅନେକ ପରିମାଣର କାଠ, ଏ କାଠ ସବୁ କେଉଁଠୁ ଆସିଥାଏ?
0: ଜଙ୍ଗଲ ବିଭାଗ ଫରେଷ୍ଟ ଡିପାର୍ଟମେଣ୍ଟ ତାକୁ ପଠାଇଥାନ୍ତି, ନୟାଗଡ଼, ଦଶପଲ୍ଲା, ବୌଦ୍ଧ ଏହିସବୁ ଜାଗାରୁ କାଠ ଆସିଥାଏ। ଏହା କହିବି ଯେ ଆମର ଯେଉଁ ଅକ୍ଷୟ ତୃତୀୟା ପରେ ଯେଉଁ କାର୍ଯ୍ୟ ଆରମ୍ଭ ହୁଏ ସେଇଠାରୁ କାର୍ଯ୍ୟ ହେଇକରି ଯେଉଁଦିନ ଆମର 7 ଦିନ ହେଇଯିବ ଆମର ତୁମ୍ଭରେ ସୂତା ବାଡ଼ିବା କାର୍ଯ୍ୟ ଆରମ୍ଭ କରାଯିବ। ସୂତା ଆମେ ବାଡ଼ିବୁ, ସୂତା ବାଡ଼ିବା କ'ଣ ନା, ତୁମ୍ଭଟ ଖାଲି ତିଆରି କରିଦେଲେ ହେବନି, ତା'ର ବିନ୍ଧ ଗୁଡ଼ାକ ତା'ର ହେବ, ସେ ଚିହ୍ନ କେମିତି ହେବ, ତାହେଲେ ସୂତା ବାଡ଼ିକିରି ଆମେ ମେଜରମେଣ୍ଟ କରିବୁ, 7 ଦିନରେ ତାକୁ ସୂତା ବାଡ଼ିଆ ହେବ। ସୂତା ବାଡ଼ି ସରିଲା ପରେ ତା'ଦେହରେ ବିନ୍ଧ ହେଲା ଏବଂ ଯେତେବେଳେ ନୃସିଂହ ଚତୁର୍ଦ୍ଦଶୀ ତିଥି ଆସିବ ସେହିଦିନ ଆମର ଗୁଜ କାଠ ଘଣା ହେବ। ତା ପୂର୍ବରୁ ଆମେ ଚାହିଁଲେ ମଧ୍ୟ ଗୁଜ କାଠ ଆଣିପାରିବୁନି। ନୃସିଂହ ଚତୁର୍ଦ୍ଦଶୀ ତିଥିରେ ଆମେ ଗୁଜ ଅନୁକୂଳ ଅଛି, ଆମ ପ୍ରତ୍ୟେକ କାଠରେ ଆମର ବିଭାଗ କାମରେ ଗୋଟେ ଗୋଟେ ଅନୁକୂଳ ଅଛି, ସେ ଅନୁକୂଳ ଆମେ କରିସାରିଲା ପରେ ସେ କାଠଟି ହଣାଯିବ। ଭଉଣୀ ଦିନ ଯୋଡ଼ିଏ ଯୋଡ଼ିଏ ଚକ ସହିତ ଗୋଟେ ଗୋଟେ ଅକ ସଂଯୋଗ କରାଯାଇକି ପ୍ରଭୁଙ୍କ ଆଜ୍ଞାମାଳ ଆସିଲା ପରେ ସଂଯୋଗ କରାଯିବ। କାମର ଅଗ୍ରଗତି ଜାଣିବା ପାଇଁ ଆମେ ଯଦି ସ୍ନାନ ପୂର୍ଣ୍ଣିମା ଦିନ ସୁଦ୍ଧା 4 ନାଗା ଡେରି ଥାଉ ତାହେଲେ ଆମେ ଜାଣୁ ଯେ ଆମର ରଥକାର୍ଯ୍ୟ ସୁଚାରୁ ରୂପେ ସମ୍ପନ୍ନ ହେବାର ଅଛି। କିନ୍ତୁ ଏବେ ଦେଖାଯାଉଛି ଆମେ ସ୍ନାନ ପୂର୍ଣ୍ଣିମାର ଯଥେଷ୍ଟ ଦିନ ପୂର୍ବରୁ ଆମ ରଥରେ 4 ନାଗା ଡେରା ହେଇକି ରହିଯାଉଛି।
1: ଚଳିତ ବର୍ଷ ଯେଉଁ ଆପଣଙ୍କର ମାସ ଅନୁସାରେ କିଛି ଅଧିକା ସମୟ ଆପଣ ପାଇପାରିଛନ୍ତି, ତାଦ୍ୱାରା କିଛି ସୁବିଧା ହେଇଛି?
0: ନିଶ୍ଚିତ କଥା, କାହିଁକିନା ଆମକୁ ପ୍ରତ୍ୟେକ ବର୍ଷ 58 ଦିନ ସମୟ ମିଳେ, ସେ ଅନୁସାରେ ଚଳିତ ବର୍ଷ ଆଉ ଗୋଟେ ମାସ ଆମକୁ ଅଧିକା ମିଳିଛି, ଗୋଟେ ଅଧିମାସ ପଡ଼ିଯାଇଛି ଯେଉଁଟା ଜ୍ୟେଷ୍ଠ। ରଥ କାମରେ ଆମକୁ ଅଧିକା ସମୟ ମିଳେ ଯେଉଁଟା ଜ୍ୟେଷ୍ଠ ପଡ଼ିଲେ ମିଳିବ ଏବଂ ଯେଉଁଟା ଆଷାଢ଼ ପଡ଼ିଲେ ମିଳିବ। ଯେଉଁଟା ଆଷାଢ଼ ପଡ଼ିଲେ ଆମର ଗୋଟେ କାମ ଅଛି, କାରଣ ଆମେ ବିଶ୍ୱକର୍ମା ଯେଉଁମାନେ ଶାଢ଼ୀ ବନ୍ଧା ସେବକ ସେମାନଙ୍କର ଅଧିକ କାମ ଥାଏ, କାହିଁକିନା ଆମେ ଯିବୁ ଦାରୁ ଅନ୍ୱେଷଣରେ ଯିବୁ ଦୈତାପତିଙ୍କ ସାଙ୍ଗରେ, ତାପରେ ଆସିଲା ପରେ ଆମେ ସେଇ ଯେଉଁମାନେ ଶାଢ଼ୀ ବନ୍ଧା ସେବକ ସେଇମାନେ ଆମେ ସମସ୍ତେ ଦୈତାପତିଙ୍କ ନିର୍ଦ୍ଦେଶରେ ବିଗ୍ରହ ନିର୍ମାଣ କରିବୁ ଭିତରେ, ଏମିତି ଆମର ସବୁ ଅଧିକା ଦିନ ସେପଟେ ରହିଯାଉ କାମ ହେଇଯାଏ।

0: ଡାକ୍ତରଖାନା ସେବା ରହିଛି, ସେହି ମହାରଣା ବା ବଢ଼େଇ ସେବକମାନଙ୍କ ଭିତରେ ମଧ୍ୟ ଅନେକ ପ୍ରକାର ଭେଦ ରହିଛି, ସେମାନଙ୍କର ଦାୟିତ୍ୱରେ ମଧ୍ୟ ଭିନ୍ନତା ରହିଛି, ସେ ବିଷୟରେ ଟିକେ ବିଶଦ ଭାବରେ କୁହନ୍ତୁ।
1: ରଥର ଯିଏ ମୁଖ୍ୟ ମହାରଣା, ତାକୁ ମହାରଣା କୁହାଯାଏ। ତାଙ୍କୁ ତାଙ୍କ ତଳକୁ ଯିଏ ସୂତାର ମହାରଣା, ସେ ସୂତା ମାପ ପକେଇ କାମ କରନ୍ତି। ତାଙ୍କ ତଳକୁ ଯିଏ ଖଞ୍ଜା ଖଞ୍ଜିରେ ସବୁ ରହନ୍ତି, ସେ ହେଉଛନ୍ତି ତଳି ମହାରଣା। ତିନି ଜଣ ଲେଖେ ରଥରେ ନଅ ଜଣ, ଜଣେ କାଠିଆବାଡ଼ିଟିଆକୁ ରହନ୍ତି ଅମିନ ମହାରଣା, ସେ ବି ଶାଢ଼ୀ ବନ୍ଧା, ସେ ମଧ୍ୟ ଏମିତି ହେଇକି ଆମ ସମସ୍ତେ ଦଶ ଜଣ। କିନ୍ତୁ ମହାରଣା ହେଉଛି ସମ୍ପୂର୍ଣ୍ଣ ଦାୟିତ୍ୱ ରଥର ସମ୍ପୂର୍ଣ୍ଣ। ତାଙ୍କ ତଳକୁ ସୂତାର ମହାରଣା, ତଳି ମହାରଣା, ଏମାନେ ଶାଢ଼ୀ ବନ୍ଧା ମହାରଣା, କିନ୍ତୁ ଦାୟିତ୍ୱ ମୁଣ୍ଡ ପରେ ଯାଏ ମହାରଣାଙ୍କର।
0: ଏ ବର୍ଷ 2026 ମସିହାରେ ଆପଣଙ୍କର ଯେଉଁ ପର୍ଯ୍ୟାୟ ଅନୁସାରେ ଅକ୍ଷୟ ତୃତୀୟା ଠାରୁ ଏପର୍ଯ୍ୟନ୍ତ କାମ ଚାଲିଥିଲା, ଆପଣଙ୍କର ନିର୍ଦ୍ଦେଶନାରେ ନନ୍ଦିଘୋଷ ରଥର ସବୁ ସୁଚାରୁ ରୂପେ ସମ୍ପାଦିତ ହୋଇଛି?
1: ନିଶ୍ଚିତ କଥା, ମାନେ ସବୁ ସୁଚାରୁ ରୂପେ ସମ୍ପାଦିତ ହୋଇଛି। ବର୍ତ୍ତମାନ ମଧ୍ୟ ତିନୋଟି ଯାକ ରଥ ବଡ଼ଦାଣ୍ଡର ଦଣ୍ଡାୟମାନେ ଅଛନ୍ତି, ଆଉ ଅଳ୍ପ ଦିନର ଅପେକ୍ଷା 15 ତାରିଖ ଦିନ ଆଜ୍ଞାମାଳ ଗଲା ପରେ ପ୍ରଭୁଙ୍କର ତିନୋଟି ଯାକ ରଥ ଭିଡ଼ାଇକିରି ସେଙ୍ଗୁଦ୍ରା ଲାଗିବ, ସେଦିନକୁ ଆମର ଅପେକ୍ଷା।
0: ତେବେ ମହାରଣା ସେବକ ଯଦିଓ ମୁଖ୍ୟ ଭୂମିକା ରଥ ନିର୍ମାଣରେ ନିର୍ବାହ କରିଥାନ୍ତି, ଆଉ କେଉଁ ସେବକମାନେ ଏହି ରଥ ନିର୍ମାଣରେ ଆପଣଙ୍କୁ ସହଯୋଗ କରିଥାନ୍ତି?

0: ସମ୍ପାଦିତ ହୋଇଛି, ନିଶ୍ଚିତ କଥା ମାନେ ସବୁ ସୁଚାରୁ ରୂପେ ସମ୍ପାଦିତ ହୋଇଛି। ବର୍ତ୍ତମାନ ମଧ୍ୟ ତିନୋଟି ଜାଗାର ଅର୍ଥ ବଡ଼ଦାଣ୍ଡରେ ଦଣ୍ଡାୟମାନେ ଅଛନ୍ତି, ଆଉ ଅଳ୍ପ ଦିନର ଅପେକ୍ଷା 15 ତାରିଖ ଦିନ ଆଜ୍ଞାମାଳ ଗଲା ପରେ ପ୍ରଭୁଙ୍କର ତିନୋଟି ଜାଗାର ଅର୍ଥ ଭିଡ଼ାଇକିରି ସିଂହଦ୍ୱାର ଲାଗିବ, ସେଦିନକୁ ଆମର ଅପେକ୍ଷା।
1: ତେବେ ମହାରଣା ସେବକ ଯଦିଓ ମୁଖ୍ୟ ଭୂମିକା ରଥ ନିର୍ମାଣରେ ନିର୍ବାହ କରିଥାନ୍ତି, ଆଉ କେଉଁ ସେବକମାନେ ଏଇ ରଥ ନିର୍ମାଣରେ ଆପଣଙ୍କୁ ସହଯୋଗ କରିଥାନ୍ତି ମିଳିତ ଭାବରେ, ଯେମିତି ଅନ୍ୟାନ୍ୟ ସେବକମାନେ ସବୁ ରହିଛନ୍ତି?
0: ଆମ ସହିତ ସହଯୋଗ କରିବା ପାଇଁ ମାନେ କାଠପତ୍ର ଟେକା ଟେକି କରିବା ପାଇଁ ଭୋଇ ମାନେ ଅଛନ୍ତି, ତାଙ୍କ ପାଖରେ ବି ଶାଢ଼ୀ ବନ୍ଧା ସେମାନେ ସବୁ 6 ଜଣ ଅଛନ୍ତି, 3 ରଥ ତଥାପି 2 ଜଣ ଲେଖାଏଁ। ଆଉ ଲୁହା କାମ କରିବା ପାଇଁ କମାର ମଧ୍ୟ ଅଛନ୍ତି, ରୂପ ଦେବା ପାଇଁ କାଠରେ ରୂପକାର ଅଛନ୍ତି, ଚିତ୍ର କରିବା ପାଇଁ ଚିତ୍ରକାର ଅଛନ୍ତି, କନା କାମ କରିବା ପାଇଁ ଦର୍ଜି ଅଛନ୍ତି, ଏଭଳି ଭାବରେ କାମ କରୁଛନ୍ତି ରଥରେ।
1: ବାସ୍ତବରେ ଏତେ ପ୍ରକାରର ସେବକ ରହିଛନ୍ତି ଜଗନ୍ନାଥ ମହାପ୍ରଭୁଙ୍କର ରଥ ନିର୍ମାଣରେ ସହଯୋଗ କରିବା ପାଇଁ। ଯେତେବେଳେ ସମ୍ପୂର୍ଣ୍ଣ ଭାବରେ ରଥ ତିନୋଟି ଆମର ବିଭିନ୍ନ ରଙ୍ଗର ଯେଉଁ କନା ରହିଛି ଆଚ୍ଛାଦିତ ହୋଇଯାଏ ଏବଂ ରଥଯାତ୍ରା ଦିନ ଅତ୍ୟନ୍ତ ଆକର୍ଷଣୀୟ, ଭକ୍ତମାନଙ୍କର ମନକୁ ମୋହିତ କରିଥାଏ, ଆଉ ଯେତେବେଳେ ମହାପ୍ରଭୁ ବଳଭଦ୍ର, ପ୍ରଭୁ ଶ୍ରୀ ଜଗନ୍ନାଥ, ମା ସୁଭଦ୍ରା ବିରାଜମାନ କରନ୍ତି, ସେ ତ ଆହୁରି ସୁନ୍ଦର ଭାବରେ ଜ୍ୟୋତିର୍ମୟ ଭାବରେ ସମସ୍ତଙ୍କର ଆଖିକୁ ଛୁଇଁଥାଏ, ହୃଦୟକୁ ଛୁଇଁଥାଏ। ମହାପ୍ରଭୁଙ୍କର ଏ ସେବା ଯେତେବେଳେ ଆପଣ ନିର୍ବାହ କରନ୍ତି, ହୃଦୟ ଭିତରେ କ'ଣ ଅନୁଭବ କରନ୍ତି?
0: ହୃଦୟ ଭିତରେ ଆପଣ ଯେଉଁ କହିଲେ ଅନୁଭବ କରନ୍ତି, ବେଳେବେଳେ ଭାବିଲେ ଦେହରେ ଶିହରଣ ଜାତ ହୁଏ, କାହିଁକି ନା ପ୍ରଭୁଙ୍କ ସେବା ସମସ୍ତଙ୍କୁ ପ୍ରାପ୍ତି ହଏନି। ତେଣୁ ଆମେ କେଉଁ ଜନ୍ମରେ କ'ଣ କରିଥିଲୁ, ପ୍ରଭୁ ଆମକୁ ତାଙ୍କ କୂଳରେ ଜନ୍ମ ଦେଇଛନ୍ତି ଏବଂ ବିଶ୍ୱକର୍ମା କୂଳରେ ଆମକୁ ଜନ୍ମ ଦେଇଛନ୍ତି, ଆମେ ତାଙ୍କର ରଥ ତିଆରି କରିବୁ ଏବଂ ନବକଳବରରେ ତାଙ୍କୁ ନିର୍ମାଣ କରିବା ପାଇଁ। ଏସବୁ କଥା ଭାବିଦେଲେ ବେଳେବେଳେ ମନରେ ଆନନ୍ଦ ଉଲ୍ଲାସରେ ଭରି ଉଠେ, କାହିଁକିନା ପ୍ରଭୁ ଆମେ କେଉଁ ଜନ୍ମରେ କ'ଣ କରିଥିଲୁ ଆପଣଙ୍କର, ଆପଣ ଆମକୁ ଏଇ କୂଳରେ ଆଜି ଜନ୍ମ ଦେଇକରି ଆମେ ଆପଣଙ୍କର ସେବା କରୁଛୁ, ସେଥିପାଇଁ ଆମେ ନିଜକୁ ଧନ୍ୟ ମନେ କରୁଛୁ ପ୍ରଭୁ।
1: ବାସ୍ତବରେ ଆପଣ ଯେତେବେଳେ ବ୍ୟକ୍ତ କରୁଛନ୍ତି ନିଜର ଅନୁଭବକୁ, ଆପଣଙ୍କର ଆଖି ଲୋତକରେ ପରିପୂର୍ଣ୍ଣ ହୋଇଯାଉଛି, ଏବଂ ଯେମିତି ସତରେ ସେହି ପ୍ରଭୁଙ୍କର ଦିବ୍ୟ ସତ୍ତାକୁ ଅନୁଭବ କରି ଆପଣ ଭାବପ୍ରବଣ ହୋଇଯାଉଛନ୍ତି, ନିଶ୍ଚିତ ଭାବରେ ଏ ଗୋଟେ ବିରଳ ଅନୁଭୂତି, ସମସ୍ତଙ୍କୁ ଏଇ ଅନୁଭୂତି ମହାପ୍ରଭୁ ଦେଇନଥାନ୍ତି, ଆପଣଙ୍କର ସେତିକି ସୌଭାଗ୍ୟ ନିଶ୍ଚିତ ଭାବରେ ରହିଛି।
0: ଏତିକି ମନରେ ଡାକିଥାଉ ପ୍ରଭୁ, ରଥ ଆମେ ତିଆରି କରିଦେଲୁ, ଆପଣଙ୍କ ଯାତ୍ରା ଆପଣ ସୁଚାରୁ ରୂପେ ସମ୍ପନ୍ନ କରନ୍ତୁ।
1: ଚଳିତ ବର୍ଷ ଚକର କିଛି ଗୋଟେ ବିଶେଷ, ଯେଉଁ ତା ଦେହରେ ଆମର କିଛି ପାତ ଭଳି ଦିଆଯାଉଛି ଆଗ ଚକ ଗୁଡ଼ିକରେ, ଯାହାକି କୌଣସି ବେଶୀ କ୍ଷତିଗ୍ରସ୍ତ ନ ହେବ ସେଥିପାଇଁ?
0: ଆଜ୍ଞା, ଆମର ପଇ ପ୍ଲେଟ୍ ତାକୁ କହୁଛନ୍ତି, ବର୍ତ୍ତମାନ 8ଟି ଚକରେ ଦିଆଯାଇଛି, ଆଗ ପଟେ 3ଟି 6ଟି ଚକ, ପଛପଟେ 2ଟି ଚକ ବ୍ରେକ୍ ଚକ, ଏଭଳି ଭାବରେ ଚଳିତ ବର୍ଷ 8ଟି ଚକରେ ପଇ ପ୍ଲେଟ୍ ଦିଆଯାଇଛି।
1: ଆଚ୍ଛା, ରଥ ଯଦି କେଉଁଠି ଚକ ପ୍ରଭାବିତ ହେଲା, କିଛି କ୍ଷତିଗ୍ରସ୍ତ ହେଲା, ସେଠି ମଧ୍ୟ ଆପଣଙ୍କର ଦାୟିତ୍ୱ ରହିଛି?
0: ଆଜ୍ଞା, ଏଭଳିଆ କେଉଁଠି ରଥ ହେଉନି, କାହିଁକିନା ପ୍ରତ୍ୟେକ ବର୍ଷ ନୂଆ କାଠ କାମ ହେଉଛି, 40 ଫୁଟ ଲମ୍ବା କାଠ ଆସୁଛି, ଏମିତି କେଉଁଠୁ ଆଣିବି, କିଏ ସେ କାମ କରିବେ? ଆଜ୍ଞା, ପ୍ରତ୍ୟେକ ଜଗନ୍ନାଥ ମହାପ୍ରଭୁଙ୍କର ସବୁ ସ୍ୱତନ୍ତ୍ର, ତାଙ୍କର ଗୋଟେ ଜିନିଷ ସେ ଥରେ ବ୍ୟବହାର କଲେ ମାନେ ତାପରେ ଆଉ ସେ ଜିନିଷ ଭଙ୍ଗାଇଯିବ।
1: ଏ ଦିବ୍ୟ ରଥ ଯାହାକି ଆପଣଙ୍କ ଦ୍ୱାରା ଆପଣଙ୍କର ମହାରଣା ସେବକ ଅନ୍ୟାନ୍ୟ ସେବକମାନଙ୍କ ସହଯୋଗରେ ନିର୍ମିତ ହୋଇ ବଡ଼ଦାଣ୍ଡରେ ଘୋର ଘର ଘର ନାଦରେ ସେ ଗୁଣ୍ଡିଚା ମନ୍ଦିରକୁ ଗମନ କରିବ, ଏ ଦିବ୍ୟ ଲୀଳା, ମହାପ୍ରଭୁଙ୍କର ମାନବୀୟ ଲୀଳା ଜଗତ ଜନ ଦେଖିବେ, କ'ଣ କହିବେ ଜଗନ୍ନାଥ ପ୍ରେମୀମାନଙ୍କୁ?
0: ଜଗନ୍ନାଥ ପ୍ରେମୀମାନଙ୍କୁ ମୁଁ ଏତିକି କହିବି, ପ୍ରଭୁଙ୍କର ରଥଯାତ୍ରା ଦେଖିବା ପାଇଁ ସୁରକ୍ଷିତ ଭାବରେ ଆସନ୍ତୁ ଏବଂ ସୁରକ୍ଷିତ ଭାବରେ ଯାଆନ୍ତୁ, କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହୁଅନ୍ତୁନି, ଯଦି କୌଣସି ଦେଖୁଛନ୍ତି ଗହଳି ମାଳରୁ ଦୂରେଇ ରୁହନ୍ତୁ ଏବଂ ପ୍ରଭୁକୁ ସୁଚାରୁ ରୂପେ ଦର୍ଶନ କରନ୍ତୁ, ମନରେ ଆନନ୍ଦ ଉଲ୍ଲାସ ନେଇ ଘରକୁ ଫେରନ୍ତୁ।
1: ଆଉ ଜଗନ୍ନାଥ ପ୍ରେମୀ ଭକ୍ତଗଣ ମହାପ୍ରଭୁଙ୍କର ଏ ଦିବ୍ୟ ତିନି ରଥକୁ ଦର୍ଶନ କରି କୃତାର୍ଥ ହେଉଥାନ୍ତୁ, ମହାପ୍ରଭୁ କୃପା ନେତ୍ରରେ ସମସ୍ତଙ୍କୁ ଚାହିଁଥାନ୍ତୁ, ଏତିକି କାମନା କରିବା। ଆପଣ ଆକାଶବାଣୀ ଷ୍ଟୁଡ଼ିଓକୁ ଆସି ବିଶ୍ୱକର୍ମା ମହାରଣାମାନଙ୍କର ରଥ ନିର୍ମାଣ ସମ୍ପର୍କରେ ରହିଛି କାର୍ଯ୍ୟ, ସେ ସମ୍ପର୍କରେ ଅନେକ ତଥ୍ୟ ବର୍ଣ୍ଣନା କଲେ, ସେଥିପାଇଁ ଅନୁଷ୍ଠାନ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।
0: ଜୟ ଜଗନ୍ନାଥ।
2: ଧନ୍ୟ ତୁମେ ବିଶ୍ୱକର୍ମା ମହାରଣା ସେବକ, ମହାପ୍ରଭୁଙ୍କର ଅନନ୍ୟ କୃପା ପ୍ରାପ୍ତ ହୋଇ ତୁମେ ନିର୍ମାଣ କରୁଛ ଗୁଣ୍ଡିଚା ଯାତ୍ରାର ତିନି ରଥ, ଯାହାଙ୍କୁ ଦର୍ଶନ କରି ରଥାରୂଢ଼ ଚତୁର୍ଦ୍ଧା ମୂରତିଙ୍କୁ ପ୍ରଣାମ କରି ଜଗତଜନ ହୁଅନ୍ତି ବିମୋହିତ। କଳା ଠାକୁର ରଥାରୂଢ଼ ହୋଇ ଭକ୍ତଗଣଙ୍କୁ କୃତାର୍ଥ କରନ୍ତୁ, ଏତିକି କାମନା।

0: ଶୁଣିଲେ ଦିଲୀପ କୁମାର ନାୟକଙ୍କ ପ୍ରଯୋଜନାରେ କାର୍ଯ୍ୟକ୍ରମ କ୍ଷେତ୍ର ମହିମା ଉପସ୍ଥାପନା କରିଥିଲେ ପ୍ରକାଶ କୁମାର ରଥ। ଆକାଶବାଣୀ ପୁରୀ। ପ୍ରଚାର କରୁଛୁ ଅତସୀ କୁସୁମ ପରେ ପରେ ସୁ କ୍ଷମା କରିବି ପ୍ରଚାର କରୁଛୁ ଅତସୀ କୁସୁମ ଆକାଶବାଣୀ କଟକ କେନ୍ଦ୍ରରୁ।
1: କଥିକରେ ଶୁଣୁଥିଲେ
2: ଦାସବାବୁ ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍ ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
2: ଆଚ୍ଛା ଦାସବାବୁ ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍ ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
2: ଆଚ୍ଛା ଦାସବାବୁ ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍ ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
1: ପ୍ରଚାର କରୁଛୁ ପାରମ୍ପରିକ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଅତସୀ କୁସୁମ। କଣ୍ଠଦାନ କରିଛନ୍ତି ତୃପ୍ତି ଦାସ ଏବଂ ଭୁବନେଶ୍ୱରୀ ମିଶ୍ର। ଶିଳ୍ପୀ ପରିବେଷଣ କରିଛନ୍ତି ଜୟଦେବଙ୍କ ରଚିତ ଗୀତ ଗୋବିନ୍ଦ। ପ୍ରଥମେ ଶିଳ୍ପୀ ତୃପ୍ତି ଦାସ, କଣ୍ଠରେ ତାଙ୍କର ରାଶି ହରିମ, ଏହା ବିହିତ ଭିଳାସମ, ସ୍ମରତି ମନ ମମ କର୍ତ୍ତା ପରିହାସମ।

ଏଥର ଦୁଇଟା କଣ୍ଠରେ ଗାଇଛନ୍ତି ତୃପ୍ତି ଦାସ ଏବଂ ଭୁବନେଶ୍ୱରୀ ମିଶ୍ର। ଲଳିତ ଲବଙ୍ଗ ଲତା ପରିଶୀଳନ କୋମଳ ମଲୟ ସମୀରେ।

ପ୍ରଜାର କାଲୁଆ ଅତସୀ କୁସୁମ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ପୁରୀ ପ୍ରଚାର କରୁଛୁ। ସୁପ୍ରଭାତ ପୁରୀ।

ସୁପ୍ରଭାତ ପୁରୀ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ। ଆସନ୍ତୁ ଜାଣିବା ଆଜିର ପଞ୍ଜିକା ଅନୁସାରେ ଆଜିର ତିଥି ବାର ଦିନ ସମ୍ପର୍କରେ। ପଞ୍ଜିକା ତଥ୍ୟ ଅନୁଯାୟୀ ମିଥୁନ 22 ଦିନ, ଜୁଲାଇ ମାସ 6 ତାରିଖ, ଆଷାଢ଼ ମାସ ସୋମବାର, କୃଷ୍ଣପକ୍ଷ ଷଷ୍ଠୀ ତିଥି, ଇଂରାଜୀ 2026 ମସିହା। ଭାରତୀୟ ସାଧାରଣ ସମୟ ଅନୁସାରେ ସୂର୍ଯ୍ୟୋଦୟ ହୋଇଥିଲା 5:16:07 ସମୟରେ ଏବଂ ସୂର୍ଯ୍ୟାସ୍ତ ହେବାର ସମୟ ରହିଛି 6:25:44 ସମୟରେ। ଶ୍ରୋତବନ୍ଧୁ, ଏଥର ଆସନ୍ତୁ ଶୁଣି ଜାଣିବା ଇତିହାସ ପୃଷ୍ଠାରେ ଆଜି ଦିନରେ ଘଟିଯାଇଥିବା ଘଟଣା ସମ୍ପର୍କରେ। ଶ୍ରୋତବନ୍ଧୁ, ଇତିହାସ ପୃଷ୍ଠାରେ ଆଜି ଦିନ ଅର୍ଥାତ୍ ଜୁଲାଇ 6 ତାରିଖ ଏକ ସ୍ମରଣୀୟ ଦିନ ଅଟେ। ଏହି ଦିନରେ 1535 ମସିହାରେ ସାର୍ ଥୋମାସ୍ ମୋର୍ଙ୍କୁ ଇଂଲଣ୍ଡର ହେନରି ଅଷ୍ଟମଙ୍କୁ ବିରୋଧ କରିବାରୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। 1885 ମସିହାରେ ବିଜ୍ଞାନୀ ଲୁଇ ପାଶ୍ଚର ପ୍ରଥମ ସଫଳ ରେବିସ୍ ଟୀକା ପ୍ରୟୋଗ କରି ଚିକିତ୍ସା ଜଗତକୁ ନୂଆ ଦିଗ ଦେଇଥିଲେ। 1944 ମସିହାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସ୍ୱାଧୀନତା ପାଇଁ ଦେଶବାସୀଙ୍କୁ ଉଦ୍ବୋଧ ଦେଇଥିଲେ। 1946 ମସିହାରେ ଆମେରିକାର 43ତମ ରାଷ୍ଟ୍ରପତି ଜର୍ଜ ୱାକର୍ ବୁଶ୍ଙ୍କ ଜନ୍ମଦିନ। 1997 ମସିହାରେ ଆଜି ଦିନରେ ବ୍ରିଟେନ୍ଠାରୁ ଚୀନ୍କୁ ହସ୍ତାନ୍ତର ପରେ ହଂକଂରେ ନୂତନ ପ୍ରଶାସନିକ ବ୍ୟବସ୍ଥା କାର୍ଯ୍ୟକାରୀ ହେଲା। ଏ ଥିଲା ଇତିହାସ ପୃଷ୍ଠାରେ ଆଜିର କିଛି ଉଲ୍ଲେଖନୀୟ ଘଟଣା। ଆଜିର ସୁପ୍ରଭାତ ପୁରୀ କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ଆକାଶବାଣୀ ପୁରୀ, ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ପ୍ରଭାତ ଏବଂ ମର୍ଣ୍ଣିଂ ନ୍ୟୁଜ୍ ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଏହି କିଛି ସମୟ ମଧ୍ୟରେ।

0: ନୀଳାମୟ ଠାକୁର ଶ୍ରୀଜଗନ୍ନାଥଙ୍କର ପ୍ରତିଦିନର ନୀତି ମଧ୍ୟରେ ବସନଭୂଷଣରେ ସଜ୍ଜିତ ହୋଇ ଭିନ୍ନ ଭିନ୍ନ ବେଶ ହେବା ହେଉଛି ଅନ୍ୟତମ ପ୍ରମୁଖ ନୀତି। ତିନି ଠାକୁର ଦୈନିକ ତିନି ଥର ଓ ବର୍ଷ ସାରା ଭଳିକି ଭଳି ବେଶ ହୁଅନ୍ତି। ଏହି ବେଶ ପାଇଁ ଆବଶ୍ୟକ ଆଭୂଷଣ ମଧ୍ୟରେ ବସ୍ତ୍ର ଓ ପୁଷ୍ପର ଗୁରୁତ୍ୱ ସବୁଠାରୁ ଅଧିକ। ପ୍ରଭୁଙ୍କର ସମସ୍ତ ବେଶରେ ଫୁଲକୁ ମାଳ କିମ୍ବା ଭିନ୍ନ ଭିନ୍ନ ପ୍ରକାରର ଅଳଙ୍କାର ରୂପରେ ସଜ୍ଜିତ କରି ଲାଗି କରାଯାଇଥାଏ। ସକାଳର ମଙ୍ଗଳ ଆଳତି ପରେ ଶ୍ରୀଜୀଉମାନଙ୍କର ଅବୟବରୁ ପୂର୍ବରାତ୍ରିର ବଡ଼ସିଂହାର ବେଶ ମୈଲମ ହୁଏ ବା ଖୋଲି ଦିଆଯାଏ। ସ୍ନାନ ପରେ ହୁଏ ତିନି ଦିଅଙ୍କର ପ୍ରଥମ ବେଶ, ଆଉ ସେହି ବେଶ ଗୋପାଳବଲ୍ଲଭ ଭୋଗ ଓ ସକାଳ ଧୂପ ସରିବା ଯାଏଁ ଲାଗିଥାଏ। ତାପରେ ଠାକୁରଙ୍କ ବେଶ ଓହ୍ଲାଇ ପୁଣି ଥରେ ବେଶ କରାଯାଇଥାଏ। ଏହି ଦ୍ୱିତୀୟ ବେଶ ଛତ୍ରଭୋଗ, ମଧ୍ୟାହ୍ନ ଧୂପ ଓ ସନ୍ଧ୍ୟା ଧୂପ ସରିବା ଯାଏଁ ରହିଥାଏ। ପରବର୍ତ୍ତୀ ବେଶର ନାମ ବଡ଼ସିଂହାର ବେଶ। ଏହି ବେଶ ପରେ ସମ୍ପନ୍ନ ହୁଏ ବଡ଼ସିଂହାର ଧୂପ ଆଉ ପହୁଡ଼ ରୀତି। ସାରା ରାତି ବଡ଼ସିଂହାର ବେଶ ହିଁ ଠାକୁରମାନଙ୍କର ଶରୀରରେ ଶୋଭିତ ହୋଇ ରହିଥାଏ। ଶ୍ରୀଜଗନ୍ନାଥ ଯେହେତୁ ପୁଷ୍ପପ୍ରିୟ, ତାଙ୍କୁ ବିଭୂଷିତ କରିବା ପାଇଁ ରହିଛନ୍ତି ପୁଷ୍ପାଳକ, ଏବଂ ସେମାନଙ୍କ ସେବାକୁ କୁହାଯାଏ ପୁଷ୍ପାଳକ ସେବା। ଏହି ସେବକ ସମ୍ପ୍ରଦାୟମାନେ ସିଂହାରୀ ନାମରେ ମଧ୍ୟ ପରିଚିତ। ପୁଷ୍ପାଳକ ସେବା ସମ୍ପର୍କରେ ଆଲୋକପାତ ହେଉଛି ଆମର ଆଜିର ମୁଖ୍ୟ ପ୍ରସଙ୍ଗ। ସୂଚନା ପ୍ରଦାନ କରିବାକୁ ଆମ ସହିତ ଅଛନ୍ତି ଶ୍ରୀ ବଳଦେବ ସିଂହାରୀ।
1: ଆଜ୍ଞା, ଆମର ଜଗନ୍ନାଥ ମନ୍ଦିରର ଗତକାଲି ରାତ୍ରିରୁ ଯେଉଁ ପହୁଡ଼ ହୋଇଯାଇଥାଏ ଠାକୁରଙ୍କର, ତାପରେ ସକାଳ ହେଲେ ସକାଳେ ପ୍ରଥମେ ଆଗ ସିଂହଦ୍ୱାର ଖୋଲାଯାଏ। ସିଂହଦ୍ୱାର ଖୋଲିବାକୁ ଆମର ଭିତରଛ ମହାପ୍ରଭୁ ଯେଉଁ ଆସନ୍ତି, ସେ ସିଂହାରୀ ଗୋଷ୍ଠୀର ଲୋକ ସେ ଆସିଲେ, ନିର୍ଦ୍ଦେଶ ଦେଲେ ସିଂହଦ୍ୱାର ଖୋଲି। ସିଂହଦ୍ୱାର ଖୋଲି ସାରିଲା ପରେ ସେ ଯାଇ ଜୟଦେବ ଜୟଦ୍ୱାର ପାଖରେ ଉପସ୍ଥିତ ହୁଅନ୍ତି। ଜୟଦେବ ଜୁଆର ପାଖରେ ଆପଣଙ୍କର ଭିତରଛ, ଅଖଣ୍ଡ, ପ୍ରତିହାରୀ, ମେକଅପ୍, ମୁଜୁଲି ଏହିପରି ପାଞ୍ଚ ଜଣ ରହି ସେଠାରେ ଜୟବି ଜୟଦ୍ୱାର ଖୋଲେ। ଜୟବ ଜୟଦ୍ୱାର ଖୋଲିଲା ପରେ ସେ ଭିତରେ ଯାଇ ଅଖଣ୍ଡ ଭିତରକୁ ଯାଏ। ତା'ପରେ ସେ ଭିତରେ ଶୋଧ ହୁଏ, ଶୋଧ ହେଇ ସେମାନେ କଳାହାଟ ଦ୍ୱାର ପାଖକୁ ଯାଆନ୍ତି। କଳାହାଟ ଦ୍ୱାର ପାଖରେ ମଣିମା ଡାକ ପଡ଼େ, ଜଗନ୍ନାଥ ମହାପ୍ରଭୁ ଶୋଇଥିବେ, ତାଙ୍କୁ ଉଠେଇକରି ସିଂହାସନ ଉପରେ ବିରାଜମାନ କରନ୍ତି ବୋଲି ପ୍ରତିହାରୀମାନେ ମଣିମା ଡାକ ଦିଅନ୍ତି। ତା'ପରେ କଳାହାଟ ଦ୍ୱାର ଖୋଲେ, କଳାହାଟ ଦ୍ୱାର ଖୋଲିଲା ପରେ ସେମାନେ ଭିତରକୁ ଯାଇ ଶୋଧ କରି ସିଂହାସନ ଉପରେ ଗଲା ରାତିରେ ଠାକୁରଙ୍କର ଯଦି ଫୁଲ ମାଳ ଲୁଗାପଟା କିଛି ଅତ୍ୟବସ୍ତ ହୋଇଯାଇଥିବ ତାକୁ ଭିତରଛ ମହାପ୍ରଭୁ ସଜ ସଜାଡ଼ କରନ୍ତି। କଲାପରେ ଜୟବିଜ ଦ୍ୱାର ଖୋଲିବାକୁ ନିର୍ଦ୍ଦେଶ ଦିଅନ୍ତି। ଜୟବିଜ ଦ୍ୱାର ଖୋଲା ସାରିଲା ପରେ ତିନି ଜଣ ପୁଷ୍ପାଳକ ସେଠାରେ ଉପସ୍ଥିତ ରହନ୍ତି, ଘୋଡ଼ାଘୋଡ଼ୁ ମେକଅପ୍ ଏପରି ରହି ଜଗନ୍ନାଥଙ୍କର ପ୍ରତ୍ୟେକ ଦିନ ମଙ୍ଗଳା ଆଳତୀ କରନ୍ତି। ମଙ୍ଗଳା ଆଳତୀ କରିସାରିଲା ପରେ ପୁଷ୍ପାଳକ ତିନି ଜଣ ସିଂହାସନ ଉପରେ ଚଢ଼ନ୍ତି। ଚଢ଼ିକରି ଗତ ରାତ୍ରିର ଯେଉଁ ମାଳ ଫୁଲ ସବୁ ସେ ବଡ଼ସିଂହାର ବିଷ ହୋଇଥିବ ସେ ବଡ଼ସିଂହାର ବିଷକୁ ମୈଲମ କରନ୍ତି। ସେହି ସମୟରେ ଆପଣଙ୍କର ଟିକେଟ୍ କରିକି ଯେଉଁମାନେ ସାଧାରଣ ଦର୍ଶନ ଯାଇଥାନ୍ତି ସେମାନେ ଦର୍ଶନ କରନ୍ତି। ମାଳ ଫୁଲ ମହିଷମୟ ହୋଇସାରିଲା ପରେ ଜଗନ୍ନାଥଙ୍କ ରାତି ଖଣ୍ଡୁଆ ବାଟ ଯେଉଁ ପିନ୍ଧିଥାନ୍ତି ତାକୁ ମୈଲମ କରି ତଡ଼ପୁତରି କରନ୍ତି। ଜଗନ୍ନାଥ ମହାପ୍ରଭୁଙ୍କର ସ୍ନାନାଦି କାର୍ଯ୍ୟ କରିବା ପାଇଁ ତଡ଼ପୁତରି ହେଲା ବେଳେ ତଳେ ସ୍ନାନ କରିବା ପାଇଁ ସମସ୍ତ ସାମଗ୍ରୀ ଉପସ୍ଥିତ ଜାଗାରେ ରହେ। ରହିଲା ପରେ ସିଂହାସନୀମାନେ ସିଂହାରୀମାନେ ସିଂହାସନ ଉପରେ ଓହ୍ଲାଇ ତାଙ୍କୁ ସ୍ନାନ କରନ୍ତି। ଜଗନ୍ନାଥଙ୍କର ମୁଖ ପକାଳ କରି ତାପରେ ମୁଖକୁ ଧୋଇ ତାପରେ ଦାନ୍ତ ଘେସରେ ଦନ୍ତ ଘର୍ଷଣ କରି ସ୍ନାନ କାର୍ଯ୍ୟ କରନ୍ତି। ପଞ୍ଚାମୃତ ସ୍ନାନ କରନ୍ତି, ଜଳରେ ସ୍ନାନ କରନ୍ତି।

ଏ ବିଷୟରେ ଜଗନ୍ନାଥଙ୍କର ବିଭିନ୍ନ ଦିନରେ ବିଭିନ୍ନ ପ୍ରକାର ପାଟ ପିନ୍ଧନ୍ତି। ସୋମବାର ଦିନ ଧଳା ଛିଟ, ମଙ୍ଗଳବାର ଦିନ ପାଇଁ ବାର ପାଟି, ବୁଧବାର ଦିନ ନୀଳ, ଗୁରୁବାର ଦିନ ହଳଦିଆ, ଶୁକ୍ରବାର ଦିନ ଧଳା, ଶନିବାର ଦିନ କଳା, ରବିବାର ନାଲି। ସାଧାରଣତଃ ଦିନ ବାର ଅନୁସାରେ ଏସବୁ ପାଟ କରି ଜଗନ୍ନାଥଙ୍କର ବେଶ କରନ୍ତି, ଯାହାଫଳରେ କି ଜଗନ୍ନାଥ ଭୋଗ ହବ। ତାପରେ ସିଂହାରୀ ମାନେ ଓହ୍ଲେଇ ଆସନ୍ତି। ତାପରେ ଜଗନ୍ନାଥଙ୍କର ଆପଣଙ୍କର ସୂର୍ଯ୍ୟ ପୂଜା, ଦ୍ୱାରପଳା ପୂଜା ହେଇ ପୂଜା ମଣ୍ଡା ମାନେ କରନ୍ତି। ଦ୍ୱାରପଳା ପରେ ଧୂପ ବଲ୍ଲଭ, ବଲ୍ଲଭ ଉପରେ ଧୂପ ଭୋଗ ହୁଏ। ଧୂପ ଭୋଗ ସରିଲା ପରେ ସିଂହାରୀ ମାନେ ସିଂହାସନ ଉପରେ ଯାଇ ମୈଲମ କରନ୍ତି। ମୈଲମ ମାନେ ଜଗନ୍ନାଥଙ୍କୁ ଯେଉଁ ପିନ୍ଧିଛନ୍ତି ତାର ମାଳ ଫୁଲ ଲୁଗା ସବୁ ଓହ୍ଲାନ୍ତି। ଓହ୍ଲେଇକରି ପୁନର୍ବାର ନୂତନ ପାଟ ହରିକା ପିନ୍ଧାନ୍ତି। ସେ ପିନ୍ଧି ସାରିଲା ପରେ ଭୋଗମଣ୍ଡପ ଏବଂ ଦୀପଦୀପ ହୁଏ। ତାପରେ ପୁନର୍ବାର ପୁଷ୍ପାଳକ ମାନେ ସିଂହାସନ ଉପରେ ଯାଇକରି ସେ ଲୁଗା ଏବଂ ପୂର୍ବରେ ପିନ୍ଧିଥିବା ଯେଉଁ ନାକୁଆସି ଗୁଣା ଧର ଏ ପୁଷ୍ପରେ ଯେଉଁ ଅଳଙ୍କୃତ ପିନ୍ଧିଥିବେ ତାକୁ ବାହାର କରନ୍ତି। ଇଏ ସାଧାରଣତଃ ଦୈନନ୍ଦିନ ନୀତି ଭିତରେ ଇଏ ଯାଉଛି। ଦୀପଦୀପ ସରିଲା ପରେ ପୁନର୍ବାର ସେହିପରି ସନ୍ଧ୍ୟା ଆଳତି ପାଇଁ ସନ୍ଧ୍ୟାଦୀପ ବେଶ ହୁଏ। ସନ୍ଧ୍ୟାଦୀପ ବେଶରେ ସେମିତି ପାଟ ପିନ୍ଧନ୍ତି। ତା ପାଟି ପିନ୍ଧିଲା ପରେ ଫୁଲମାଳରେ ବେଶ ହୁଅନ୍ତି। ହେଇକରି ସିଙ୍ଗାରୀ ମାନେ ଓହ୍ଲେଇକରି ତିନି ବାଡ଼ରେ ଆଳତି କରନ୍ତି। ତିନି ଜଣ ପୁଷ୍ପାଳକ ତିନି ବାଡ଼ରେ ଆଳତି କରନ୍ତି। ତାଙ୍କୁ ଆପଣଙ୍କର ମେକଅପ୍ ଅଖଣ୍ଡ ଆଉ ଆପଣଙ୍କର ଗରାବଡ଼ୁ ଏମାନେ ସାହାଯ୍ୟ କରନ୍ତି। କଲାବେଳେ ଆଳତି ସରିଲା ପରେ ସେମାନେ ଚାଲି ଆସନ୍ତି। ତାପରେ ସନ୍ଧ୍ୟାଦୀପ ହୁଏ।

0: ଠାକୁରମାନଙ୍କ ନୀତିଦିନିଆ ବେଶ ମଧ୍ୟରେ ସବୁଠୁ ଅଧିକ ଫୁଲ ଆବଶ୍ୟକ ହୁଏ ବଡ଼ସିଂହାର ବେଶରେ। କାରଣ ଏଇଥିପାଇଁ ଶ୍ରୀପୟର ମାଳା ନାମରେ ତିନୋଟି ଖୁବ୍ ବଡ଼ ବଡ଼ ପୁଷ୍ପମାଳ ଶ୍ରୀଅଙ୍ଗ ଭୂଷଣରେ ଲାଗି ହୁଏ। କେତେକ ନିର୍ଦ୍ଦିଷ୍ଟ ମାଳ ବା ପୁଷ୍ପଳଙ୍କାର ପ୍ରତି ବେଶ ପାଇଁ ଅପରିହାର୍ଯ୍ୟ, ଯେମିତି ଅଧର ମାଳା, ଚିତା ଓ ଗୁଣା। ଯେଉଁ ଫୁଲମାଳଟି ଠାକୁରମାନଙ୍କ କଣ୍ଠ ବେଷ୍ଟନ କରେ ତାର ନାମ ଅଧର ମାଳା। ଚିତା ନାମକ ପୁଷ୍ପଳଙ୍କାର ବେଷ୍ଟନ କରେ କପାଳ ବା ମଥାରେ ପିନ୍ଧିଥିବା ରତ୍ନଗୁଡ଼ିକୁ। ଚିତାର ନିମ୍ନ ଭାଗ ଲମ୍ବି ଆସିଥାଏ ପ୍ରଭୁଙ୍କର ନାସିକା ଯାଏ, ଆଉ ଗୁଣା ସହଜରେ ବାରି ହୋଇପଡ଼େ ବିଶେଷ କରି ଶ୍ରୀଜଗନ୍ନାଥଙ୍କ ଶ୍ରୀମୁଖରେ। କଳା ବଦନରେ ଫୁଲର ଗୁଣା ଠାକୁରଙ୍କ ମୁହଁରେ ଖୁବ୍ ସ୍ପଷ୍ଟ ଓ ସ୍ୱଭାବନ୍ତ ଦିଶୁଥାଏ।
1: ସନ୍ଧ୍ୟା ଧୂପ ସରିଲା ପରେ ଜଗନ୍ନାଥ ମହାପ୍ରଭୁଙ୍କର ପୁଷ୍ପାଳକମାନେ ପୁଣି ସିଂହାସନ ଉପରକୁ ଯାଇ ତାଙ୍କର ଯେଉଁ ସନ୍ଧ୍ୟା ଧୂପ ଆଳତୀରେ ବେଶ ହୋଇଥିବ ତାକୁ ମୈଲମ କରିକି ରାତିରେ ଶୋଇବା ପୂର୍ବରୁ ଯେଉଁ ଜୟଦେବ ଖଣ୍ଡୁଆ ପିନ୍ଧିବେ, ଜୟଦେବ ଖଣ୍ଡୁଆ ପିନ୍ଧି ଚନ୍ଦନ ନାଗି କରନ୍ତି। ପ୍ରତ୍ୟହ ଜଗନ୍ନାଥଙ୍କର ଚନ୍ଦନ ନାଗି ହୁଏ। ଚନ୍ଦନ ନାଗିରେ ମେପାକ ମେକଅପ୍ ଚନ୍ଦନ ଆଣନ୍ତି, ପ୍ରତିହାରୀମାନେ ଡାକ ଦିଅନ୍ତି, ଇଙ୍ଗାରି ତିନି ଜଣ ଯାକ ଜଗନ୍ନାଥଙ୍କର ଚନ୍ଦନ ନାଗି କଲା ପରେ ଜଗନ୍ନାଥଙ୍କର ବଡ଼ସିଂହାର ବେଶ ହୁଏ। ବଡ଼ସିଂହାର ବେଶ ଗୋଟେ ବିଶେଷତ୍ୱ ବେଶ, ସେଥିରେ ଜଗନ୍ନାଥଙ୍କର ମହାପ୍ରଭୁଙ୍କର ଅଧର, କରପଲ୍ଲବ, ହୃଦପଦକ, ଚନ୍ଦ୍ରିକା, ଅଳକା ଏପରି ଫୁଲ ଲାଗେ। ବଡ଼ସିଂହାର ବେଶ ହେଲା ପରେ ସିଙ୍ଗାରୀମାନେ ଓହ୍ଲେଇ ଆସନ୍ତି। ଓହ୍ଲେଇ ଆସି ସାରିଲା ପରେ ବଡ଼ସିଂହାର ଭୋଗ ହୁଏ। ବଡ଼ସିଂହାର ଭୋଗ ପରେ ଆପଣଙ୍କର ପଲଙ୍କ ଠାକୁର ଶୋଇବାକୁ ଯିବା ପୂର୍ବରୁ ପଲଙ୍କ ବିଜେ ହୁଏ। ପଲଙ୍କ ବିଜେ ହୋଇସାରିଲା ପରେ ପୁଷ୍ପାଳକମାନେ ଯାଇ ପୁଣି ପହୁଡ଼ ଆଳତୀ କରନ୍ତି। ପହୁଡ଼ ଆଳତୀ କରିବା ପୂର୍ବରୁ ଆପଣଙ୍କର ପଇଡ଼ ଏବଂ ବିଡ଼ିଆ ମୁଣି କରାଯାଏ, ତା'ପରେ ପହୁଡ଼ ଆଳତୀ କରାଯାଏ। କଲାପରେ ପୁଷ୍ପାଳକମାନେ ଆପଣଙ୍କ ଶୟନ ଠାକୁରକୁ ବିଜେ କରି ଆଣି ଆପଣଙ୍କ ଜୟ ଜୟଦ୍ୱାର ପାଖରେ ଶୟନ ଠାକୁରଙ୍କୁ ଆଳତୀ କରାଯାଏ। ଆଳତୀ କରାଯାଇ ଶୟନ ଠାକୁରଙ୍କ ଭିତରକୁ ନିଆଯାଏ। ଭିତରକୁ ନିଆ ହେଇକରି ଜଗନ୍ନାଥଙ୍କର ପହୁଡ଼ ନୀତି ସମ୍ପନ୍ନ ହୁଏ।

ସ୍ନାନ ଯାତ୍ରାରେ ଆପଣଙ୍କର ଜଗନ୍ନାଥ ପହଣ୍ଡି ହେଇକରି ସ୍ନାନ ବେଦିକି ଗଲା ପରେ ଜଗନ୍ନାଥଙ୍କର ସେ ମୈଲମ ପିନ୍ଧିବା ଲୁଗା ପିନ୍ଧିବା ସ୍ନାନ ପୂର୍ବରୁ ଲୁଗା ପିନ୍ଧିବା ବିଷୟ ସେ ପୁଷ୍ପଳଙ୍କର କାର୍ଯ୍ୟ ତାପରେ ସ୍ନାନ ହେଇସାରିଲା ପରେ ଆପଣଙ୍କର ବେଶ ପୁଷ୍ପଳଙ୍କର କାର୍ଯ୍ୟ ଏବଂ ସ୍ନାନ ବେଦି ଉପରେ ଯେଉଁ ଗଜବୋଧାରଣ ବେଶ ହୁଏ ସେଥିରେ ପୁଷ୍ପାଳକ ଏବଂ ପୁଷ୍ପାଳଙ୍କ ଗୋଷ୍ଠୀର ଭିତରଛ ଏବଂ ତଳୁଛ ସେମାନେ ପୁଷ୍ପାଳକ ଗୋଷ୍ଠୀର ସେମାନେ ମିଶି ଜଗନ୍ନାଥଙ୍କର ଗଜବୋଧାରଣ ବେଶ କରନ୍ତି ସେହିପରି ଭାବରେ ରଥଯାତ୍ରାରେ ଯେତେବେଳେ ଠାକୁରମାନେ ପହଣ୍ଡି ରଥ ଉପରେ ଆସି ବିରାଜମାନ କରନ୍ତି ରଥ ଉପରେ ବିରାଜ କରିସାରିଲା ପରେ ସେମାନଙ୍କୁ ରୁନ୍ଧାଯାଏ ରୁନ୍ଧାଯାଇ ସାରିଲା ପରେ ସେମାନଙ୍କର ବେଶ ହୁଏ ବାର ଅନୁସାରେ ସେମିତି ପାଟ ପିନ୍ଧାଯାଏ ଏବଂ ତୁଳସୀ ଚୁଳ ସବୁ ମଠରୁ ଆସିଥାଏ ସେ ଚୁଳ ଲାଗି ହୁଏ ଚିତା ଲାଗି ହୁଏ ଯେଉଁ ସୁନା ଚିତା ବାହାର କରିଯାଇଥାଏ ସ୍ନାନ ପୂର୍ଣ୍ଣିମାରେ ରଥ ଉପରେ ଯାଇକି ସୋଲ ଚିତା ଆସିଥାଏ ସେ ସୋଲ ଚିତା ଲାଗା ହୁଏ ଏବଂ ସେଥିରେ ସେମିତି ଅଧର ଆପଣଙ୍କର ଗୁଣା ଝୁମ୍ପା ମାଳ ଏସବୁ ଲାଗି ହେଇକିରି ବେଶ କରାଯାଏ ବେଶ ହେଇକି ରଥ ଚାଲେ ରଥ ଯାଇକି ଗୁଣ୍ଡିଚାଗରେ ଲାଗିଲା ପରେ ଏବଂ ରଥ ଚାଲିଲା ଭିତରେ ଯଦି ବାଟରେ ରଥ ରହିଲା ବା ଗୁଣ୍ଡିଚାଗରେ ଠାକୁର ବିଜୟ ହେଲେ ଯାହା ହେଲେ ମଧ୍ୟ ଯେତେବେଳେ ଆପଣଙ୍କର ଜଗନ୍ନାଥଙ୍କର ସେ ସ୍ନାନ କାର୍ଯ୍ୟ ବେଶ କାର୍ଯ୍ୟ ଧୂପ ପରେ ବେଶ ଦ୍ୱିପର ଧୂପ ପରେ ବେଶ ସନ୍ଧ୍ୟା ଆଳତୀ ସନ୍ଧ୍ୟା ଆଳତୀ ବେଶ ଯେମିତି ରତ୍ନ ସିଂହାସନ ଉପରେ ପୁଷ୍ପାଳକମାନେ କରନ୍ତି ସେମିତି ରଥ ଉପରେ ପୁଷ୍ପାଳକମାନେ କରନ୍ତି

ଅଧର ମାଳ, ପୁଷ୍ପାଳଙ୍କାର ମଧ୍ୟରେ ଚିତା ଓ ଗୁଣା ଠାକୁରମାନଙ୍କର ସମସ୍ତ ବେଶରେ ଲାଗି କରାଯାଇଥାଏ। ତେବେ ବଡ଼ସିଂହାର ବେଶରେ ଶ୍ରୀପୟର ମାଳା, କରପଲ୍ଲବ ଓ ହୃଦପଦକ ନାମକ ତିନୋଟି ଅଧିକା ପୁଷ୍ପାଭୂଷଣ ବ୍ୟବହୃତ ହୁଏ। ଶ୍ରୀପୟର ମାଳା ଏପରି ନାମରେ ଅଭିହିତ ହେବାର କାରଣ ହେଉଛି, ଏହି ମାଳାଗୁଡ଼ିକ ବାହୁଦ୍ୱୟରୁ ଦେବତାଙ୍କର ପଦ ଯାଏଁ ଲମ୍ବି ଥାଏ। ଏଣୁ ବେଶ ପାଇଁ ବ୍ୟବହୃତ ତିନୋଟି ପୟରମାଳାରୁ ଦୁଇଟିର ଦୈର୍ଘ୍ୟ ହେଉଛି ଅଠର ହାତ ଏବଂ ଗୋଟିଏ ଦେବୀ ସୁଭଦ୍ରାଙ୍କର ମାଳାଟି ଆଠ ହାତ ଲମ୍ବ। ପ୍ରଚୁର ତୁଳସୀ ପତ୍ର ଓ ଫୁଲରେ ପ୍ରସ୍ତୁତ ହୋଇଥାଏ ଏହି ଶ୍ରୀପୟର ମାଳା ତିନୋଟି। ଗୋଲାକୃତିର ହୃଦପଦକଗୁଡ଼ିକ ସ୍ୱତନ୍ତ୍ର ପ୍ରଣାଳୀରେ ପ୍ରସ୍ତୁତ ହୁଏ। କଦଳୀପତ୍ର, ପଣସପତ୍ର ଓ ଖଡ଼ିକା ଦ୍ୱାରା ପ୍ରଥମେ ଗୋଲାକାର ପୃଷ୍ଠପଟ ତିଆରି ହୁଏ। ଏଥିପାଇଁ ଛୋଟ ଖଣ୍ଡେ କଦଳୀପତ୍ରର ଚାରିପଟେ ବୃତ୍ତାକାରରେ ଯୋଡ଼ି ଦିଆଯାଏ ପ୍ରାୟ ଡଜନଟିଏ ପଣସ ପତ୍ର। ତା ଉପରେ ବସେ ଗୁମ୍ଫା ଗୁମ୍ଫା ହୋଇ ସଜ୍ଜିତ ତୁଳସୀ ପତ୍ର ଓ ଫୁଲ। ହୃଦପଦକଗୁଡ଼ିକ ଅଧର ମାଳ ସହ ସଂଯୁକ୍ତ ହୋଇ ଠାକୁରମାନଙ୍କର ହୃଦୟ ଦେଶରେ ଝୁଲେ। ଏତଦ୍ବ୍ୟତୀତ ଜଗନ୍ନାଥ ଓ ବଳଭଦ୍ରଙ୍କର ବାହୁ ଶୀର୍ଷରେ ଶୋଭା ପାଏ କରପଲ୍ଲବ। ପ୍ରତି କରପଲ୍ଲବରେ ପାଞ୍ଚଗୋଟି ଲେଖାଏଁ ଆଙ୍ଗୁଳି ଆକୃତିରେ ପୁଷ୍ପଗୁନ୍ଥା ଲମ୍ବି ଥାଏ। ସବୁଠାରୁ ଅଧିକ ଫୁଲ ଆବଶ୍ୟକ ହୁଏ ବଡ଼ସିଂହାର ବେଶ ପାଇଁ। ଅନ୍ୟ ତିନୋଟି ବେଶ ପାଇଁ ମନ୍ଦିରର ବଗିଚାମାନଙ୍କ ମଧ୍ୟରେ ଦୁଇଟି ଫୁଲଘର ରହିଛି। ଶ୍ରୀମନ୍ଦିର ପରିସରର ଦକ୍ଷିଣ ପଶ୍ଚିମ ଓ ଉତ୍ତର ପଶ୍ଚିମ କୋଣରେ ଦୁଇଟି ବଗିଚା ରହିଛି, ଯାହାକି ଉପବନ ଓ କୋଇଲି ବୈକୁଣ୍ଠ ନାମରେ ପରିଚିତ। ଏଠାରେ ଥିବା ଦୁଇଟି ଫୁଲଘରେ ପାଞ୍ଚ ଜଣ ଲେଖାଏଁ ଫୁଲଦାସୀ ନିଯୁକ୍ତ ଅଛନ୍ତି। ପୁଷ୍ପାଳଙ୍କାର ଓ ମାଳା ପ୍ରସ୍ତୁତ ହୁଏ ଭିତର ବେଢ଼ା ଉତ୍ତର ଦ୍ୱାର ନିକଟସ୍ଥ ସତ୍ୟନାରାୟଣ ମନ୍ଦିରରେ। ଚାରି ପାଞ୍ଚ ଜଣ ଫୁଲଗୁନ୍ଥାଳି ସ୍ୱେଚ୍ଛାରେ ସେଠାରେ ଶ୍ରମ ଦିଅନ୍ତି। ଆଉ ଏତେ ପରିମାଣର ଫୁଲ ସେହି ବେଶ ପାଇଁ ଆସେ କେଉଁଠୁ? ପ୍ରତିଦିନ ଶହେ ଜଣ ଭକ୍ତ ନିଜ ଖୁସିରେ ଏଠି ଫୁଲ ଦେଇଯାଆନ୍ତି। କେବଳ ସେତିକି ନୁହେଁ, କୋରାପୁଟରୁ, କଲିକତାରୁ, ଏମିତିକି ସିମ୍ଲାରୁ ଭକ୍ତମାନେ ବଡ଼ସିଂହାର ବେଶ ପାଇଁ ଫୁଲ ପଠାଇଥାନ୍ତି। ଠାକୁରମାନଙ୍କର ମାଳା ପାଇଁ ସୁଗନ୍ଧ ପୁଷ୍ପ ହିଁ ଅଗ୍ରାଧିକାର ପାଏ। ଗଙ୍ଗଶିଉଳି, ମଲ୍ଲି, ରଜନୀଗନ୍ଧା, ଗୋଲାପ, କୁନ୍ଦ, ଜୁଇ ଇତ୍ୟାଦି ଫୁଲ ଏଥିପାଇଁ ଆଦରରେ ଗ୍ରହିତ ହୁଏ। ତେବେ ଟଗର, ରଙ୍ଗଣୀ, ଇଟିମାଳା, ବାଣଫୁଲ ପ୍ରଭୃତି ମଧ୍ୟ ଦେବତାମାନଙ୍କର ପୁଷ୍ପ।

0: ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ, ଆଜି ଏଥିରେ ଶୁଣୁଥିଲେ ପୁଷ୍ପାଳକ ସେବା, ଆଲୋଚନା କରିଥିଲେ ବଳଦେବ ସିଂହାରି, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ପ୍ରଯୋଜନାରେ ସହଯୋଗ କରିଥିଲେ ଗୋଲୋକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ।
1: ଶୁଣିଲେ ଶ୍ରୀକ୍ଷେତ୍ର ମାଧୁରୀ, ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ଶୁଣ ଶୁଣ ଶୁଣ ଗାଁ ଭାଇ ଭଉଣୀ ମାନେ, କେୱାଇସି ଅପଡେଟ୍ର ମେସେଜକୁ ଅଣଦେଖା କରନ୍ତୁ ନାହିଁ, ତୁରନ୍ତ କେୱାଇସି ଅପଡେଟ୍ କରାନ୍ତୁ। ଯଦି ପରିଚୟ କିମ୍ବା ଠିକଣାରେ କୌଣସି ପରିବର୍ତ୍ତନ ନାହିଁ, ତେବେ ଆପଣଙ୍କର ବ୍ୟାଙ୍କ କିମ୍ବା ଏଟିଏମ୍ କିମ୍ବା ବିଜନେସ୍ କରେସ୍ପଣ୍ଡେଣ୍ଟ ମାନେ ବିସିଙ୍କ ପାଖକୁ ଯାଆନ୍ତୁ, କିମ୍ବା ବ୍ୟାଙ୍କରେ ପଞ୍ଜୀକୃତ ଇମେଲ କିମ୍ବା ମୋବାଇଲ ନମ୍ବର କିମ୍ବା ମୋବାଇଲ ବ୍ୟାଙ୍କିଂ ଆପ୍ କିମ୍ବା ଚିଠି ମାଧ୍ୟମରେ ସ୍ୱଘୋଷଣା ଦିଅନ୍ତୁ। ଏବଂ ଯଦି କୌଣସି ପରିବର୍ତ୍ତନ ଅଛି, ତେବେ ପରିଚୟ ଏବଂ ଠିକଣାର ସର୍ବଶେଷ ପ୍ରମାଣ ଦେଖାନ୍ତୁ। ଖାତାକୁ ସକ୍ରିୟ ରଖିକରି ବ୍ୟାଙ୍କିଂ ସେବାର ଲାଭ ଉଠାନ୍ତୁ। ନିଜର କେୱାଇସି ଅପଡେଟ୍ କରିବା ପାଇଁ ନିଜର ନିକଟସ୍ଥ ଗ୍ରାମ ପଞ୍ଚାୟତର କ୍ୟାମ୍ପ କିମ୍ବା ବ୍ୟାଙ୍କ ଶାଖାକୁ ଯାଆନ୍ତୁ।
3: RBI କହେ, ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
1: ଆକାଶବାଣୀ ପୁରୀ, ଆପଣମାନେ ଟ୍ୟୁନ୍ କରିଛନ୍ତି 103.4 FM। ବର୍ତ୍ତମାନ ଆସନ୍ତୁ ଶୁଣିବା କେତୋଟି ହିନ୍ଦୀ କଥା ଚିତ୍ର ଗୀତ। ପ୍ରଥମ ଗୀତଟିକୁ ଯୁଗଳକଣ୍ଠରେ ଗାଇଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ। କଥାଚିତ୍ର ଆ ଅପ୍ ଲୋଡ଼ ଚଲେ।

आ अब लौट चले। ଶୁଣୁଥିଲେ ଏହି କଥା ଚିତ୍ର ଗୀତଟିକୁ ଗାଇଥିଲେ କୁମାର ସାନୁ ଏବଂ ଅଲକା ୟାଗ୍ନିକ। ପରବର୍ତ୍ତୀ ଗୀତଟିକୁ ଆସନ୍ତୁ ଶୁଣିବା। ଆ ଗଲେ ଲଜ୍ଜା କଥା ଚିତ୍ର ଗୀତଟିକୁ ଗାଇଛନ୍ତି ଦ୍ୱୈତ କଣ୍ଠରେ କୁମାର ସାନୁ ଏବଂ ସାଧନା ସରଗମ। ସଙ୍ଗୀତ ସଂଯୋଜନା କରିଛନ୍ତି ଅନ୍ନୁ ମଲ୍ଲିକ।

ଶୁଣିଲେ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରର କାର୍ଯ୍ୟକ୍ରମ ଆକାଶବାଣୀ ପୁରୀ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ହିଲ୍ଲୋଳ ଉପସ୍ଥାପନା କରିଛନ୍ତି ରୋଜିତା ଦାସ ପ୍ରଯୋଜନା ଦିଲୀପ କୁମାର ନାୟକ।

ମନ ଉପବନେ ଶୀତଳ ପରସା ବାଢ଼ି ଦିଏ ମୌସୁମୀ। ସେଇ ମୌସୁମୀର ମୂର୍ଚ୍ଛନାରେ ଭିଜିଯିବାକୁ, ହଜିଯିବାକୁ ଆଉ ତାରି ବିଷୟରେ ଟିକିଏ କଥା ହେବାକୁ ଆଜିର ହିଲ୍ଲୋଳ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି ଆପଣଙ୍କୁ ଶ୍ରୋତାବନ୍ଧୁ, ମୁଁ ରୁଜିତା ଦାସ। ନମସ୍କାର, ଆଶା କରୁଛି ଆପଣ ସଭିଏଁ ଭଲରେ ଥିବେ। ତା ସହିତ ଆଜିର କାର୍ଯ୍ୟକ୍ରମରେ ନିଜ ମନପସନ୍ଦର ଗୀତ ଶୁଣିବା ପାଇଁ ଆପଣ ଚାହି ରହିଥିବେ। ଶ୍ରୋତାବନ୍ଧୁ, ସମ୍ପୂର୍ଣ୍ଣ ଦିନର ଝାଳବୁହା ପରିଶ୍ରମ ପରେ ସନ୍ଧ୍ୟାର ଶୀତଳ ସମୀର ଆମକୁ ଆରାମ ଦିଏ। ସେଇଭଳି ବୈଶାଖ ମାସର ଟାଣୁଆ ଖରାର ଝାଞ୍ଜି ପବନରୁ ଆରାମ ଦିଏ ଆଷାଢ଼ ମାସର ବର୍ଷା ଭିଜା କୋହଲା ପାଗ। ଏ ବଦଳୁଥିବା ମୌସୁମୀର ମଜା ଭିତରେ ଯଦି କିଛି ବଦଳେ ନାହିଁ, ସେ ହେଉଛି ଏ ଚଞ୍ଚଳ ମନର ବ୍ୟଥା। ହଁ ଶ୍ରୋତାବନ୍ଧୁ, ଏ ଝିପ୍ଝିପ୍ ବର୍ଷାର ବୁନ୍ଦାକୁ ହାତ ପାଖେ ଉଷୁମ ଚା କପ୍ଟିଏ ଧରି ଝରକା ପାଖରେ ଦେଖିବାକୁ ଯେତିକି ମଜା ଲାଗେ, ସେତିକି ଓଦା କପଡ଼ାର ସେ ନାପସନ୍ଦ ମହକ ଆଉ ବାକି ପଡ଼ିଯାଇଥିବା ବାହାରର କାମ ପାଇଁ ଚିନ୍ତା ଘରେ। ଏତେ ସବୁ ଭିତରେ ସୁଖ ଦିଏ ବର୍ଷା ବିଜୁଳି ଆଉ ବର୍ଷା ବୁନ୍ଦାର ଶବ୍ଦ ଭିତରେ ଅଚିନ୍ତନିତ। ସତରେ ଆଷାଢ଼ର ଆଗମନରେ କେତେ ଖୁସି ହେଉଛନ୍ତି ଆମର ଚଷା ଭାଇ ଭଉଣୀ, ଲେଖକ ଲେଖିକା, ଗଛ ଗହଳରେ ଚାତକ ଆଉ ମୟୂରୀ। ବର୍ଷଯାକର ଧୂଳି ପରସ୍ତରେ ବୁଡ଼ି ରହିଥିବା ଗଛର ପତ୍ର ଫେରି ପାଇଛି ତା ଅସଲ ରଙ୍ଗ, ମାଟିର ମହକ ଆଉ କାନ ପାଖେ ଝିପି ଝିପି ବର୍ଷାର ଶବ୍ଦ, ଆଉ ପାଉଁଜିରେ ଛନ୍ଦି ହୋଇ ରହିଯାଉଛି କଅଁଳ ଘାସଟି, ଦେହର ଶୀତଳତା, ମନର ଉଷ୍ମତା, ଭିଜିବାର ଇଚ୍ଛା, ପୁଣି ରୋଗରେ ପଡ଼ିଯିବାର ଭୟ। ଏତେ ସବୁ ଫନ୍ଦି ଫିକର ଭୁଲି ମନ କହେ ଶୁଣିବାକୁ ରେଡ଼ିଓରେ ପ୍ରେମ ଭିଜା ଗୀତଟିଏ।

ଏ ମୌସୁମୀ, ଏ ବର୍ଷା ଭିଜା ପାଗ, ବର୍ଷା ଋତୁ ପ୍ରେମୀଙ୍କ ମନକୁ ବାନ୍ଧି ରଖେ ନିଜ କୋହଲା ପାଗ ଆଉ କଳାହାଣ୍ଡି।

ଖଣ୍ଡିଆ ବାଦଲରେ ଶୁଖିଲା ମାଟିରେ ଯେବେ ବର୍ଷା ବୁନ୍ଦାର ସ୍ପର୍ଶ ହୁଏ ସେତେବେଳେ ଧରଣୀ ରାଣୀ ଅମୃତ ସିକ୍ତା ହୁଏ, ପୂର୍ଣ୍ଣ ପ୍ଲାବିତ ହୁଏ ଅପୂର୍ଣ୍ଣ ପୃଥିବୀ, ସ୍ରୋତଶ୍ରେଣୀର ଅବ୍ୟାହତ ପ୍ରବାହ ପ୍ରଖର ହୁଏ, ସାଗର ସହ ମିଳନ ହୁଏ ତଟିନୀର, ବଜ୍ରପାତର ଗର୍ଜନ ମର୍ଦ୍ଦଳର ସୁର ତୋଳିଧରେ, ଆଉ ମହ୍ଲାର ରାଗରେ ବରସିଯାଏ ବର୍ଷା।

ସେଇ ମେଘର ଅପୂର୍ବ ସୌନ୍ଦର୍ଯ୍ୟ ଆଙ୍କି ହୋଇଯାଏ କାଳିଦାସଙ୍କ ଲେଖନୀରେ। ନୂଆ ଏକ ରୂପ ନିଏ ଏହି ବର୍ଷା। ଶବ୍ଦର ଅଳଙ୍କାର ସଙ୍ଗୀତର ରାଗରେ ମିଶି ରୂପ ନିଏ ଏକ ମହାକାବ୍ୟ, ଯାହା ସଂସ୍କୃତ ସାହିତ୍ୟର ଏକ ଅମୂଲ୍ୟ ସମ୍ପଦ। ହଁ ଶ୍ରୋତା ବନ୍ଧୁ, ସେ ମହାକାବ୍ୟ ହେଉଛି ମେଘଦୂତ, ଯାହାର ଶବ୍ଦ ସଂଯୋଜନା।

ସୌନ୍ଦର୍ଯ୍ୟ ଆଙ୍କି ହୋଇଯାଏ କାଳିଦାସଙ୍କ ଲେଖନୀରେ। ନୂଆ ଏକ ରୂପ ନିଏ ଏହି ବର୍ଷା। ଶବ୍ଦର ଅଳଙ୍କାର ସଙ୍ଗୀତର ରାଗରେ ମିଶି ରୂପ ନିଏ ଏକ ମହାକାବ୍ୟ, ଯାହା ସଂସ୍କୃତ ସାହିତ୍ୟର ଏକ ଅମୂଲ୍ୟ ସମ୍ପଦ। ହଁ ଶ୍ରୋତା ବନ୍ଧୁ, ସେ ମହାକାବ୍ୟ ହେଉଛି ମେଘଦୂତ, ଯାହାର ଶବ୍ଦ ସଂଯୋଜନା, ଛନ୍ଦ, ଜ୍ୟୋତିପାତ ସବୁକିଛି ଅତୁଳନୀୟ ଆଉ ଅବର୍ଣ୍ଣନୀୟ। ରଙ୍ଗର ବର୍ଣ୍ଣାଳୀ ପରି ମହାକାବ୍ୟ ମେଘଦୂତ ବର୍ଷାର ଅନୁଭୂତିକୁ ଜୀବନ୍ତ ରୂପେ ରଙ୍ଗାୟିତ କରିପାରିଛି ସେ। ତେଣୁ ଏ ବର୍ଷା ଭାଗରେ କବି ମନ ଜାଗି ଉଠେ। ବର୍ଷାର ସେ ବୁନ୍ଦା ସବୁ କାଳି ସାଜି ଉତୁରିଯାଏ କାଗଜ ଫର୍ଦ୍ଦରେ, ଆଉ ତାକୁ ପାଠକେ ପଢ଼ି ଖୁବ୍ ଖୁସି ହୁଅନ୍ତି, ଆଉ ସେଥିରେ ଯୋଡ଼ି ଦିଅନ୍ତି ନିଜ ଜୀବନର, ନିଜ ମନର ଭାବନା ସବୁକୁ। ତେବେ ଶ୍ରୋତା ବନ୍ଧୁ, ବର୍ଷା ଭିଜା ପାଗର ସୌନ୍ଦର୍ଯ୍ୟରେ ହଜିଯାଇ ଆପଣ କବି ସାଜିବା ପୂର୍ବରୁ ଚାଲନ୍ତୁ ଶୁଣିନେବା ଆମ ଶ୍ରୋତାଙ୍କ ମନପସନ୍ଦର ଗୀତଟି। ପୁରୀ କୁମ୍ଭାରପଡ଼ାରୁ ଅମ୍ବିକା ବିଷୋଇ ଅନୁରୋଧ କରିଛନ୍ତି ଗପ ହେଲେ ବି ସତ ଚଳଚ୍ଚିତ୍ରରୁ କୁମାର ବାପିଙ୍କ କଣ୍ଠରେ ଏହି ଗୀତଟି।

ବର୍ଷା ଭିଜା ପାଗରେ ଆପଣ ଶୁଣୁଛନ୍ତି ଏହି ରୋମାଣ୍ଟିକ ଗୀତଟି କେବଳ 103.4 FM ହେଲୋଳ କାର୍ଯ୍ୟକ୍ରମରେ।

ଆଉ ସଭିଙ୍କ ମନରେ ସତେଜତା ଭାବନା ସହିତ ଭରିଦିଏ ନୂଆ ଭାବନା। ସେ ଆମର ଚାଷୀ ଭାଇ ଭଉଣୀଙ୍କ ମନରେ ହେଉ ଅବା କବି ମନ ପ୍ରାଣରେ, ସ୍କୁଲ ଫେରନ୍ତା ପିଲାଟି ମନରେ କାଗଜ ଡଙ୍ଗା ଭସାଇବାର ନୂଆ ଖୁସି ହେଉ ଅବା ଚିତ୍ରକରାର ସେ ରଙ୍ଗ ତୁଳିରେ ରଙ୍ଗ ହେଉ, ତେବେ ଶ୍ରୋତାବନ୍ଧୁ ଆପଣଙ୍କ ମନରେ ଏଇ ମୌସୁମୀ ଏଇ ବର୍ଷା କେଉଁ ନୂଆ ଭାବନା ଭରିଦିଏ ଆମକୁ ନିଶ୍ଚୟ ଜଣାଇବେ। ତେବେ ଶ୍ରୋତାବନ୍ଧୁ ବର୍ଷା ଋତୁ ଆସିଗଲେ ସବୁଆଡ଼େ ସବୁଜିମାରେ ଭରିଯାଏ, ଫୁଲ ବଗିଚାରେ କେତେ ପ୍ରକାରର ଫୁଲର ସମ୍ଭାର ଆସିଯାଏ। ପ୍ରକୃତି ରାଣୀ ନୂଆ ରୂପ ଧାରଣ କରେ ଏହି ବର୍ଷା ଋତୁରେ, ଲାଲ ହଳଦିଆ ସବୁଜ ଆଉ ନୀଳ ରଙ୍ଗର ଫୁଲ ଆମ ମନକୁ ଆକର୍ଷିତ କରିଦିଏ। ରଙ୍ଗୀନ ଫୁଲର ମନଲୋଭା ଶୋଭାରେ ଆମ ମନ ଆଉ ଆଖି ଅଟକିଯାଏ, ରଙ୍ଗୀନ ଫୁଲର ବଗିଚା ମନକୁ ବହୁତ ସୁଖ ଦିଏ। ତେବେ ବର୍ଷା ଦିନର ସବୁଜିମା ସୌନ୍ଦର୍ଯ୍ୟ ଶୀତଳତାକୁ ଆପଣେଇବା ସହିତ କିଛି ସାବଧାନତା ମଧ୍ୟ ଆପଣେଇବାକୁ ପଡ଼ିବ ଶ୍ରୋତାବନ୍ଧୁ, କାରଣ ଏହି ଋତୁରେ ଜଳବାହିତ ରୋଗ ମଧ୍ୟ ବୃଦ୍ଧି ପାଇବାର ଆଶଙ୍କା ଥାଏ, ଯେମିତିକି ହଇଜା ଟାଇଫଏଡ଼। ତେଣୁ ଏ ସମୟରେ ବିଶୁଦ୍ଧ ଜଳ ସହିତ ସୁସ୍ଥ ଖାଦ୍ୟ ଖାଇବା ନିହାତି ଜରୁରୀ। ତେବେ ହଁ ଶ୍ରୋତାବନ୍ଧୁ, ଥଣ୍ଡା ପାଗରେ ନା ହାତ ଧୋଇବାକୁ ଇଚ୍ଛା ହୁଏ ନା ଠିକ୍ ସମୟରେ ପାଣି ପିଇବାକୁ, ତେଣୁ ଜ୍ୱର ବାନ୍ତି ହଇଜା ଜଣ୍ଡିସ୍ ଟାଇଫଏଡ଼ ଭଳି ରୋଗରୁ ଦୂରେଇ ରହିବା ପାଇଁ ହେଲେ ଏହି ଋତୁରେ ମଧ୍ୟ ଆମେ ସଭିଏଁ ଖାଇବା ପୂର୍ବରୁ ହାତକୁ ପରିଷ୍କାର କରିବା ଏବଂ ଠିକ୍ ସମୟରେ ପାଣି ପିଇବା, ତା ପୁଣି ବିଶୁଦ୍ଧ ଜଳ। କିନ୍ତୁ ଶ୍ରୋତାବନ୍ଧୁ, ବର୍ଷା ଦିନେ ଆମ ସଭିଙ୍କୁ ବେଶ ପସନ୍ଦ ଚଟପଟା ଖାଦ୍ୟ, ହେଲେ ବର୍ଷା ଦିନେ ଖାଦ୍ୟପେୟରେ ସାମାନ୍ୟ ଅସାବଧାନତା ଆମର ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ ହୋଇପାରେ। ତେଣୁ ବର୍ଷା ଦିନେ ବଜାରରେ ଖୋଲାରେ ବିକ୍ରି ହେଉଥିବା ଖାଦ୍ୟ ନ ଖାଇ ଆମେ ସୁଷମ ଖାଦ୍ୟ ଖାଇବା। ତେବେ ଆପଣଙ୍କ ପ୍ରଶ୍ନ ଆସିପାରେ, ବର୍ଷା ଦିନେ ଆମେ କାକୁଡ଼ି ଖାଇବା କି ନାହିଁ? କାରଣ ଆମ ମନରେ ସାଧାରଣତଃ ଧାରଣା ଥାଏ କାକୁଡ଼ି ଖାଇବା ଦ୍ୱାରା ଥଣ୍ଡା ହୋଇଯାଏ, ହେଲେ ଶ୍ରୋତାବନ୍ଧୁ କାକୁଡ଼ି ଆମେ ବର୍ଷା ଦିନେ ମଧ୍ୟ ଖାଇପାରିବା, କାରଣ କାକୁଡ଼ି ଖାଇବା ଦ୍ୱାରା ଆମ ଶରୀରରେ ଜଳୀୟ ଅଂଶର ଅଭାବ ଦେଖାଯାଇନଥାଏ। ଯେମିତି ଏଇ ଟିକିଏ ପୂର୍ବରୁ ଆମେ କଥା ହେଉଥିଲେ, ଥଣ୍ଡା ପାଗ ପାଇଁ ଆମକୁ ପାଣି ପିଇବାକୁ ଇଚ୍ଛା ହୁଏ ନାହିଁ, ତେଣୁ କାକୁଡ଼ି ଆମ ଶରୀରର ଜଳୀୟ ଅଂଶର ଅଭାବକୁ ଦୂର କରିପାରିବ। ତା ସହିତ ଲାଉ ଖାଇବା ସ୍ୱାସ୍ଥ୍ୟ ପ୍ରତି ବେଶ ଲାଭଦାୟକ, କାରଣ ଲାଉ ଦ୍ୱାରା ଆମର ହଜମ ପ୍ରକ୍ରିୟା ଭଲ ହୋଇଥାଏ, ଆଉ ଲାଉରେ ପ୍ରଚୁର ମାତ୍ରାରେ ଆଇରନ୍, ଭିଟାମିନ୍ ବି, ଭିଟାମିନ୍ ସି ରହିଥାଏ, ଯାହା ବର୍ଷା ଦିନେ ଶରୀରକୁ ବିଭିନ୍ନ ଇନଫେକ୍ସନ୍ ହେବାରୁ ରକ୍ଷା କରିଥାଏ। ଆଉ ଗୋଟିଏ ଭିଟାମିନ୍ ସି ଯୁକ୍ତ ପରିବା ହେଉଛି କଲରା। ତେବେ ଶ୍ରୋତାବନ୍ଧୁ ସବୁବେଳେ ଚେଷ୍ଟା କରିବେ ଆପଣଙ୍କ ପରିବେଶକୁ ପରିଷ୍କାର ରଖିବା ପାଇଁ ଏବଂ ମଇଳା ପାଣି ଜମା ନ ହେବା ପାଇଁ, କାରଣ ବର୍ଷା ପାଣି ଜମା ହେଲେ ସେଥିରେ ମଶାମାନଙ୍କର ଜନ୍ମ ହୁଏ, ଯାହାଦ୍ୱାରା ରୋଗ ବ୍ୟାପିଥାଏ। ତେଣୁ ଯଥାସମ୍ଭବ ଜମା ହୋଇଥିବା ଜଳକୁ ଖାଲି କରିବା ପାଇଁ ଚେଷ୍ଟା କରିବେ, ଆଉ ବାହାରୁ ଆସିବା ପରେ ଗୋଡ଼ ଧୋଇ ଘର ଭିତରକୁ ଯିବେ, ଯାହାଦ୍ୱାରା ଜଳବାହିତ ରୋଗ ହେବାର ସମ୍ଭାବନା ବି କିଛି ମାତ୍ରାରେ କମିପାରିବ। ଏବଂ ହଁ ଶ୍ରୋତାବନ୍ଧୁ, ଏହି ବର୍ଷା ଋତୁରେ କୀଟପତଙ୍ଗ କାମୁଡ଼ିବାର ମଧ୍ୟ ଭୟ ଥାଏ, ତେଣୁ ନିଜ ଶରୀରକୁ ସମ୍ପୂର୍ଣ୍ଣ ରୂପେ ଘୋଡ଼ାଇ ରଖିବେ, ଆଉ ଖାସ୍ କରି ଶୋଇବା ସମୟରେ ମଶାରୀର ବ୍ୟବହାର କରିବେ, ଯାହାଦ୍ୱାରା ଆପଣ ମ୍ୟାଲେରିଆ ବା ଡେଙ୍ଗୁରୁ ମଧ୍ୟ ରକ୍ଷା ପାଇପାରିବେ। ତେବେ ଶ୍ରୋତାବନ୍ଧୁ, ବର୍ଷା ପାଗରେ ଆପଣଙ୍କର କ'ଣ ପ୍ରିୟ ଖାଦ୍ୟ ସେ ବିଷୟରେ ଆମକୁ ନିଶ୍ଚୟ ଜଣାଇବେ, ହେଲେ ତା ପୂର୍ବରୁ ଚାଲନ୍ତୁ ଶୁଣିନେବା ଆମ ପରବର୍ତ୍ତୀ ଶ୍ରୋତାଙ୍କ ମନପସନ୍ଦ ଗୀତ। ପୁରୀ ସୁଦର୍ଶନ ନଗରରୁ ନିବେଦିତା ଦାସ ଅନୁରୋଧ କରିଛନ୍ତି ବାଗୀ ଚଳଚ୍ଚିତ୍ରରୁ ଏ ଗୀତଟି ଝମ୍ ଝମ୍।

ଧନ୍ୟବାଦ ଆମର ଶ୍ରୋତା ଅମ୍ବିକା ବିଷୟ। ଆଶା କରୁଛୁ ନିଜ ମନ ପସନ୍ଦର ଗୀତ ଶୁଣି ଆପଣ ଖୁବ୍ ଖୁସି ହେଇଥିବେ। ଆକାଶରେ ମେଘ ଦେଖିଲେ ମୟୂର ହିଁ ପ୍ରଥମେ ସ୍ୱାଗତ କରେ। ତା ପାଖରେ ଥିବା ନୃତ୍ୟ କଳା ସତେ ଯେମିତି ବର୍ଷା ପାଇଁ ସମର୍ପିତ। ମୟୂର ବିନା ବର୍ଷାର ପରିକଳ୍ପନା କରିବା ଅସମ୍ଭବ। ଏହି ବର୍ଷା ଋତୁ ଚାରିଆଡ଼େ ଭରିଦିଏ ସବୁଜ।

ଧନ୍ୟବାଦ ଆମର ଶ୍ରୋତା ନିବେଦିତା ଦାସ। ଆଶା କରୁଛୁ ଏଇଭଳି ଆପଣ ହେଲଳ କାର୍ଯ୍ୟକ୍ରମ ଶୁଣୁଥିବେ ଏବଂ ନିଜ ମନପସନ୍ଦର ଗୀତ ଲେଖି ପଠାଉଥିବେ। ଗୀତ ପୂର୍ବରୁ ଆମେ କଥା ହେଉଥିଲେ ବର୍ଷା ପାଗରେ ଆପଣଙ୍କର ପ୍ରିୟ ଖାଦ୍ୟ କ'ଣ ସେ ବିଷୟରେ। ନିହାତି ଭାବରେ ବର୍ଷା ଦିନେ ଗରମ ଚା ଆଉ ଗରମ ପକୁଡ଼ି ତା ସହିତ ଝାଲମୁଢ଼ି, ଏଇଭଳି ଚଟପଟା ଖାଦ୍ୟର ନାଁ ଶୁଣିବା ମାତ୍ରେ ଆପଣଙ୍କ ମନ ନିଶ୍ଚୟ ସେସବୁ ଖାଇବାକୁ ଇଚ୍ଛା କରିବଣି। ତେବେ ଚଟପଟା ଖାଦ୍ୟ ଭିତରେ ସୁଆଦ ଆଣି ତେନ୍ତୁଳି ଖଟା। ତେବେ ଶ୍ରୋତା ବନ୍ଧୁ, କ'ଣ ଆପଣଙ୍କୁ ତେନ୍ତୁଳି ପସନ୍ଦ? ତେବେ ତେନ୍ତୁଳି କେବଳ ସ୍ୱାଦ ପାଇଁ ନୁହେଁ, ବହୁ କିମ୍ବଦନ୍ତୀ ମଧ୍ୟ ସେଥିରେ ଯୋଡ଼ି ହୋଇ ରହିଛି। ଯେମିତି ଶ୍ରୀ ଚୈତନ୍ୟ ଦେବ ପ୍ରଥମ ଥର ପାଇଁ ବୃନ୍ଦାବନ ଗଲାବେଳେ ଯେଉଁ ତେନ୍ତୁଳି ଗଛ ତଳେ କିଛି ସମୟ ପାଇଁ ବସିଥିଲେ, ସେଇ ବୃକ୍ଷକୁ ପବିତ୍ର ମାନି ଏବେ ବି ତାକୁ ଭକ୍ତମାନେ ପୂଜା କରୁଛନ୍ତି। ଆପଣ ଜାଣିଥିବେ ଆମର ବିଶିଷ୍ଟ ସଙ୍ଗୀତଜ୍ଞ ତାନସେନ, ତାଙ୍କ ସମାଧି ନିକଟରେ ବି କେଉଁ କାଳର ତେନ୍ତୁଳି ଗଛଟିଏ ଅଛି। ସେଇ ଗଛରେ ତାନସେନଙ୍କ ଶକ୍ତି ଅଛି ବୋଲି ବହୁ ସଙ୍ଗୀତଜ୍ଞ ସେଇ ସ୍ଥାନକୁ ଯାଇ ସେଇ ବୃକ୍ଷକୁ ସମ୍ମାନ ପ୍ରଦର୍ଶନ କରନ୍ତି। ଆମର ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦାରୁଛେଦନ ପରେ ତେନ୍ତୁଳି ଏବଂ କେନ୍ଦୁ କାଠର ଚକ ଥିବା ହାତଟଣା ଗାଡ଼ିରେ ସେ ଦାରୁଙ୍କୁ ଶ୍ରୀମନ୍ଦିରକୁ ଅଣାଯାଏ। ଆମ ରାଜ୍ୟରେ ସବୁଆଡ଼େ ଏ ଗଛ ଦେଖିବାକୁ ମିଳେ। ତେନ୍ତୁଳି ଗଛର ମଞ୍ଜିରେ ହିଁ ତେନ୍ତୁଳିର ଯାବତୀୟ ଔଷଧୀୟ ଗୁଣ ଭରପୁର ହୋଇଥାଏ। ମଞ୍ଜି ଉପରେ ଯେଉଁ ମଣ୍ଡ ଥାଏ, ସେଇ ମଣ୍ଡରେ ଟାର୍ଟାରିକ୍ ଅମ୍ଳ ଥାଏ, ଯେଉଁଥିପାଇଁ ତାହା ଖଟା ଲାଗେ। ଅନେକ ପ୍ରକାରର ଆଚାର, ସର୍ବତ ଏବଂ ଖାଦ୍ୟ ଏହି ତେନ୍ତୁଳି ମଣ୍ଡରୁ ହିଁ ତିଆରି କରାଯାଏ। ଆମ ଓଡ଼ିଆ ଭାଷାରେ ତେନ୍ତୁଳିକୁ କୟାଁ କୁହାଯାଏ, ହିନ୍ଦୀରେ ଇମ୍ଲି, ମରାଠୀରେ ଅମ୍ଲି ଓ ମଲାୟାଲମ ଭାଷାରେ ପୁଲି, ତେଲୁଗୁରେ ଚିତା ଏବଂ ସଂସ୍କୃତରେ ଅମ୍ଳିକା ବୋଲି କୁହାଯାଏ। ଶ୍ରୋତାବନ୍ଧୁ, ତେନ୍ତୁଳିରେ ମଧ୍ୟ ଯଥେଷ୍ଟ ପରିମାଣର ଭିଟାମିନ୍ ସି ରହିଛି। ତେବେ ଏହି ତେନ୍ତୁଳି ଗଛଟିଏ ଲଗାଇବାର ଏବେ ହେଉଛି ଭଲ ସମୟ, କାରଣ ଏହି ହେଉଛି ଆଷାଢ଼ ମାସର ସମୟ ଆଉ ତା ସହିତ ଆରମ୍ଭ ହୋଇଯାଇଛି ଜୁଲାଇ 1 ତାରିଖରୁ ବନ ମହୋତ୍ସବ। ଶ୍ରୋତାବନ୍ଧୁ, ଏ ବର୍ଷା ଦିନେ ପ୍ରକୃତିର ସବୁଜିମା ଦେଖିବା ପାଇଁ ଆମେ ସମସ୍ତେ ଟିକେ ବୁଲିଯିବା ପାଇଁ ଭଲ ପାଉ, କିନ୍ତୁ ଆପଣ ଜାଣିଥିବେ ଏହି ସବୁଜିମା ଗଛମାନଙ୍କ ପାଇଁ ହିଁ ତ ଅଛି, ଆଉ ଏ ମେଘ ବି କେବଳ ସେମାନଙ୍କ ପାଇଁ। ଆଉ ତା ସହିତ

ଆପଣଙ୍କର ରୋମାଣ୍ଟିକ୍ ପାଗ ବି। ତେବେ ଏହି ଆଷାଢ଼ରେ କେବଳ ବର୍ଷାରେ ସେଲ୍ଫି ନେଇ ଅପଲୋଡ଼ କରିବା ସହିତ ନିଜ ହାତରେ ନିଜର ପ୍ରିୟ ଗଛ ନିଶ୍ଚୟ ଲଗାନ୍ତୁ। ଦେଖିବେ ଆଜି ଆପଣ ଲଗାଇଥିବା ଗଛଟି କାଲି ଆପଣଙ୍କ ସହିତ ଅନେକଙ୍କୁ ଛାଇ ଦେବ ଆଉ ମିଠା ଫଳ ଦେବ, ଆଉ ସବୁଠାରୁ ବଡ଼ କଥା ଆମ ପାଇଁ ଅମ୍ଳଜାନ ଦେବ। ତେବେ ଶ୍ରୋତାବନ୍ଧୁ, ଆମେ ସଭି ଆମ ମାଆଙ୍କୁ ବହୁତ ଭଲ ପାଉ, ଆଉ ସବୁବେଳେ ଆମର ଇଚ୍ଛା ଥାଏ ତାଙ୍କୁ ଗୋଟିଏ ସୁନ୍ଦର ଶାଢ଼ୀ ଉପହାର ଦେବାର। ଆମେ ସବୁ ଏଇ ଧରିତ୍ରୀ ମାଆର ବି ସନ୍ତାନ, ତାହେଲେ କ'ଣ ଆମେ ସଭି ମିଶି ଆମ ଧରିତ୍ରୀ ମାଆକୁ ଏଇ ବର୍ଷାରେ ଗୋଟିଏ ସୁନ୍ଦର ସବୁଜ ଶାଢ଼ୀ ଉପହାର ଦେଇପାରିବାନି? ନିଶ୍ଚୟ ଦେଇପାରିବା। ସେଥିପାଇଁ ତ ଆମର ତତ୍କାଳୀନ କୃଷି ଆଉ ଖାଦ୍ୟ ମନ୍ତ୍ରୀ କେ ଏମ୍ ମୁନ୍ସି ଏହି ଆନ୍ଦୋଳନର ଆରମ୍ଭ କରିଥିଲେ। 1950 ସେ ଅନୁଭବ କରିଥିଲେ ଯଦି ଦେଶକୁ ସବୁଜ ସୁନ୍ଦର କରିବାକୁ ହେବ ତେବେ ସେଥିପାଇଁ କେବଳ ସରକାର ନୁହେଁ ଜନସାଧାରଣଙ୍କୁ ମଧ୍ୟ ଏଥିରେ ସାମିଲ ହେବାକୁ ପଡ଼ିବ, ତେବେ ଯାଇ ହେବ ଏହା ଗୋଟିଏ ଜାତୀୟ ମହୋତ୍ସବ। ତେଣୁ ଶ୍ରୋତାବନ୍ଧୁ, ଆମେ ସଭି ଏହି ବନ ମହୋତ୍ସବ ନିଶ୍ଚୟ ପାଳିବା, ଆଉ ଆମର ଭବିଷ୍ୟତ ପିଢ଼ିକୁ ଗୋଟିଏ ସୁସ୍ଥ, ପ୍ରଦୂଷଣମୁକ୍ତ ଆଉ ସବୁଜ ପୃଥିବୀ ଉପହାର ଦେବା। ତେବେ ଶ୍ରୋତାବନ୍ଧୁ, ବର୍ଷା ଋତୁରେ ଆପଣଙ୍କୁ ଗଛ ଲଗାଇବାକୁ ଭଲ ଲାଗେ ନା ଚଟପଟା ଖାଦ୍ୟ ଖାଇବାକୁ ନା ନିଜ ଶରୀରର ଯତ୍ନ ନେବାକୁ? ସେ ବିଷୟରେ ଆମକୁ ନିଶ୍ଚୟ ଜଣାଇବେ। ହେଲେ ବର୍ତ୍ତମାନ ଚାଲନ୍ତୁ ଶୁଣିନେବା ଆଜିର କାର୍ଯ୍ୟକ୍ରମରେ ଅନ୍ତିମ ଅନୁରୋଧର ଗୀତଟି। ପୁରୀ ଗୋପୀନାଥପୁରରୁ ସନ୍ତୋଷ ମିଶ୍ର ଅନୁରୋଧ କରିଛନ୍ତି ଅରିଜିତ ସିଂଙ୍କ କଣ୍ଠରେ ଏହି ମନଛୁଆଁ ଗୀତଟି। ସାବନ ଆୟା ହେ।

ଆଶା କରୁଛୁ ନିଜ ମନ ପସନ୍ଦର ଗୀତ ଶୁଣି ଆପଣ ନିଶ୍ଚୟ ଖୁସି ହୋଇଥିବେ ଏବଂ ଆଗକୁ ମଧ୍ୟ ଏହିଭଳି ହିଲ୍ଲୋଳ କାର୍ଯ୍ୟକ୍ରମ ଶୁଣୁଥିବେ। ଆଉ ତା ସହିତ ଆଜିର କାର୍ଯ୍ୟକ୍ରମଟି ଆପଣଙ୍କୁ କିପରି ଲାଗିଛି ସେ ବିଷୟରେ ନିଜର ମୂଲ୍ୟବାନ ମତାମତ ଆମକୁ SMS ବା ହ୍ୱାଟ୍ସଆପ୍ କିମ୍ବା ଚିଠି ମାଧ୍ୟମରେ ଲେଖି ପଠାଇ ପାରିବେ। ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ହିଲ୍ଲୋଳ କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ନିଷ୍ପାଦକ ଆକାଶବାଣୀ ପୁରୀ ପିନ୍କୋଡ଼ 752001। ଆଉ ହଁ ଶ୍ରୋତା ବନ୍ଧୁ, ଆପଣ ମଧ୍ୟ ଶୁଣିପାରିବେ ପ୍ରତି ସୋମବାର ନିଜ ମନ ପସନ୍ଦର ଗୀତ ଆମକୁ SMS ବା ହ୍ୱାଟ୍ସଆପ୍ କରି। ସେଥିପାଇଁ ଶୀଘ୍ର ଶୀଘ୍ର ନିଜ ଫୋନ୍ ବାହାର କରନ୍ତୁ ଆଉ ସେଥିରେ ଟାଇପ୍ କରନ୍ତୁ ନିଜର ନାମ, ଠିକଣା ଓ ପ୍ରିୟ ଗୀତ ଏବଂ ଲେଖି ଆମକୁ ପଠାଇ ଦିଅନ୍ତୁ 9437037892 ଏଇ ନମ୍ବର ମାଧ୍ୟମରେ। ବର୍ତ୍ତମାନ ପାଇଁ ମୋତେ ବିଦାୟ ଦିଅନ୍ତୁ। ଆଜିର ଉପସ୍ଥାପନାରେ ମୁଁ ରୋଜିତା ଦାସ ରହୁଛି। ନମସ୍କାର, ଜୟ ଜଗନ୍ନାଥ।

0: ଶୁଣିଲେ ଦିଲୀପ କୁମାର ନାୟକଙ୍କ ପ୍ରଯୋଜନାରେ କାର୍ଯ୍ୟକ୍ରମ ହିଲ୍ଲୋଡ଼ ଉପସ୍ଥାପନାରେ ଥିଲେ ରୋଜିତା ଦାସ।
1: ଶୁଣ ଶୁଣ ଶୁଣ ଗାଁ ଭାଇ ଭଉଣୀ ମାନେ, KYC ଅପଡେଟ୍ର ମେସେଜକୁ ଅଣଦେଖା କରନ୍ତୁ ନାହିଁ, ତୁରନ୍ତ KYC ଅପଡେଟ୍ କରାନ୍ତୁ। ଯଦି ପରିଚୟ କିମ୍ବା ଠିକଣାରେ କୌଣସି ପରିବର୍ତ୍ତନ ନାହିଁ, ତେବେ ଆପଣଙ୍କର ବ୍ୟାଙ୍କ କିମ୍ବା ATM କିମ୍ବା ବିଜନେସ୍ କରେସ୍ପଣ୍ଡେଣ୍ଟ ମାନେ BCଙ୍କ ପାଖକୁ ଯାଆନ୍ତୁ, କିମ୍ବା ବ୍ୟାଙ୍କରେ ପଞ୍ଜୀକୃତ ଇମେଲ କିମ୍ବା ମୋବାଇଲ ନମ୍ବର କିମ୍ବା ମୋବାଇଲ ବ୍ୟାଙ୍କିଂ ଆପ୍ କିମ୍ବା ଚିଠି ମାଧ୍ୟମରେ ସ୍ୱଘୋଷଣା ଦିଅନ୍ତୁ। ଏବଂ ଯଦି କୌଣସି ପରିବର୍ତ୍ତନ ଅଛି, ତେବେ ପରିଚୟ ଏବଂ ଠିକଣାର ସର୍ବଶେଷ ପ୍ରମାଣ ଦେଖାନ୍ତୁ। ଖାତାକୁ ସକ୍ରିୟ ରଖିକରି ବ୍ୟାଙ୍କିଂ ସେବାର ଲାଭ ଉଠାନ୍ତୁ। ନିଜର KYC ଅପଡେଟ୍ କରିବା ପାଇଁ ନିଜର ନିକଟସ୍ଥ ଗ୍ରାମ ପଞ୍ଚାୟତର କ୍ୟାମ୍ପ କିମ୍ବା ବ୍ୟାଙ୍କ ଶାଖାକୁ ଯାଆନ୍ତୁ।
2: RBI କହେ,
3: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
0: ଆକାଶବାଣୀ ପୁରୀ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 MHz ଯୋଗେ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ପୂର୍ବାହ୍ନ 10:00 ହେବାକୁ ଯାଉଛି। କିଛି ସମୟ ମଧ୍ୟରେ ଆପଣମାନେ ଶୁଣିପାରିବେ ଆମର କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି। ଶ୍ରୋତବନ୍ଧୁ, ଆରମ୍ଭ କରୁଛୁ କିଛି ତଥ୍ୟ, ସୂଚନା ଏବଂ ସଙ୍ଗୀତର ମୂର୍ଚ୍ଛନାକୁ ନେଇ ଆକାଶବାଣୀ ପୁରୀର ବିଶେଷ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି ପରିଚୟକୁ। ଉପସ୍ଥାପନାରେ ମୁଁ ଦେବସ୍ମିତା। କାର୍ଯ୍ୟକ୍ରମର ଆରମ୍ଭରେ ଆସନ୍ତୁ ଶୁଣିବା ତୃପ୍ତି ଦାସଙ୍କ କଣ୍ଠରେ ଆକାଶଦୀପ କଥାଚିତ୍ର ଗୀତଟିକୁ। ସଙ୍ଗୀତରେ ସଜେଇଛନ୍ତି ଅକ୍ଷୟ ମହାନ୍ତି।

ପରବର୍ତ୍ତୀ ଗୀତଟିକୁ ଶୁଣନ୍ତୁ ବିଭୁ ପମି ସେଲୁ ଏବଂ ପ୍ରଫୁଲ୍ଲଙ୍କ ମିଳିତ କଣ୍ଠରେ। ବାରୁଦ କଥା ଚିତ୍ର ଗୀତଟିକୁ ରଚନା କରିଛନ୍ତି ନିର୍ମଳ ନାୟକ। ସଙ୍ଗୀତ ସଂଯୋଜନା କରିଛନ୍ତି ବାବୁଲ ବୋଷ।

ଶ୍ରୋତାବନ୍ଧୁ, ପ୍ରକୃତି ହେଉଛି ଆମର ଆଶ୍ରୟସ୍ଥଳ। ବୃକ୍ଷ, ନଦୀ, ପର୍ବତ, ବନଭୂମି ଓ ଜୀବଜଗତକୁ ନେଇ ଗଢ଼ି ଉଠିଛି ଆମର ପରିବେଶ। ଏହି ପରିବେଶକୁ ସବୁଜ, ସୁନ୍ଦର ଏବଂ ସନ୍ତୁଳିତ ରଖିବା ପାଇଁ ପ୍ରତିବର୍ଷ ଜୁଲାଇ 1 ତାରିଖରୁ 7 ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ବନ ମହୋତ୍ସବ ସପ୍ତାହ ପାଳନ କରାଯାଏ। ଏହା ବିଷୟରେ ଆଗକୁ ଆହୁରି ଜାଣିବା। ଏବେ ଆସନ୍ତୁ ଶୁଣିନେବା ପରବର୍ତ୍ତୀ ଗୀତଟିକୁ। ଧନରେ ରଖିବୁ ଶପଥ ମୋର କଥା ଚିତ୍ର ଗୀତଟିକୁ ଯୁଗଳକଣ୍ଠରେ ଗାଇଛନ୍ତି ଅଭିଜିତ ଏବଂ ନିବେଦିତା। ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ। ସଙ୍ଗୀତ ସଂଯୋଜନା ଶାନ୍ତିରାଜ ଖୁସଲା।

ଶ୍ରୋତାବନ୍ଧୁ, ବନ ମହୋତ୍ସବ ହେଉଛି ପ୍ରକୃତି, ପରିବେଶ ଓ ବୃକ୍ଷ ସଂରକ୍ଷଣ ପ୍ରତି ସାମୂହିକ ସଚେତନତା ସୃଷ୍ଟି କରିବାର ଏକ ଜାତୀୟ ଅଭିଯାନ। 1950 କହ୍ନେଲାଲ ମାଣିକଲାଲ ମୁନ୍ସିଙ୍କ ପ୍ରଚେଷ୍ଟାରେ ଏହି ଅଭିଯାନର ଆରମ୍ଭ ହୋଇଥିଲା। ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ବନ ମହୋତ୍ସବ କେବଳ ବୃକ୍ଷରୋପଣରେ ସୀମିତ ନ ରହି ପରିବେଶ ସୁରକ୍ଷା ପ୍ରତି ଜନସାଧାରଣଙ୍କ ମନରେ ସଚେତନତା ସୃଷ୍ଟି କରିବାର ଏକ ମହାନ ଅଭିଯାନରେ ପରିଣତ ହୋଇଅଛି। ବର୍ତ୍ତମାନ ଶୁଣନ୍ତୁ ଏକ ରିସ୍ତା କଥାଚିତ୍ର ଗୀତଟିକୁ। ଯୁଗଳକଣ୍ଠରେ ଗାଇଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ। ସଙ୍ଗୀତ ସଂଯୋଜନା କରିଛନ୍ତି ନାଦିମ ଶ୍ରବଣ।

ଶ୍ରୋତା ବନ୍ଧୁ, ଆମେ କଥା ହେଉଥିଲେ ବନ ମହୋତ୍ସବ ସପ୍ତାହ ସମ୍ପର୍କରେ। ବୃକ୍ଷ ବିନା ଜୀବନର କଳ୍ପନା ଅସମ୍ଭବ। ବୃକ୍ଷ ହେଉଛି ଜୀବଜଗତର ଜୀବନରେଖା। ଗଛ ଆମକୁ ଅମ୍ଳଜାନ ପ୍ରଦାନ କରେ, ଅଙ୍ଗାରକାମ୍ଳ ଗ୍ୟାସ ଶୋଷଣ କରେ, ଜଳବାୟୁକୁ ସନ୍ତୁଳିତ ରଖେ, ମୃତ୍ତିକା କ୍ଷୟ ରୋକେ, ଜଳବାୟୁ ଜଳ ସଂରକ୍ଷଣରେ ସହାୟକ ହୁଏ ଏବଂ ଅସଂଖ୍ୟ ପକ୍ଷୀ ଓ ପଶୁଙ୍କ ପାଇଁ ଆଶ୍ରୟସ୍ଥଳ ସୃଷ୍ଟି କରେ। ଗଛ ଆମକୁ ଫଳ, ଫୁଲ, ଔଷଧ, କାଠ ଓ ଛାଇ ପ୍ରଦାନ କରିବା ସହିତ ଜଳବାୟୁକୁ ସନ୍ତୁଳିତ ରଖିବାରେ ମଧ୍ୟ ଅମୂଲ୍ୟ ଭୂମିକା ଗ୍ରହଣ କରିଥାଏ। ଆଜି ଜଙ୍ଗଲ ନଷ୍ଟ, ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ ଭଳି ସମସ୍ୟା ବିଶ୍ୱ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଥିବା ବେଳେ ବନ ମହୋତ୍ସବର ଗୁରୁତ୍ୱ ଆହୁରି ବଢ଼ିଯାଇଛି। ପରବର୍ତ୍ତୀ ଗୀତଟିକୁ ଶୁଣନ୍ତୁ। ଫୁକ୍ରେ କଥାଚିତ୍ରରେ ଗୀତଟିକୁ ମିଳିତ କଣ୍ଠରେ ଗାଇଛନ୍ତି କ୍ଲିଣ୍ଟନ ସିର୍ଜୋ, କୀର୍ତ୍ତି ସଗତିଆ ଏବଂ ରାମ ସମ୍ପତ। ଗୀତ ରଚନା କରିଛନ୍ତି ମୁନ୍ନା ଧୀବନ।

ଆଜି ବିଶ୍ୱ ଉଷ୍ମାୟନ, ଜଳବାୟୁ ପରିବର୍ତ୍ତନ, ବାୟୁ ପ୍ରଦୂଷଣ, ଜଙ୍ଗଲ ଧ୍ୱଂସ ଓ ଜୈବ ବିବିଧତାର ଅବକ୍ଷୟ ସମଗ୍ର ମାନବ ସମାଜ ପାଇଁ ଚିନ୍ତାର ବିଷୟ ପାଲଟିଛି। ଏଭଳି ସମୟରେ ବୃକ୍ଷରୋପଣ ଓ ବନ ସଂରକ୍ଷଣର ଆବଶ୍ୟକତା ପୂର୍ବାପେକ୍ଷା ଅଧିକ ଅନୁଭୂତ ହେଉଛି। ବନ ମହୋତ୍ସବର ଉଦ୍ଦେଶ୍ୟ ହେଉଛି ଅଧିକରୁ ଅଧିକ ବୃକ୍ଷରୋପଣକୁ ପ୍ରୋତ୍ସାହନ ଦେବା, ପରିବେଶ ସଂରକ୍ଷଣ ସମ୍ପର୍କରେ ସଚେତନତା ସୃଷ୍ଟି କରିବା, ଜୈବ ବିବିଧତା ଓ ପରିବେଶୀୟ ସନ୍ତୁଳନ ରକ୍ଷା କରିବା, ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନର କୁପ୍ରଭାବ କମାଇବା, ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ମନରେ ପ୍ରକୃତି ପ୍ରତି ଭଲ ପାଇବା।

ଆପଣମାନେ ଶୁଣୁଥିଲେ ଗ୍ୟାଙ୍ଗଷ୍ଟର କଥାଚିତ୍ର ଗୀତଟିକୁ। ଗୀତ ରଚନା କରିଥିଲେ ମୟୂର ଏବଂ ଗୀତଟିକୁ ଗାଇଥିଲେ ଜେମ୍ସ। ସଙ୍ଗୀତରେ ସଜେଇଥିଲେ ପ୍ରୀତମ। ଶ୍ରୋତାବନ୍ଧୁ, ପରିବେଶ ସୁରକ୍ଷାରେ ବୃକ୍ଷର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ। ଗୋଟିଏ ପରିପକ୍ୱ ବୃକ୍ଷ ବହୁ ପରିମାଣରେ ଅଙ୍ଗାରକାମ୍ଳ ଗ୍ୟାସ୍ ଶୋଷଣ କରି ଅମ୍ଳଜାନ ଯୋଗାଇଥାଏ। ବୃକ୍ଷ ପରିବେଶର ତାପମାତ୍ରା ନିୟନ୍ତ୍ରଣ କରିବା ସହ ବର୍ଷାରେ ସହାୟକ ହୁଏ। ଭୂତଳ ଜଳର ପୁନଃ ଭରଣ କରେ, ବନ୍ୟା ଓ ମୃତ୍ତିକା କ୍ଷୟକୁ ରୋକିଥାଏ। ସେଥିପାଇଁ ବୃକ୍ଷରୋପଣ ସହ ବୃକ୍ଷର ଯତ୍ନ ଓ ସୁରକ୍ଷା ମଧ୍ୟ ସମାନ ଭାବେ ଜରୁରୀ। ପରିବେଶ ସୁରକ୍ଷା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ, ବରଂ ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ। ଆମେ ପ୍ରତିବର୍ଷ ଅତି କମ୍ରେ ଗୋଟିଏ ଗଛ ଲଗାଇ ତାହାର ଯତ୍ନ ନେବା ଉଚିତ। ପ୍ଲାଷ୍ଟିକ୍ ବ୍ୟବହାର କମାଇବା ଏବଂ ଜଳର ଅପଚୟ ରୋକିବା ଏବଂ ଅନ୍ୟମାନଙ୍କୁ ମଧ୍ୟ ପରିବେଶ ସଂରକ୍ଷଣ ପାଇଁ ପ୍ରେରିତ କରିବା ଉଚିତ। ଶ୍ରୋତାବନ୍ଧୁ, ଆସନ୍ତୁ ପରବର୍ତ୍ତୀ ଗୀତଟିକୁ ଶୁଣିବା। କୁମାର ସାନୁ ଏବଂ ଅଲକା ଅଗ୍ନିଙ୍କ କଣ୍ଠରେ କସୁର କଥାଚିତ୍ର ଗୀତଟିକୁ ରଚନା କରିଛନ୍ତି ସମୀର ଏବଂ ସଙ୍ଗୀତ ସଂଯୋଜନା ନଦୀମ ଶ୍ରବଣ।

ହାମରାଜ ଏହି କଥାଚିତ୍ର ଗୀତଟିକୁ ଗାଇଛନ୍ତି କୁମାର ସାନୁ ଏବଂ ଅଲକା ଅଗ୍ନି ଗୀତ ରଚନା କରିଛନ୍ତି ସୁଧାକର ଶର୍ମା ଏବଂ ସଙ୍ଗୀତରେ ସଜେଇଛନ୍ତି ହିମେଶ ରେଶମିଆ।

ସୋନୁ ନିଗମ ଏବଂ ଶ୍ରେୟା ଘୋଷାଲଙ୍କୁ ଦ୍ୱୈତ କଣ୍ଠରେ ଶୁଣନ୍ତୁ। ରାଜୁ କଥାଚିତ୍ର ଗୀତଟିକୁ ରଚନା କରିଛନ୍ତି କୁମାର ଏବଂ ସଙ୍ଗୀତ ସଂଯୋଜନା କରିଛନ୍ତି ରାଜୁ ସିଂ।

ଶ୍ରୋତାବନ୍ଧୁ, ଆପଣଙ୍କ ଅଞ୍ଚଳରେ ହେବାକୁ ଥିବା କୌଣସି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଲୋକମାନଙ୍କ ପାଖରେ ପହଞ୍ଚାଇବାକୁ ଚାହୁଁଛନ୍ତି, ତେବେ ବିନା ଶୁଳ୍କରେ ଆକାଶବାଣୀ ପୁରୀ ସହିତ ଯୋଗାଯୋଗ କରନ୍ତୁ। ଯୋଗାଯୋଗ ପାଇଁ ଫୋନ୍ ନମ୍ବରଟି ଲେଖି ରଖନ୍ତୁ 9437037892। ଏହି ନମ୍ବରରେ ଆପଣ ହ୍ୱାଟ୍ସଆପ୍ ମାଧ୍ୟମରେ ଆପଣଙ୍କ ଅଞ୍ଚଳରେ ହେବାକୁ ଥିବା ଅର୍ଥାତ୍ ଆମ କାର୍ଯ୍ୟକ୍ରମ ମାଧ୍ୟମରେ ଆପଣ ପହଞ୍ଚାଇବାକୁ ଚାହୁଁଥିବା ସୂଚନାର ତଥ୍ୟ ପଠାଇ ପାରିବେ। ଆମେ ପ୍ରଚାର କରିବୁ ଆମ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭିରେ।

0: ଆସନ ଖାଲି ପଡ଼ିଛି। ସେହିଭଳି ମଧ୍ୟପ୍ରଦେଶ ଦାତିଆ ଆସନର ପ୍ରାର୍ଥୀ ରାଜେନ୍ଦ୍ର ଭାରତୀଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ପରେ ସେହି ଆସନଟି ଖାଲି ରହିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି କେନ୍ଦ୍ର ସମବାୟ ମନ୍ତ୍ରଣାଳୟ ଦେଶର କୋଟି କୋଟି ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିଛି। ଗତ ପାଞ୍ଚ ବର୍ଷର ବିକାଶମୂଳକ କାର୍ଯ୍ୟକୁ ସ୍ମରଣ କରି ଶ୍ରୀ ଶାହା କହିଛନ୍ତି ସହକାର ସେ ସମୃଦ୍ଧି ଲକ୍ଷ୍ୟ ପୂରଣ ଉଦ୍ଦେଶ୍ୟରେ ମନ୍ତ୍ରଣାଳୟ କାର୍ଯ୍ୟ କରୁଛି। ଆଜି ନୂଆଦିଲ୍ଲୀରେ ସମବାୟ ମନ୍ତ୍ରଣାଳୟର ପଞ୍ଚମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି ଆଜିର ଦିନଟି ସମବାୟ କ୍ଷେତ୍ର ସହ ଜଡ଼ିତ 30 କୋଟି ଜନସାଧାରଣ ଏବଂ 8,50,000 ଅଧିକ ସମବାୟ ସଂସ୍ଥା ପାଇଁ ଏକ ଶୁଭ ଦିନ। ସେ କହିଛନ୍ତି ଆଜିର ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସ୍ୱତନ୍ତ୍ର ସମବାୟ ମନ୍ତ୍ରଣାଳୟ ସ୍ଥାପନ ଲାଗି ନିଷ୍ପତ୍ତି ନେଇଥିଲେ।
1: ସହକାରିତା ମନ୍ତ୍ରଣାଳୟ କେ ଇନିସିଏଟିଭ ସେ କୁଲ 9 ରାଷ୍ଟ୍ରୀୟ ସ୍ତର ପର କାମ କରନେ ବାଲି ସହକାରୀ ସମିତି ବନାକର ଦେଶ ସେ ଲେକର ଗ୍ରାମ ତକ ଏ 9 କ୍ଷେତ୍ରୋ ମେ ସହକାରିତା ମନ୍ତ୍ରଣାଳୟ କୋ ଏକ ମାଲା ମେ ପିରୋନେ କା କାମ ହମନେ କିୟା ହୈ।
0: ଆପଣ ମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେରଳର କୋଚିଠାରେ ବ୍ରିକ୍ସ ମହିଳା କାର୍ଯ୍ୟକାରୀ ଗୋଷ୍ଠୀର ଦୁଇଦିନିଆ ବୈଠକ ଆଜିଠାରୁ ଆରମ୍ଭ ହେବ। ଭାରତ ଏହି ବୈଠକର ଆୟୋଜକ ରହିଛି। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ବରିଷ୍ଠ ଅଧିକାରୀମାନେ ବୈଠକରେ ସମସ୍ତ କ୍ଷେତ୍ରରେ ମହିଳା ସଶକ୍ତିକରଣ ଏବଂ ମହିଳା ନେତୃତ୍ୱାଧୀନ ବିକାଶ ସହ ଜଡ଼ିତ ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିବେ। ଏହି ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ ସଦସ୍ୟ ଦେଶଗୁଡ଼ିକୁ ମହିଳା ନେତୃତ୍ୱାଧୀନ ବିକାଶକୁ ଆଗକୁ ନେବା ଏବଂ ସହମତି ସୃଷ୍ଟି କରିବା ନେଇ ସୁଯୋଗ ପ୍ରଦାନ କରିବ। ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକରେ 4 ପ୍ରାଥମିକତା କ୍ଷେତ୍ର ଉପରେ ଧ୍ୟାନ କେନ୍ଦ୍ରିତ କରାଯାଉଛି। ସେଗୁଡ଼ିକ ହେଉଛି ଶାସନ ଓ ନେତୃତ୍ୱରେ ମହିଳା, ମହିଳାମାନଙ୍କ ଡିଜିଟାଲ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ, ମହିଳା ଉଦ୍ୟୋଗିତା, ଦକ୍ଷତା ବିକାଶ, ଜଳବାୟୁ କାର୍ଯ୍ୟାନୁଷ୍ଠାନ ଏବଂ ଖାଦ୍ୟ ସୁରକ୍ଷା ଓ ପୋଷଣରେ ମହିଳାଙ୍କ ଭୂମିକା। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏହି ବୈଠକ ଆସନ୍ତା 8 ଓ 9 ତାରିଖରେ ହେବାକୁ ଥିବା ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ବୈଠକ ପାଇଁ ଏକ ଦୃଢ଼ ଭିତ୍ତିଭୂମି ସ୍ଥାପନ କରିବ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଚଳିତ ବର୍ଷ ପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଅବସରରେ 300 ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ନିୟମିତ 800 ଟ୍ରେନ୍ ସହିତ ଅତିରିକ୍ତ ଭାବେ ଏହି ଟ୍ରେନ୍ ଚଳାଚଳ କରିବ। ମନ୍ତ୍ରୀ ଶ୍ରୀ ବୈଷ୍ଣବ ଆଜି ରଥଯାତ୍ରା ନିମନ୍ତେ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିବେ। ସେ କହିଛନ୍ତି ପୁରୀ ରେଳ ଷ୍ଟେସନରେ ରଥଯାତ୍ରା ସମୟରେ 30,000 ଯାତ୍ରୀଙ୍କ ରହିବା ଭଳି ଅସ୍ଥାୟୀ ବ୍ୟବସ୍ଥା କରାଯାଇଛି।
2: पुरी में महाप्रभु जगन्नाथ जी का रथ यात्रा का पावन पर्व है, उसमें 300 से अधिक स्पेशल ट्रेन चलाई गई और आने वाले समय में केरलम में ओनम के फेस्टिवल के उपलक्ष्य में 100 से अधिक स्पेशल ट्रेन चलाई जाएगी।
0: ବିଶିଷ୍ଟ ଚିନ୍ତାନାୟକ ଏବଂ ଶିକ୍ଷାବିତ୍ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ 125ତମ ଜନ୍ମବାର୍ଷିକୀ ଉପଲକ୍ଷେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ରମନ୍ତ୍ରୀ, ବାଚସ୍ପତି ଓ ପ୍ରତିରକ୍ଷା ମନ୍ତ୍ରୀ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ସେ ଜଣେ ପ୍ରତିଷ୍ଠିତ ଶିକ୍ଷାବିତ୍, ଦୂରଦୃଷ୍ଟି ସମ୍ପନ୍ନ ରାଜନେତା ଓ ରାଷ୍ଟ୍ର ନିର୍ମାତା ଥିଲେ। ଜାତୀୟ ଏକତା ଓ ସଂହତି ପ୍ରତିଷ୍ଠା ଦିଗରେ ଡକ୍ଟର ମୁଖାର୍ଜୀଙ୍କ ବଳିଦାନ ଅତୁଳନୀୟ ଥିଲା ବୋଲି ସେ କହିଛନ୍ତି। ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଡକ୍ଟର ମୁଖାର୍ଜୀ ଦେଶର ଏକତା, ଅଖଣ୍ଡତା ଏବଂ ସ୍ୱାଭିମାନ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ତାଙ୍କ ଜୀବନାଦର୍ଶ ପ୍ରତ୍ୟେକ ଭାରତୀୟଙ୍କୁ ପ୍ରେରଣା ଯୋଗାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି ଜଣେ ଶିକ୍ଷାବିତ୍ ଭାବରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଡକ୍ଟର ମୁଖାର୍ଜୀଙ୍କ ଅତୁଳନୀୟ ଅବଦାନ ରହିଥିଲା। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଡକ୍ଟର ମୁଖାର୍ଜୀଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରି କହିଛନ୍ତି ଭାରତୀୟ ଜନସଂଘର ସଂସ୍ଥାପକ ଭାବେ ଦେଶର ଏକତା ଅଖଣ୍ଡତାର ସୁରକ୍ଷା ଦିଗରେ ସେ ନିଜ ଜୀବନ ଉତ୍ସର୍ଗ କରିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଦେଶ ନିର୍ମାତା ଭାବେ ତାଙ୍କର ଅବଦାନ ଅତୁଳନୀୟ ବୋଲି ବର୍ଣ୍ଣନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିବ୍ବତୀୟ ଧର୍ମଗୁରୁ ଦଲାଇ ଲାମାଙ୍କ 91ତମ ଜନ୍ମଦିବସରେ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ମୋଦି କହିଛନ୍ତି ଶାନ୍ତି ଓ ସୌହାର୍ଦ୍ଦ୍ୟ ପ୍ରତିଷ୍ଠା ଦିଗରେ ଦଲାଇ ଲାମାଙ୍କ ବାର୍ତ୍ତା ବିଶ୍ୱର ଜନସାଧାରଣଙ୍କୁ ପ୍ରେରଣା ଯୋଗାଇଥାଏ। ବିଶ୍ୱର ମଙ୍ଗଳ ପାଇଁ ଦଲାଇ ଲାମାଙ୍କ ଚିନ୍ତନ ଓ ଆଧ୍ୟାତ୍ମିକ ଦୃଢ଼ତା ପ୍ରଶଂସନୀୟ ବୋଲି ଶ୍ରୀ ମୋଦି କହିଛନ୍ତି। ଇରାନ୍ର ଦିବଂଗତ ସର୍ବୋଚ୍ଚ ନେତା ଅଲି ଖାମନେଇଙ୍କ ଅନ୍ତିମ ସଂସ୍କାର ଜାରି ରହିଛି। ଦୁଇଦିନ ଧରି ବିଦାୟ ସମାରୋହ ପରେ ଆଜି ଅନୁଷ୍ଠିତ ହେଉଥିବା ଅନ୍ତିମ ଯାତ୍ରାରେ ତେହେରାନରେ ବହୁ ସଂଖ୍ୟାରେ ଜନସାଧାରଣ ସାମିଲ ହୋଇଛନ୍ତି। ଆଜି ସକାଳେ ଆରମ୍ଭ ହୋଇଥିବା ଅନ୍ତିମ ଶୋଭାଯାତ୍ରା ପ୍ରାୟ 10 ଘଣ୍ଟା ଧରି ଚାଲିବ ବୋଲି ଜଣାପଡ଼ିଛି। आसाम रो गुवाहाटी रे आज ब्रिक्स सदस्य

0: ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ପରେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାର ପରିଚାଳନା ପ୍ରସ୍ତୁତି ସମୀକ୍ଷା କରି ସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ। ରଥଯାତ୍ରା ସମୟରେ 300ରୁ ଉର୍ଦ୍ଧ୍ୱ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ, ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳର ହେଲା ଶୁଭାରମ୍ଭ। ଡକ୍ଟର ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ଜନ୍ମବାର୍ଷିକୀ ଅବସରରେ ଦେଶବାସୀ କରୁଛନ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ। ଏବଂ ଅବପାତର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ପ୍ରବଳ ବର୍ଷା। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାର ସୁପରିଚାଳନା ପାଇଁ ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ସମନ୍ୱୟ

0: ରକ୍ଷା ନେଇ ଗୁରୁତ୍ୱାରୋପ କରିଛନ୍ତି। ପୁରୀ ଟାଉନହଲ୍ଠାରେ ଆୟୋଜିତ ବୈଠକରେ ମୁଖ୍ୟମନ୍ତ୍ରୀ ତ୍ରୁଟିଶୂନ୍ୟ ଭାବେ ରଥଯାତ୍ରାକୁ ସମ୍ପନ୍ନ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଶ୍ରୀ ମାଝି କହିଛନ୍ତି, ରଥଯାତ୍ରା ସମଗ୍ର ଓଡ଼ିଶା, ଦେଶ ତଥା ବିଶ୍ୱର ଶ୍ରୀଜଗନ୍ନାଥଙ୍କ ଭକ୍ତଙ୍କ ପାଇଁ ସବୁଠାରୁ ପବିତ୍ର ଦିନ। ଏକ ସୁରକ୍ଷିତ ରଥଯାତ୍ରା କେବଳ ଏକ ସରକାରୀ କର୍ତ୍ତବ୍ୟ ନୁହେଁ, ଏହା ସମସ୍ତଙ୍କ ନୈତିକ ଦାୟିତ୍ୱ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତ କାର୍ଯ୍ୟର ଉପଯୁକ୍ତ ତଦାରଖ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି।
1: ସୁରକ୍ଷା ପାଇଁ 2020 କାର୍ଟୁନ ପୋଲିସ ଫୋର୍ସ, 2 ୟୁନିଟ ଅର୍ଡ୍ରାଫ ଏନ୍ଡିଆର୍ଏଫ୍ ସହିତ 475 ସିସିଟିଭି କ୍ୟାମେରା, 28 ଜରୁରୀକାଳୀନ ପ୍ରସ୍ଥାନ ସହର ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ଆବଶ୍ୟକତାକୁ ମନେକରି କରାଯାଇଛି। ଭିଡ଼ ପରିଚାଳନା ପାଇଁ ରାପିଡ୍ ଆକ୍ସନ ଫୋର୍ସ ଟାକ୍ଟିକାଲ ୟୁନିଟ୍ର ନିୟୋଜନ ପାଇଁ ମଧ୍ୟ ସମ୍ପୂର୍ଣ୍ଣ ଭାବରେ କାମ କରାଯାଇଛି। ସ୍ୱାସ୍ଥ୍ୟ, ପରିମଳ, ପାନୀୟ ଜଳ, ଟ୍ରାଫିକ୍ ନିୟନ୍ତ୍ରଣ, ଗମନାଗମନ ବ୍ୟବସ୍ଥା ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଯାଇଛି।
0: ବୈଠକରେ ରଥଯାତ୍ରା ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ସମ୍ପନ୍ନ କରିବା, ସ୍ୱାସ୍ଥ୍ୟ, ପରିମଳ, ରାସ୍ତାଘାଟ, ଆଇନ ଶୃଙ୍ଖଳା ଓ ରେଳ ଚଳାଚଳ ନେଇ ଆଲୋଚନା କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସିସିଟିଭି କ୍ୟାମେରା ଲଗାଯାଇ କଣ୍ଟ୍ରୋଲ ରୁମ୍ ମାଧ୍ୟମରେ ଟ୍ରାଫିକ୍ ଓ ଭିଡ଼ ନିୟନ୍ତ୍ରଣ କରାଯିବାକୁ ବ୍ୟବସ୍ଥା କରାଯାଇଛି। ଆସନ୍ତା 12 ତାରିଖ ମଧ୍ୟରେ ରେଳବାଇ ଓ ପରିବହନ ବିଭାଗର ସମସ୍ତ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶିତ ରୂପରେଖ ରଥଯାତ୍ରା 2026 ପୁସ୍ତିକାକୁ ଉନ୍ମୋଚନ କରିଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମୟରେ 300 ଉର୍ଦ୍ଧ୍ୱ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ନିୟମିତ 800 ଟ୍ରେନ୍ ସହିତ ଅତିରିକ୍ତ ଭାବେ ଏହି ଟ୍ରେନ୍ ଚଳାଚଳ କରିବ। ପୁରୀରେ 30,000 ଉର୍ଦ୍ଧ୍ୱ ଲୋକଙ୍କ ପାଇଁ ଅସ୍ଥାୟୀ ରହଣି ବ୍ୟବସ୍ଥା କରାଯାଉଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
2: ସ୍ପେଶାଲ ଟ୍ରେନ୍ ଚାଲିଯିବ ସାର, ପାଖାପାଖି 50 ଉର୍ଦ୍ଧ୍ୱ ଷ୍ଟେସନ ସବୁ ତିଆରି ହେଉଛି। ଏବେ 97,000 କରୋଡ ରୁପିଜ୍ର ଟୋଟାଲ ଇନ୍ଭେଷ୍ଟମେଣ୍ଟ ରେଲୱେର ହେଉଛି। କମ୍ପ୍ଲିଟ ଯାହା ରେଲୱେର ମ୍ୟାପ୍ ଅଛି ସେଟା ଚେଞ୍ଜ ହୋଇଯିବ।
0: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପୁରୀ ରେଳ ଷ୍ଟେସନରୁ ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ୍ ପୁରୀଠାରୁ ପ୍ରତ୍ୟେକ ସୋମବାର, ଗୁରୁବାର ଓ ଶନିବାର ଚଳାଚଳ କରିବ ଏବଂ କୋରାପୁଟଠାରୁ ପ୍ରତ୍ୟେକ ମଙ୍ଗଳବାର, ଶୁକ୍ରବାର ଏବଂ ରବିବାର ଚଳାଚଳ କରିବ। ଆଜି ଅପରାହ୍ନରେ ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ର ନିୟମିତ ଚଳାଚଳର ଶୁଭାରମ୍ଭ ହେବ। ପୂର୍ବରୁ ବ୍ରହ୍ମପୁର ଉଧନା ଏକ୍ସପ୍ରେସ୍ ଟ୍ରେନ୍ ସପ୍ତାହକୁ ଥରେ ଏବଂ ପରେ 3 ଦିନ ଚଳାଚଳ କରୁଥିଲା। ତେବେ ଯାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍କୁ ପ୍ରତିଦିନ ଚଳାଚଳ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ଆଧୁନିକ ସହନଶୀଳ ଓ ନାଗରିକ ଅନୁକୂଳ ସହରାଞ୍ଚଳ ଗଠନ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆଜି ସମଗ୍ର ରାଜ୍ୟରେ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ 494 ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରାଯିବ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପଗୁଡ଼ିକର ଉଦ୍ଘାଟନ ସହିତ ନୂତନ ପ୍ରକଳ୍ପର ଶିଳାନ୍ୟାସ କରିବେ। 37 ସହରାଞ୍ଚଳ ସ୍ଥାନୀୟ ସଂସ୍ଥାର ଏହି ପ୍ରକଳ୍ପଗୁଡ଼ିକରେ ମୋଟ 84,87,00,000 ଟଙ୍କା ବିନିଯୋଗ କରାଯାଇଛି। ସହରାଞ୍ଚଳ ଭିତ୍ତିଭୂମିକୁ ସୁଦୃଢ଼, ନାଗରିକ କୈନ୍ଦ୍ରିକ ଓ ସହରବାସୀଙ୍କ ଜୀବନଶୈଳୀକୁ ଉନ୍ନତ କରିବା ଏହାର ମୂଳ ଉଦ୍ଦେଶ୍ୟ। କାର୍ଯ୍ୟକ୍ରମର ଅଂଶସ୍ୱରୂପ 31 ପୌରାଞ୍ଚଳରେ 36,99,00,000 ଟଙ୍କା ବ୍ୟୟରେ ନିର୍ମିତ 344 ସମ୍ପୂର୍ଣ୍ଣ ପ୍ରକଳ୍ପକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯିବ। ପ୍ରକଳ୍ପଗୁଡ଼ିକ ମଧ୍ୟରେ ରାସ୍ତା, ନିଷ୍କାସନ ବ୍ୟବସ୍ଥା, ଗୋଷ୍ଠୀଗତ ଭିତ୍ତିଭୂମି ଏବଂ ଅନ୍ୟାନ୍ୟ ଜନସେବା ସାମିଲ ରହିଛି। କାର୍ଯ୍ୟକ୍ରମର ସଫଳ ପରିଚାଳନା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବିଶିଷ୍ଟ ଜନନାୟକ ତଥା ସ୍ୱାଧୀନତା ସଂଗ୍ରାମୀ ଡକ୍ଟର ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ଆଜି 125ତମ ଜନ୍ମବାର୍ଷିକୀ ଅବସରରେ ଦେଶବ୍ୟାପୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରସ୍ଥିତ ଶ୍ୟାମପ୍ରସାଦ ମୁଖାର୍ଜୀ ପାର୍କରେ ଥିବା ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି କହିଛନ୍ତି, ରାଷ୍ଟ୍ରର ଏକତା, ଅଖଣ୍ଡତା ଓ ଜାତୀୟବାଦ ପ୍ରତି ଡକ୍ଟର ମୁଖାର୍ଜୀଙ୍କ ଆଦର୍ଶ ଅବଦାନ ସଦାସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ। ଏଥିରେ ବାଚସ୍ପତି ସୁରମା ପାଢ଼ୀ, ବିଜେପି ରାଜ୍ୟସଭାପତି ମନମୋହନ ସାମଲ, ବିଧାୟକ ବାବୁ ସିଂ ଓ ଅନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ। ଭୁବନେଶ୍ୱରରେ ସନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ସମାରୋହରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗ ଦେବେ। ନବରଙ୍ଗପୁରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡକ୍ଟର ମୁଖାର୍ଜୀଙ୍କ ଜୀବନ, ରାଷ୍ଟ୍ରପ୍ରେମ ଓ ଦେଶର ଏକତା ଏବଂ ଅଖଣ୍ଡତା ପ୍ରତି ତାଙ୍କର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। उत्तर पश्चिम बंगोपसागर एवं पार्श्वर्ती उत्तर ओडिशा पश्चिमबंग उपकूल में सृष्ट सुदृश्य लघुचाप अवपात में परिणत होगा सह पश्चिम उत्तर पश्चिम दिगरे गति करी स्थलभाग अतिक्रम कर

0: ଘଟିଛି। ବାଲେଶ୍ୱର ନିକଟରେ ଉତ୍ତର ଉପକୂଳ ଓଡ଼ିଶା ଅତିକ୍ରମ କରିଥିବା ଜଣାପଡ଼ିଛି। ଆଗାମୀ 24 ଘଣ୍ଟା ମଧ୍ୟରେ ଏହି ଅବପାତ ଉତ୍ତର ଓଡ଼ିଶା ସଂଲଗ୍ନ ଦକ୍ଷିଣ ଝାଡ଼ଖଣ୍ଡ ଏବଂ ଉତ୍ତର ଛତିଶଗଡ଼ ମଧ୍ୟ ଦେଇ ଗତି କରିବାର ଅନୁମାନ କରାଯାଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଜି ଅତି ପ୍ରବଳ ବର୍ଷା ହେବା ନେଇ ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର, ନୂଆପଡ଼ା, ବଲାଙ୍ଗୀର, ଅନୁଗୁଳ, ବୌଦ୍ଧ ଓ କନ୍ଧମାଳ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ସୋନପୁରଠାରେ ସର୍ବାଧିକ 328.4 mm ବର୍ଷା ରେକର୍ଡ ହୋଇଛି। ବୈତରଣୀ ଜଳସ୍ତର ବଢ଼ୁଥିବାରୁ ଛୋଟ ବନ୍ୟା ଆଶଙ୍କା କରାଯାଉଥିବା ନେଇ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି। ଯାଜପୁର ଜିଲ୍ଲାର ତଳିଆ ଅଞ୍ଚଳ ଏହାଦ୍ୱାରା ପ୍ରଭାବିତ ହୋଇପାରେ। ଆଖୁଆପଦାଠାରେ ଅପରାହ୍ନ 4 ସୁଦ୍ଧା ଜଳସ୍ତର ବିପଦ ସଂକେତ ଟପିବାର ସମ୍ଭାବନା ରହିଛି। ହୀରାକୁଦ ଡ୍ୟାମ୍ର ଗେଟ୍ ଖୋଲିବା ନେଇ ନିଷ୍ପତ୍ତି ହୋଇନି ବୋଲି ଶ୍ରୀ ରାଉତ କହିଛନ୍ତି।
1: ସବୁ ଜଳଭଣ୍ଡାର ଜାଗା ଅଛି, ଜଷ୍ଟ ଆରମ୍ଭ ହୋଇଛି ବର୍ଷା, ତେଣୁ ଆମେ ଏବେ ଭଲ ସିଚୁଏସନ୍ ଅଛି। ନେକ୍ସଟ ୱିକ୍ ସୁଦ୍ଧା ଆମେ ପ୍ରତିଦିନ ରିଭ୍ୟୁ କରୁଛୁ, ପ୍ରତିଦିନ ମିଟିଂ ନେଉଛୁ ଆମର ଯେଉଁମାନେ ଡ୍ୟାମ୍ର ଅଛନ୍ତି ଅଥରିଟି, ଆଉ ସେ ଅନୁସାରେ ଆଡଭାଇଜରି ଜାରି କରୁଛୁ। ଆମେ ଆଲର୍ଟ ଅଛୁ, ଆମର ରିଜର୍ଭର ଲେବୁଲ 630, ଆମେ ଅଛେ ବର୍ତ୍ତମାନ 604, 24 ଫୁଟ ଆମ ପାଖରେ ଅଛି କୁସମ।

0: ଅନୁଗୁଳ, ବୌଦ୍ଧ ଓ କନ୍ଧମାଳ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ସୋନପୁରଠାରେ ସର୍ବାଧିକ 328.4 ମିଲିମିଟର ବର୍ଷା ରେକର୍ଡ ହୋଇଛି। ବୈତରଣୀ ଜଳସ୍ତର ବଢ଼ୁଥିବାରୁ ଛୋଟ ବନ୍ୟା ଆଶଙ୍କା କରାଯାଉଥିବା ନେଇ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି। ଯାଜପୁର ଜିଲ୍ଲାର ତଳିଆ ଅଞ୍ଚଳ ଏହାଦ୍ୱାରା ପ୍ରଭାବିତ ହୋଇପାରେ। ଆଖୁଆପଦାଠାରେ ଅପରାହ୍ନ 4 ସୁଦ୍ଧା ଜଳସ୍ତର ବିପଦ ସଙ୍କେତ ଟପିବାର ସମ୍ଭାବନା ରହିଛି। ହୀରାକୁଦ ଡ୍ୟାମ୍ର ଗେଟ୍ ଖୋଲିବା ନେଇ ନିଷ୍ପତ୍ତି ହୋଇନି ବୋଲି ଶ୍ରୀ ରାଉତ କହିଛନ୍ତି।
1: ସବୁ ଜଳଭଣ୍ଡା ଜାଗା ଅଛି, ଜଷ୍ଟ ଆରମ୍ଭ ହୋଇଛି ବର୍ଷା, ତେଣୁ ଆମେ ଏବେ ଭଲ ସିଚୁଏସନ୍ରେ ଅଛି। ନେକ୍ସଟ ୱିକ୍ ସୁଦ୍ଧା ଆମେ ପ୍ରତିଦିନ ରିଭ୍ୟୁ କରୁଛୁ, ପ୍ରତିଦିନ ମିଟିଂ ନେଉଛୁ ଆମର ଯେଉଁମାନେ ଡ୍ୟାମ୍ର ଅଛନ୍ତି ଅଥରିଟି, ଆଉ ସେ ଅନୁସାରେ ଆଡ଼ଭାଇଜରି ଜାରି ସହ ଆମେ ଆଲର୍ଟ ଅଛୁ। ଆମର ରିଜର୍ଭ ଲେବୁଲ 630, ଆମେ ଅଛେ ବର୍ତ୍ତମାନ 604, 24 ଫୁଟ ଆମ ପାଖେ ଅଛି କୁସନ, ଅପେକ୍ଷା କରିବା, ଯେତେବେଳେ ସିଚୁଏସନ୍ ଡିମାଣ୍ଡ କରିବ ରିଲିଜ।
0: ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ, ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, କନ୍ଧମାଳ ଓ ବଲାଙ୍ଗୀର ଜିଲ୍ଲାରେ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି କ୍ରମେ ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ଆଜି ପାଇଁ ଛୁଟି ଘୋଷଣା କରାଯାଇଛି। ବୌଦ୍ଧ ଜିଲ୍ଲାରେ ଲଗାଣ ବର୍ଷା ଫଳରେ ହରଭଙ୍ଗା ବ୍ଲକ ଗୁଣ୍ଡୁରିବିଡ଼ା ଗ୍ରାମରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମହାନଦୀ, ତେଲ, ସାଲୁଙ୍କି ଓ ବାଘ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ସୁବର୍ଣ୍ଣପୁର ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି। ମହାନଦୀ ଅଙ୍ଗ, ତେଲ ଓ ସୁକ୍ତେଲ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ବିଶେଷ କରି ବୀରମହାରାଜପୁର ଉପଖଣ୍ଡର ଭୁତିଆପାଲିଠାରେ ରାସ୍ତା ଉପରେ ଜଳ ପ୍ରଭାବିତ ହେଉଛି, ଏହାଫଳରେ ବିଭିନ୍ନ ଅଞ୍ଚଳରେ ଯାତାୟତ ପ୍ରଭାବିତ ହୋଇଛି। ରାଜ୍ୟର ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟର ତୃତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ବର୍ଷକୁ 4 ପରୀକ୍ଷା ଦେବାକୁ ପଡ଼ିବ ବୋଲି ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଏପ୍ରିଲରୁ ସେପ୍ଟେମ୍ବର ମାସ ମଧ୍ୟରେ 2 ଓ ଅକ୍ଟୋବରରୁ ମାର୍ଚ୍ଚ ମାସ ମଧ୍ୟରେ ଆଉ 2 ପରୀକ୍ଷା ଦେବାକୁ ପଡ଼ିବ। ଗୋଟିଏ ଶିକ୍ଷାବର୍ଷରେ ବିଦ୍ୟାର୍ଥୀଙ୍କୁ 2 ଲେଖାଏଁ ମୂଲ୍ୟାୟନ ଓ ଆସେସ୍ମେଣ୍ଟ ସମାପ୍ତି ସୂଚକ ମୂଲ୍ୟାୟନ ଦେବାକୁ ପଡ଼ିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆସନ୍ତା 18 ଦିନ ବ୍ରହ୍ମପୁର ସିଭିଲ କୋର୍ଟ ପରିସରରେ ଏକ ସ୍ୱତନ୍ତ୍ର ଲୋକ ଅଦାଲତ ଅନୁଷ୍ଠିତ ହେବ। ଦୀର୍ଘଦିନ ଧରି ବିଚାରାଧୀନ ଥିବା ମାମଲାଗୁଡ଼ିକର ଆପୋଷ ବୁଝାମଣା, ଆଲୋଚନା ଓ ସହମତି ମାଧ୍ୟମରେ ସ୍ଥାୟୀ ସମାଧାନ ପାଇଁ ଏହି ଅଦାଲତର ଆୟୋଜନ କରାଯାଉଛି। ରାୟଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସଦର ମହକୁମାସ୍ଥିତ ସମ୍ମିଳନୀ ସଭାଗୃହରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ 65 ଅଭିଯୋଗର ଶୁଣାଣି କରି ଏହାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭଦ୍ରକ ଜିଲ୍ଲା ବନ୍ଦ ବ୍ଲକ ଅନ୍ତର୍ଗତ ଦୋଳପତି ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ବନ ବିଭାଗ ଅଧିକାରୀ ଯୋଗଦେଇ ପରିବେଶକୁ ସୁସ୍ଥ ସୁରକ୍ଷିତ ରଖିବା ପାଇଁ ଚାରାରୋପଣ କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ସୁବର୍ଣ୍ଣପୁର ଜିଲ୍ଲାରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ତାଲିକା ପ୍ରକାଶ ପାଇଛି। ବୀର ମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ 2,06,025 ଜଣ ମତଦାତା ରହିଥିବା ବେଳେ ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ 2,47,536 ଜଣ ମତଦାତା ରହିଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାର ପରିଚାଳନା ଓ ପ୍ରସ୍ତୁତି ସମୀକ୍ଷା କରି ସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ। ରଥଯାତ୍ରା ସମୟରେ 300 ଉର୍ଦ୍ଧ୍ୱ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳର ହେଲା ଶୁଭାରମ୍ଭ। ଡକ୍ଟର ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ଜନ୍ମବାର୍ଷିକୀ ଅବସରରେ ଦେଶବାସୀ କରୁଛନ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ ଏବଂ ପବପାତର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ପ୍ରବଳ ବର୍ଷା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

ପ୍ରଚାରିତ ହେଉଛି। ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଜ ଯୋଗେ ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଲାଇଭ୍ ଷ୍ଟ୍ରିମ୍ ଆପ୍ସ ମାଧ୍ୟମରେ ମଧ୍ୟ ପ୍ରଚାରିତ ହେଉଛି। ପ୍ରଚାର କରୁଛୁ NCERT ଏବଂ CIET ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ପ୍ରଥମେ ଶୁଣନ୍ତୁ ଆମର ଚଳିତ ଅଧିବେଶନ ସମ୍ପର୍କରେ। ଚଳିତ ଅଧିବେଶନରେ ଆଜି ସନ୍ଧ୍ୟା 6:10 ପ୍ରଚାର କରିବୁ ଶିଳ୍ପୀ ଅକ୍ଷୟ ମହାନ୍ତି ଗାଇଥିବା ଭକ୍ତି ଗୀତ। ସନ୍ଧ୍ୟା 6:15 ପ୍ରଚାର କରିବୁ ଶିଳ୍ପୀ ମମତା ସାହୁ ଗାଇଥିବା ଦେଶବନ୍ଦନା। ସନ୍ଧ୍ୟା 6:20 ପ୍ରଚାର କରିବୁ ଓଡ଼ିଆ ଆଧୁନିକ ଗୀତ।

ଓଡ଼ିଆ କଥାଚିତ୍ର ଗୀତ ଶୁଣିପାରିବେ ସନ୍ଧ୍ୟା 7ଟାରେ। ସନ୍ଧ୍ୟା 7:30ରେ ପ୍ରଚାର କରିବୁ କୃଷକ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ କୃଷି ହାଲଚାଲ। ଆଜି ଏଥିରେ ଆଲୋଚନାର ବିଷୟ ରହିଛି ସମନ୍ୱିତ କୃଷି ପ୍ରଣାଳୀରେ ଚାଷୀମାନଙ୍କର ଆୟ ବୃଦ୍ଧି। ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରିବୁ ରାତି 8ଟାରେ ଏବଂ ପରେ ରାତି 10ଟାରେ।

ହିଲ୍ଲୋଳ କାର୍ଯ୍ୟକ୍ରମ ଶୁଣିପାରିବେ ରାତି 9:30 ରାତି 10:30 ପ୍ରଚାର କରିବୁ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରୁ କେତୋଟି ଶ୍ରୀଜଗନ୍ନାଥ ଭଜନ। ଏଇ ଥିଲା ଆମର ଚଳିତ ଅଧିବେଶନ ସମ୍ପର୍କରେ। ଏଥର ଶୁଣନ୍ତୁ ଆମର ଆସନ୍ତାକାଲି ସକାଳ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ କହି ରଖୁଛୁ।

ଆସନ୍ତାକାଲି ସକାଳ 6:05 ପ୍ରଚାର କରିବୁ ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। ସକାଳ 6:40 ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସ। କାଲି ଶୁଣିବେ ଏହାର 128 ଭାଗ।

ପୁରୀ ପରିକ୍ରମା ଶୁଣିପାରିବେ ସକାଳ 17:25, ସକାଳ 17:55, ସୁପ୍ରଭାତ ପୁରୀ। ରାଜ୍ୟସ୍ତରୀୟ ପ୍ରସାରଣରେ ପବିତ୍ର ଘୋଷଯାତ୍ରା ଉପଲକ୍ଷେ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀ ଶୁଣିପାରିବେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ଆସନ୍ତାକାଲି ଦିନ 8:30। ହିନ୍ଦୀ କଥାଚିତ୍ର ଗୀତ ଶୁଣିପାରିବେ ଦିନ 8:45। ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତକୁ ନେଇ ଆମର କାର୍ଯ୍ୟକ୍ରମ ସୂଚନା ଏବଂ ମୂର୍ଚ୍ଛନାର କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି ପ୍ରଚାର କରିବୁ ଆସନ୍ତାକାଲି ଦିନ 10:00। ଶୁଣିଲେ କାର୍ଯ୍ୟକ୍ରମର ସୂଚନା, ଏଥର ଶୁଣନ୍ତୁ ପାଣିପାଗର ସୂଚନା।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ସୂଚନା କେନ୍ଦ୍ରରୁ ମିଳିଥିବା ସୂଚନାରୁ ଯାହା ଜଣାଯାଏ, ଗତ 24 ଘଣ୍ଟା ମଧ୍ୟରେ ସକ୍ରିୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ପ୍ରଭାବରେ ଦକ୍ଷିଣ ଉପକୂଳବର୍ତ୍ତୀ ଓଡ଼ିଶାର ଅନେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବା ସହିତ ନୟାଗଡ଼ର ଗୋଟିଏ ଦୁଇଟି ସ୍ଥାନମାନଙ୍କରେ ପ୍ରବଳ ମାତ୍ରାରେ ବର୍ଷା ହୋଇଯାଇଛି। ଏହି ସମୟରେ ନୟାଗଡ଼ର ଦଶପଲ୍ଲାଠାରେ ସର୍ବାଧିକ 9 ମିଲିମିଟର ବର୍ଷା ହୋଇଥିବାର ରେକର୍ଡ କରାଯାଇଛି। ଚାଷୀଭାଇମାନଙ୍କ ପାଇଁ ମିଳିଥିବା ପାଣିପାଗର ପୂର୍ବ ଅନୁମାନରୁ ଯାହା ଜଣାଯାଏ, ଆସନ୍ତା 24 ଘଣ୍ଟା ମଧ୍ୟରେ ଦକ୍ଷିଣ ଉପକୂଳବର୍ତ୍ତୀ ଓଡ଼ିଶାର ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାର ଅଧିକାଂଶ ସ୍ଥାନମାନଙ୍କରେ ଘଡ଼ଘଡ଼ି ସହିତ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ମତ୍ସ୍ୟଜୀବୀମାନଙ୍କ ପାଇଁ ପାଣିପାଗର ସତର୍କ ସୂଚନାରୁ ଯାହା ଜଣାଯାଏ, ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପର ପ୍ରଭାବରୁ ଆଭ୍ୟନ୍ତରୀଣର ତଥା ସମୁଦ୍ର ତଟଦେଶରେ ଘଣ୍ଟାକୁ 35-55 କିଲୋମିଟର ପବନ ବହିବା ସଙ୍ଗେ ସଙ୍ଗେ ସମୁଦ୍ର ଅତ୍ୟଧିକ ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ଜୁଲାଇ 7 ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି। ଶୁଣିଲେ ପାଣିପାଗର ସୂଚନା, ଆକାଶବାଣୀ ପୁରୀ।

ଶୁଣୁଥିଲେ ଭକ୍ତିଗୀତ, ଶିଳ୍ପିଥିଲେ ଅକ୍ଷୟ ମହାନ୍ତି, ଗୀତ ରଚନା କରିଥିଲେ ଭୀମ ଭୋଇ, ଆକାଶବାଣୀ ପୁରୀ। ପ୍ରଚାର କରୁଛୁ ଶିଳ୍ପୀ ମମତା ସାହୁ ଗାଇଥିବା ଦେଶାତ୍ମବୋଧକ ଗୀତ। ଗୀତ ରଚନା କରିଛନ୍ତି ଅଲେଖ ବିଶ୍ୱାଳ।

ଶୁଣୁଥିଲେ ଦେଶାତ୍ମବୋଧକ ଗୀତ, ଶିଳ୍ପୀ ଥିଲେ ମମତା ସାହୁ, ଗୀତ ରଚନା କରିଥିଲେ ଅଲେଖ ବିଶ୍ୱାଳ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ, ପ୍ରଚାରିତ ହେଉଛି 103.4 FM ଯୋଗେ।

0: ଶୁଣ ଶୁଣ ଶୁଣ, ଗାଁ ଭାଇ ଭଉଣୀ ମାନେ କେୱାଇସି ଅପଡେଟ୍ର ମେସେଜକୁ ଅଣଦେଖା କରନ୍ତୁ ନାହିଁ। ତୁରନ୍ତ କେୱାଇସି ଅପଡେଟ୍ କରାନ୍ତୁ। ଯଦି ପରିଚୟ କିମ୍ବା ଠିକଣାରେ କୌଣସି ପରିବର୍ତ୍ତନ ନାହିଁ, ତେବେ ଆପଣଙ୍କର ବ୍ୟାଙ୍କ କିମ୍ବା ଏଟିଏମ୍ କିମ୍ବା ବିଜନେସ୍ କରେସ୍ପଣ୍ଡେଣ୍ଟ ମାନେ ବିସିଙ୍କ ପାଖକୁ ଯାଆନ୍ତୁ, କିମ୍ବା ବ୍ୟାଙ୍କରେ ପଞ୍ଜୀକୃତ ଇମେଲ କିମ୍ବା ମୋବାଇଲ ନମ୍ବର କିମ୍ବା ମୋବାଇଲ ବ୍ୟାଙ୍କିଂ ଆପ୍ କିମ୍ବା ଚିଠି ମାଧ୍ୟମରେ ସ୍ୱଘୋଷଣା ଦିଅନ୍ତୁ। ଏବଂ ଯଦି କୌଣସି ପରିବର୍ତ୍ତନ ଅଛି, ତେବେ ପରିଚୟ ଏବଂ ଠିକଣାର ସର୍ବଶେଷ ପ୍ରମାଣ ଦେଖାନ୍ତୁ। ଖାତାକୁ ସକ୍ରିୟ ରଖିକରି ବ୍ୟାଙ୍କିଂ ସେବାର ଲାଭ ଉଠାନ୍ତୁ। ନିଜର କେୱାଇସି ଅପଡେଟ୍ କରିବା ପାଇଁ ନିଜର ନିକଟସ୍ଥ ଗ୍ରାମ ପଞ୍ଚାୟତର କ୍ୟାମ୍ପ କିମ୍ବା ବ୍ୟାଙ୍କ ଶାଖାକୁ ଯାଆନ୍ତୁ।
1: RBI କହେ,
2: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
3: ଆକାଶବାଣୀ ପୁରୀ ପ୍ରଚାର କରୁଛୁ ଓଡ଼ିଆ ଆଧୁନିକ ଗୀତ। କାର୍ଯ୍ୟକ୍ରମ ଆରମ୍ଭରେ ଶିଳ୍ପୀ ରତିକାନ୍ତ ଶତପଥୀ ଗୀତ ରଚନା କରିଛନ୍ତି ବିଜୟ ମଲ୍ଲ।

ପ୍ରଚାର କଲୁ ଓଡ଼ିଆ ଆଧୁନିକ ଗୀତ। ଆକାଶବାଣୀ ପୁରୀ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଏହି କିଛି କ୍ଷଣ ମଧ୍ୟରେ।

ସଫଳତାର ମୂଳ ଆଧାର। ଦ୍ୱିତୀୟ, ଦାୟିତ୍ୱପୂର୍ଣ୍ଣ ପରିବାର ଯୋଜନା ଓ ସ୍ୱାସ୍ଥ୍ୟ ସଚେତନତା, ଉପଯୁକ୍ତ ବୟସରେ ବିବାହ, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ପରିବାର ନିୟୋଜନ, ପ୍ରଜନନ ସ୍ୱାସ୍ଥ୍ୟ ସମ୍ପର୍କରେ ସଠିକ୍ ଜ୍ଞାନ ଏକ ସୁସ୍ଥ ସମାଜର ଭିତ୍ତି। ତୃତୀୟ, ପରିବେଶ ସୁରକ୍ଷା, ଗୋଟିଏ ଗଛ ଲଗାଇବା, ପାଣି ସଞ୍ଚୟ କରିବା, ପ୍ଲାଷ୍ଟିକ୍ ବ୍ୟବହାର କମାଇବା, ନବୀକରଣ ଯୋଗ୍ୟ ଶକ୍ତିକୁ ଗ୍ରହଣ କରିବା, ଏହି ଛୋଟ ପଦକ୍ଷେପ ଆଗାମୀ ପିଢ଼ି ପାଇଁ ବଡ଼ ଉପହାର। ଚତୁର୍ଥ, ଉଦ୍ୟୋଗୀ ମନୋଭାବ, ଚାକିରି ଖୋଜିବା ସହିତ ଚାକିରି ସୃଷ୍ଟି କରିବାର ସାହସ, ସୃଜନଶୀଳତା ଗଢ଼ି ଉଠିବା ଦରକାର। ଷ୍ଟାର୍ଟଅପ୍, କୃଷିଭିତ୍ତିକ ଉଦ୍ୟମ, ସ୍ୱାସ୍ଥ୍ୟ ସେବା, ଡିଜିଟାଲ ପ୍ରଯୁକ୍ତି ଓ ସାମାଜିକ ଉଦ୍ୟମିତା ଆଗାମୀ ଦିନର ନୂତନ ଦିଗ। ପଞ୍ଚମ, ସାମାଜିକ ଦାୟିତ୍ୱ, ସ୍ୱଚ୍ଛତା, ରକ୍ତଦାନ, ଅଙ୍ଗଦାନ, ଶିକ୍ଷା ପ୍ରସାର, ପରିବେଶ ସୁରକ୍ଷା ଓ ସାମାଜିକ ସଚେତନତା କାର୍ଯ୍ୟକ୍ରମରେ ସକ୍ରିୟ ଭାଗ ନେବା ହିଁ ଜଣେ ଦାୟିତ୍ୱବାନ ନାଗରିକର ପରିଚୟ। UNFPA ର 2025 ରିପୋର୍ଟ ଆମକୁ ଏକ ଗଭୀର ବାର୍ତ୍ତା ଦେଇଛି। ଆଜିର ଚ୍ୟାଲେଞ୍ଜ କେବଳ ଅଧିକ ଜନସଂଖ୍ୟା ନୁହେଁ, ବରଂ ପ୍ରତ୍ୟେକ ପରିବାରକୁ ସଚେତନ, ସ୍ୱାଧୀନ, ସମ୍ମାନଜନକ ଭାବରେ ନିଜ ପରିବାରର ଆକାର ସମ୍ପର୍କରେ ନିଷ୍ପତ୍ତି ନେବାର ସୁଯୋଗ ଦେବା, ଅର୍ଥାତ୍ ଜନସଂଖ୍ୟା ନୀତିର କେନ୍ଦ୍ରବିନ୍ଦୁ ହେବା ଉଚିତ ମାନବିକ ଅଧିକାର, ସ୍ୱାସ୍ଥ୍ୟ, ଶିକ୍ଷା ଓ ସଚେତନତାର ନିଷ୍ପତ୍ତି। ମହାତ୍ମା ଗାନ୍ଧୀଙ୍କ ଏକ ଅମର ବାଣୀ ଆଜି ମଧ୍ୟ ଆମକୁ ପ୍ରେରଣା ଦେଇଥାଏ। ପୃଥିବୀର ସମସ୍ତଙ୍କର ଆବଶ୍ୟକତା ପୂରଣ ପାଇଁ ପର୍ଯ୍ୟାପ୍ତ ସମ୍ପଦ ଅଛି, କିନ୍ତୁ ଲୋଭ ପୂରଣ ପାଇଁ ନୁହେଁ। ଏହି ବାଣୀ ଆଜି ଜନସଂଖ୍ୟା ଓ ବିକାଶ ପରିପ୍ରେକ୍ଷୀରେ ଆହୁରି ଅର୍ଥପୂର୍ଣ୍ଣ ମନେ ହୁଏ। ଆସନ୍ତୁ ଆମେ ସମସ୍ତେ ମିଶି ଏପରି ଏକ ଭାରତ ଗଢିବା ଯେଉଁଠାରେ ପ୍ରତ୍ୟେକ ଶିଶୁ ଗୁଣାତ୍ମକ ଶିକ୍ଷା ପାଇବ, ପ୍ରତ୍ୟେକ ମା ସୁସ୍ଥ ରହିବେ, ପ୍ରତ୍ୟେକ ଯୁବକ ଯୁବତୀ ଦକ୍ଷ ଓ ସ୍ୱାବଲମ୍ବୀ ହେବେ, ପ୍ରତ୍ୟେକ ପରିବାର ସଚେତନ ହେବେ ଏବଂ ପ୍ରତ୍ୟେକ ନାଗରିକ ଦେଶ ଗଠନରେ ସକ୍ରିୟ ଅବଦାନ ରଖିବେ। ମନେ ରଖନ୍ତୁ, ଜନସଂଖ୍ୟା ଆମର ସମସ୍ୟା ନୁହେଁ, ଯଦି ଆମେ ତାହାକୁ ଜ୍ଞାନ, ଦକ୍ଷତା, ସ୍ୱାସ୍ଥ୍ୟ, ମୂଲ୍ୟବୋଧ ଓ ସୁଯୋଗ ସହିତ ଯୋଡ଼ିପାରିବା, ସେହି ଜନସଂଖ୍ୟା ହିଁ ଆମର ସବୁଠାରୁ ବଡ଼ ଶକ୍ତି। ଆସନ୍ତୁ ଆମେ ସମସ୍ତେ ଏକ ସଂକଳ୍ପ ନେବା, ସଚେତନ ପରିବାର, ସଶକ୍ତ ଯୁବଶକ୍ତି, ସୁସ୍ଥ ସମାଜ ଓ ସମୃଦ୍ଧ ଭାରତ ଗଠନରେ ଆମେ ନିଜ ନିଜ ଭୂମିକା ସଫଳତାର ସହିତ ପାଳନ କରିବା। ମୋ ଉପରେ କହିବାକୁ ଗଲେ ଯୁବଶକ୍ତି ହିଁ ଜନସଂଖ୍ୟା ବହୁମାତ୍ରାରେ ବଢି ଚାଲିଛି ତା ଦେହରେ ଏକ ପ୍ରମୁଖ ଦାୟିତ୍ୱ ନେଇପାରିବେ, ଆଉ ତାଙ୍କର କର୍ତ୍ତବ୍ୟ ହେଉଛି ଜନସଂଖ୍ୟା ବୃଦ୍ଧି ଜନିତ ସମସ୍ୟାକୁ ଭଲ ଭାବରେ ବୁଝି ତାକୁ ପ୍ରପର ଉପାୟରେ କେମିତି ନିୟନ୍ତ୍ରଣ କରିପାରିବେ, ଯାହାକି ଆମ ଭାରତର ବିକାଶ ଦିଗରେ ବହୁ ପରିମାଣରେ ସହାୟତା ଦେଇପାରିବ। ବିକଶିତ ଭାରତ 2047 ର ସ୍ୱପ୍ନ ସେତେବେଳେ ସାକାର ହେବ ଯେତେବେଳେ ପ୍ରତ୍ୟେକ ଯୁବକ ଯୁବତୀ ନିଜ ଭିତରେ ଥିବା ସମ୍ଭାବନାକୁ ଚିହ୍ନିବେ ଓ ନିଜର ପ୍ରତିଭାକୁ ରାଷ୍ଟ୍ର ଗଠନରେ ଉତ୍ସର୍ଗ କରିବେ। ମନେ ରଖନ୍ତୁ, ଆଜିର ସଚେତନ, ଶିକ୍ଷିତ, ଦକ୍ଷ ଓ ମୂଲ୍ୟବୋଧ ସମ୍ପନ୍ନ ଯୁବଶକ୍ତି ହିଁ ଆସନ୍ତାକାଲିର ସଶକ୍ତ, ସମୃଦ୍ଧ ଓ ବିକଶିତ ଭାରତର ସବୁଠାରୁ ବଡ଼ ଶକ୍ତି। ଆସନ୍ତୁ ଆମେ ସମସ୍ତେ ଏକ ସ୍ୱରରେ ସଂକଳ୍ପ ନେବା, ସଚେତନ ଯୁବଶକ୍ତି, ସଶକ୍ତ ଭାରତ, ଦକ୍ଷ ଯୁବଶକ୍ତି, ବିକଶିତ ଭାରତ, ଦାୟିତ୍ୱବାନ ଯୁବଶକ୍ତି, ଆତ୍ମନିର୍ଭର ଭାରତ।

ଶୁଣୁଥିଲେ ଆଲୋଚନା ଜନସଂଖ୍ୟା ବୃଦ୍ଧି ଜନିତ ସମସ୍ୟା ଯୁବପିଢ଼ିଙ୍କ ପାଇଁ ଆହ୍ୱାନ ଏ ସମ୍ପର୍କରେ ଆଲୋଚନା କରୁଥିଲେ ଶିକ୍ଷାବିତ୍ ଡକ୍ଟର ଦୁର୍ଗାପ୍ରସାଦ ମିଶ୍ର। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ। ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ

ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ କେବଳ ଆକ

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ର ନିୟମିତ ଏବଂ ପୁରୀ କୋରାପୁଟ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ ଶୁଭାରମ୍ଭ, ଶାନ୍ତି ଶୃଙ୍ଖଳାର ସହ ରଥଯାତ୍ରା ସମ୍ପନ୍ନ ନେଇ ସମନ୍ୱୟ ସମର୍ପଣ ଏବଂ ସେବା ଭାବ ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ 494 ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଏବଂ ଲଘୁଚାପ ପ୍ରଭାବରେ ଆସନ୍ତା 24 ଘଣ୍ଟା ପର୍ଯ୍ୟନ୍ତ ବର୍ଷା ନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି। ଗୁରୁବାର ଦିନ ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ। ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ର ନିୟମିତ ଚଳାଚଳକୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶୁଭାରମ୍ଭ କରିଛନ୍ତି। ବ୍ରହ୍ମପୁର ଉଧନା ଏକ୍ସପ୍ରେସ୍ ଟ୍ରେନ୍ ସପ୍ତାହକୁ ପୂର୍ବରୁ ଥରେ ଏବଂ ପରେ 3 ଦିନ ଚଳାଚଳ କରୁଥିଲା, ତେବେ ଯାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଟ୍ରେନ୍କୁ ପ୍ରତିଦିନ ଚଳାଚଳ କରାଯିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ଟ୍ରେନ୍ ଚଳାଚଳ ଶୁଭାରମ୍ଭ ଅବସରରେ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି,

0: ଆମେ ଆଣିବାର ପ୍ରତିଶ୍ରୁତି ଆପଣଙ୍କୁ ଦେଇଥିଲୁ। ଆଜି ଦୁଇ ଆମେ କହିଥିଲୁ ପାଞ୍ଚ ବର୍ଷ ଭିତରେ ଲକ୍ଷେ କୋଟି ଟଙ୍କା ପର୍ଯ୍ୟନ୍ତ ଇନଭେଷ୍ଟମେଣ୍ଟ ଆମେ ଆଣିବୁ। ଆଜି ଦୁଇ ବର୍ଷ ସରିଲା 97,000 crore rupees ଇନଭେଷ୍ଟମେଣ୍ଟ ର ମୋଦିଜୀ ଅଲରେଡି ଅପ୍ରୁଭାଲ ଦେଇସାରିଲେଣି।
1: ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ର ଚଳାଚଳ ମଧ୍ୟ ଆଜି ଶୁଭାରମ୍ଭ ହୋଇଛି। ପୁରୀ ଷ୍ଟେସନ୍ଠାରେ ଶ୍ରୀ ବୈଷ୍ଣବ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ଏହାର ଶୁଭାରମ୍ଭ କରିଥିଲେ। ଏହି ଟ୍ରେନ୍ ସପ୍ତାହକୁ ତିନି ଦିନ ଚଳାଚଳ କରିବ। ଏହି ନୂତନ ରେଳସେବା ଶ୍ରୀକ୍ଷେତ୍ର ପୁରୀ ଏବଂ ଶାବର ଶ୍ରୀକ୍ଷେତ୍ର କୋରାପୁଟକୁ ସଂଯୋଗ କରି ଉପକୂଳ ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶା ମଧ୍ୟରେ ସଂଯୋଗୀକରଣକୁ ଆହୁରି ସୁଦୃଢ଼ କରିବ। ଏହା ଯାତ୍ରୀଙ୍କ ପାଇଁ ସୁବିଧାଜନକ ଯାତ୍ରା ସହିତ ସେଠାକାର ଆର୍ଥିକ ଏବଂ ସାମାଜିକ କ୍ଷେତ୍ରକୁ ଅଧିକ ବ୍ୟାପକ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
2: ପଶ୍ଚିମ ଭାରତ ଅନ୍ୟତମ ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ସୁରତ ସହ ଆମ ଓଡ଼ିଶାର ଭାଗବତ ସାଂସ୍କୃତିକ ଅର୍ଥନୈତିକ ସମ୍ପର୍କ ଅଛି। ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ବ୍ରହ୍ମପୁର ବାହାରି ପଶ୍ଚିମ ଓଡ଼ିଶା ଦେଇ ଗୁଜରାଟର ଉଧନା ପ୍ରତ୍ୟେକ ଦିନରେ ଅର୍ଥାତ୍ ସପ୍ତାହକୁ ସାତ ଦିନ ଆଉ ସାତ ଦିନ ସାରା ଏ ଟ୍ରେନ୍ ଚାଲିବ।
1: ଟ୍ରେନ୍ ଚଳାଚଳ ଆରମ୍ଭ ହେବା ଫଳରେ କୋରାପୁଟ କଫି ଏବଂ ସ୍ଥାନୀୟ ଉତ୍ପାଦ ପାଇଁ ବଜାର କ୍ଷେତ୍ର ବୃଦ୍ଧି ପାଇବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏବଂ ରେଳମନ୍ତ୍ରୀ ପୁରୀ ରେଳ ଷ୍ଟେସନ୍ର ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ସୁପରିଚାଳନା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ପୁରୀ ଟାଉନ୍ହଲ୍ଠାରେ ଆୟୋଜିତ ସ୍ୱତନ୍ତ୍ର ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ସମନ୍ୱୟ ସମର୍ପଣ ଏବଂ ସେବା ଭାବ ସହ କାର୍ଯ୍ୟ କରିବାକୁ ସମସ୍ତ ବିଭାଗୀୟ ଅଧିକାରୀ କର୍ମଚାରୀ ଏବଂ ସେବକଙ୍କୁ ପରାମର୍ଶ ଦେଇଛନ୍ତି। ରଥଯାତ୍ରାରେ ସୁରକ୍ଷା, ଭିଡ଼ ପରିଚାଳନା, ସ୍ୱାସ୍ଥ୍ୟସେବା, ପରିମଳ, ପାନୀୟ ଜଳ, ଟ୍ରାଫିକ୍ ଏବଂ ଅନ୍ୟାନ୍ୟ ସମସ୍ତ ବ୍ୟବସ୍ଥାକୁ ନିଶ୍ଚିତ କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସିସିଟିଭି କ୍ୟାମେରା ଲଗାଯାଇ କଣ୍ଟ୍ରୋଲ ରୁମ୍ ମାଧ୍ୟମରେ ଟ୍ରାଫିକ୍ ଏବଂ ଭିଡ଼ ନିୟନ୍ତ୍ରଣ କରାଯିବାକୁ ବ୍ୟବସ୍ଥା କରାଯାଇଛି। ଆସନ୍ତା 12 ତାରିଖ ମଧ୍ୟରେ ରେଳବାଇ ଏବଂ ପରିବହନ ବିଭାଗର ସମସ୍ତ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶିତ ରୂପରେଖ ରଥଯାତ୍ରା 2026 ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି। ପୁରୀ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଯୋଗଦେଇ ରଥଯାତ୍ରା ସମୟରେ ଲକ୍ଷାଧିକ ଭକ୍ତଙ୍କୁ ନିରବଚ୍ଛିନ୍ନ ଏବଂ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ କରାଯାଇଥିବା ପ୍ରସ୍ତୁତି, ବ୍ୟବସ୍ଥା ଏବଂ ଜରୁରୀକାଳୀନ ସେବା ସମ୍ପର୍କରେ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଅତିରିକ୍ତ ବିଶେଷଜ୍ଞ ଡାକ୍ତର, ନର୍ସିଂ ଅଫିସର ଏବଂ ଫାର୍ମାସିଷ୍ଟମାନଙ୍କୁ ରଥଯାତ୍ରା ଦାୟିତ୍ୱ ସହିତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅତିରିକ୍ତ 48 ଆମ୍ବୁଲାନ୍ସ ମୁତୟନ କରାଯିବ। ଶ୍ରୀମନ୍ଦିର ବେଢ଼ା ଭିତରେ ଟ୍ରାଫିକ୍ ସମସ୍ୟାର ସମାଧାନ, ପ୍ରାଥମିକ ଚିକିତ୍ସା କେନ୍ଦ୍ର ଏବଂ ଆମ୍ବୁଲାନ୍ସ ପରିଚାଳନାକୁ ଅଧିକ ବ୍ୟବସ୍ଥିତ କରାଯିବ। ଭକ୍ତଙ୍କ ସୁରକ୍ଷା ଏବଂ ସ୍ୱାସ୍ଥ୍ୟସେବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ଚଳିତ ବର୍ଷର ରଥଯାତ୍ରା ସୁରକ୍ଷିତ, ଶୃଙ୍ଖଳିତ ଏବଂ ସଫଳତାର ସହ ସମ୍ପନ୍ନ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ଶ୍ରୀକ୍ଷେତ୍ର ପୁରୀକୁ ପ୍ରତିବର୍ଷ ଆସୁଥିବା ଲକ୍ଷାଧିକ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଆଧୁନିକ ନଗର ଭିତ୍ତିଭୂମିର ବିକାଶ ରାଜ୍ୟ ସରକାରଙ୍କ ପ୍ରାଥମିକତା ବୋଲି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ପୁରୀର ଦିଗବାରଣୀଠାରେ ନିର୍ମାଣାଧୀନ ବହୁମୁଖୀ ଲେବୁଲ୍ କାର୍ ପାର୍କିଂ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରି ଶ୍ରୀ ହରିଚନ୍ଦନ ଆଜି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ପାର୍କିଂ ବ୍ୟବସ୍ଥାରେ ଉଲ୍ଲେଖନୀୟ ସୁଧାର ଆସିବା ସହିତ ପର୍ଯ୍ୟଟକ ଏବଂ ଶ୍ରଦ୍ଧାଳୁ ଅଧିକ ସୁବିଧା ପାଇବା ପାଇଁ ପୁରୀର ନଗର ଉନ୍ନୟନ ଭିତ୍ତିଭୂମି ଆହୁରି ସୁଦୃଢ଼ ହେବ ବୋଲି ମନ୍ତ୍ରୀ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆଧୁନିକ ସହନଶୀଳ ଏବଂ ନାଗରିକ ଅନୁକୂଳ ସହରାଞ୍ଚଳ ଗଠନ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆଜି ସମଗ୍ର ରାଜ୍ୟରେ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ 494 ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି। ପୁରୀ ଜିଲ୍ଲା ଓସ୍ୱାନ ହଲ୍ଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଆଭାସୀ ମାଧ୍ୟମରେ ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପଗୁଡ଼ିକର ଉଦ୍ଘାଟନ ସହିତ ନୂତନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। 37 ସହରାଞ୍ଚଳ ସ୍ଥାନୀୟ ସଂସ୍ଥାର ଏହି ପ୍ରକଳ୍ପଗୁଡ଼ିକରେ ମୋଟ 74,87,00,000 ଟଙ୍କା ବିନିଯୋଗ କରାଯାଇଛି। ସହରାଞ୍ଚଳ ଭିତ୍ତିଭୂମିକୁ ସୁଦୃଢ଼, ନାଗରିକ କୈନ୍ଦ୍ରିକ ଏବଂ ସହରବାସୀଙ୍କ ଜୀବନଶୈଳୀକୁ ଉନ୍ନତ କରିବା ଏହାର ମୂଳ ଉଦ୍ଦେଶ୍ୟ। କାର୍ଯ୍ୟକ୍ରମର ଅଂଶସ୍ୱରୂପ 31 ପୌରାଞ୍ଚଳରେ 36,99,00,000 ଟଙ୍କା ବ୍ୟୟରେ ନିର୍ମିତ 344 ସମ୍ପୂର୍ଣ୍ଣ ପ୍ରକଳ୍ପକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି। ରାଜ୍ୟରେ ଲଘୁଚାପଜନିତ ବର୍ଷା ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ଜାରି ରହିବ। ଆସନ୍ତା 24 ଘଣ୍ଟା

0: ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ଦେବଗଡ଼, ନୂଆପଡ଼ା ଏବଂ ବଲାଙ୍ଗୀର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି।
1: ଚବିଶ ଘଣ୍ଟା ପାଇଁ ରାଜ୍ୟରେ ଅଧିକାଂଶ ସ୍ଥାନରେ ହାଲକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି, କିମ୍ବା ପ୍ରବଳ ଅତିପ୍ରବଳ ବର୍ଷା ଗୋଟେ କିମ୍ବା ଦୁଇଟା ସ୍ଥାନରେ ହେବାର ସମ୍ଭାବନା ରହିଛି, ଯେମିତିକି ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେଓଗଡ଼, ସମ୍ବଲପୁର, ବରଗଡ଼, ନୂଆପଡ଼ା ଏବଂ ବଲାଙ୍ଗୀର ଜିଲ୍ଲାରେ। ସାତ ତାରିଖ ପାଇଁ ମୋର ଅଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ଅନେକ ସ୍ଥାନରେ ହାଲକାରୁ ମଧ୍ୟମ ବର୍ଷା ରହିବାର ସମ୍ଭାବନା ରହିଛି, କିନ୍ତୁ ଉପକୂଳବର୍ତ୍ତୀ ଅଞ୍ଚଳର ଜିଲ୍ଲା ଗୁଡ଼ିକରେ କିଛି କିଛି ସ୍ଥାନରେ ହାଲକାରୁ ମଧ୍ୟମ ବର୍ଷା ରହିବ।
0: ଝାରସୁଗୁଡ଼ା ଜିଲ୍ଲାର ଲଖନପୁରରେ ଆଜି ସର୍ବାଧିକ 138.2 mm ବର୍ଷା ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଉଛି। ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତରକୁ ଦୃଷ୍ଟିରେ ରଖି ଆସନ୍ତା ଗୁରୁବାର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ ବୋଲି ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସନ୍ଧ୍ୟା 6 ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର 604.12 ଫୁଟ ରହିଥିଲା। ଭଦ୍ରକ ଜିଲ୍ଲାର ବୈତରଣୀ ନଦୀ ଆଖୁଆପଦାଠାରେ ଆଜି ଅପରାହ୍ନ 5 ସୁଦ୍ଧା ଜଳସ୍ତର 18.17 ମିଟର ରହିଥିଲା। ବୈତରଣୀ ନଦୀରେ ଜଳବୃଦ୍ଧି ଯୋଗୁଁ ଧାମନଗର ବ୍ଲକ ଏବଂ ଭଣ୍ଡାରୀ ପୋଖରୀର 15 ଉର୍ଦ୍ଧ୍ୱ ପଞ୍ଚାୟତର ଶହଶହ ଏକର ଚାଷ ଜମି ଜଳମଗ୍ନ ହୋଇଛି। ଲଘୁଚାପ ବର୍ଷାରେ ଜିଲ୍ଲାର ବନ୍ତ, ବାସୁଦେବପୁର, ତିହିଡ଼ି ଏବଂ ଚାନ୍ଦବାଲି ଭଳି 7 ବ୍ଲକ ପ୍ରଭାବିତ ହୋଇଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଜେପୁରୀ ଏବଂ ମାର୍ଫତଦାରଙ୍କ ନାମରେ ଥିବା ଜମିର ପଟ୍ଟା ସଂଶୋଧନ କାର୍ଯ୍ୟ ଜାରି ରହିଛି। ଏହି କ୍ରମରେ ପିପିଲି ତହସିଲରେ ମୋଟ 82 ଖାତାରେ ଥିବା 77.2 ଏକର ଜମିର ଖତିଆନ ସଂଶୋଧନ କାର୍ଯ୍ୟ ସଫଳତାର ସହ ସମ୍ପନ୍ନ ହୋଇଛି। ଏ ସମ୍ପର୍କିତ ଏକ ରିପୋର୍ଟ ପିପିଲି ତହସିଲଦାର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଦାଖଲ କରିଛନ୍ତି। ନୟାଗଡ଼ ଜିଲ୍ଲାରେ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜନ୍ମବାର୍ଷିକୀ ଅବସରରେ ଏକ ଛାତ୍ର ସମ୍ମିଳନୀ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସାଂସଦ ସୁକାନ୍ତ ପାଣିଗ୍ରାହୀ ଯୋଗଦେଇ ଡକ୍ଟର ମୁଖାର୍ଜୀଙ୍କ ଜାତୀୟବାଦୀ ଚିନ୍ତାଧାରା ଏବଂ ତ୍ୟାଗ ସମ୍ପର୍କରେ ଆଲୋକପାତ କରିଥିଲେ। ତାଙ୍କ ଜୀବନ ଏବଂ ଆଦର୍ଶ ଆଗାମୀ ପିଢ଼ିକୁ ଦେଶପ୍ରେମ, ଏକତା ଓ ରାଷ୍ଟ୍ର ନିର୍ମାଣ ପାଇଁ ନିରନ୍ତର ପ୍ରେରଣା ଯୋଗାଇବ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଶିବିରରେ ପଞ୍ଜିକୃତ 60 ଅଭିଯୋଗ ମଧ୍ୟରୁ 5 ସମାଧାନ ସହିତ ଅନ୍ୟ ସମସ୍ତ ଅଭିଯୋଗକୁ ସମୟସୀମା ମଧ୍ୟରେ ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ପଞ୍ଜିକୃତ 188 ଅଭିଯୋଗ ମଧ୍ୟରୁ 93 ତତ୍କାଳ ସମାଧାନ କରାଯାଇଛି। ସମ୍ବଲପୁର ଧନକୌଡ଼ା ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ଜନ ଅଭିଯୋଗ ଶିବିରରେ 37 ଆବେଦନ ଉପରେ ଶୁଣାଣି ହୋଇଛି। ଦେବଗଡ଼ ଅଭିଯୋଗ ଶୁଣାଣି ଶିବିରରେ 32 ଅଭିଯୋଗର ଶୁଣାଣି ହୋଇଛି। ନୟାଗଡ଼ ଜିଲ୍ଲା ରଣପୁର ବନାଞ୍ଚଳ ପକ୍ଷରୁ ନୂଆପଡ଼ା ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ 77ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ବାଚସ୍ପତି ସୁରମା ପାଢ଼ୀ କାର୍ଯ୍ୟକ୍ରମରେ ଯୋଗଦେଇ ସମସ୍ତଙ୍କୁ ଚାରାରୋପଣ କରିବା ସହିତ ଏହାର ଯତ୍ନ ନେବାକୁ ଆହ୍ୱାନ ଦେଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ର ନିୟମିତ ଏବଂ ପୁରୀ କୋରାପୁଟ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ ଶୁଭାରମ୍ଭ। ଶାନ୍ତି ଶୃଙ୍ଖଳାର ସହ ରଥଯାତ୍ରା ସମ୍ପନ୍ନ ନେଇ ସମନ୍ୱୟ, ସମର୍ପଣ ଏବଂ ସେବାଭାବ ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ 494 ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ। ଏବଂ ଲଘୁଚାପ ପ୍ରଭାବରେ ଆସନ୍ତା 24 ପର୍ଯ୍ୟନ୍ତ ବର୍ଷା ନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି। ଗୁରୁବାର ଦିନ ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ। ସମ୍ବାଦ ଶେଷ ହେଲା।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆଜିର ପ୍ରସଙ୍ଗ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ସଠିକ୍ ଭୋଟର ତାଲିକା ଏକ ଗଣତାନ୍ତ୍ରିକ ପ୍ରକ୍ରିୟାର ମୂଳଦୁଆ। ମତଦାନ ତଥା ଆନୁଷଙ୍ଗିକ ପ୍ରକ୍ରିୟାରେ ସ୍ୱଚ୍ଛତା ଏବଂ ନିରପେକ୍ଷତା ଏହାଦ୍ୱାରା ବଳବତ୍ତର ରହିଥାଏ। ସଠିକ୍ ଭୋଟର ତାଲିକା ପ୍ରସ୍ତୁତି ଲକ୍ଷ୍ୟ ନେଇ ଦେଶବ୍ୟାପୀ ବିଭିନ୍ନ ପର୍ଯ୍ୟାୟରେ

0: ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଜାରି ରହିଛି। କୌଣସି ଯୋଗ୍ୟ ନାଗରିକ ଯେପରି ଭୋଟର ତାଲିକାରୁ ବାଦ୍ ନ ପଡ଼ନ୍ତି ଏବଂ କୌଣସି ଅଯୋଗ୍ୟ ବ୍ୟକ୍ତି ଏଥିରେ ସାମିଲ ନ ହୁଅନ୍ତି, ଏହା ହେଉଛି ଏହି ସଂଶୋଧନ ପ୍ରକ୍ରିୟାର ମୁଖ୍ୟ ଉଦ୍ଦେଶ୍ୟ। ଦ୍ରୁତ ସହରୀକରଣ, ଶିକ୍ଷା ଏବଂ ଜୀବିକା ପାଇଁ ନାଗରିକଙ୍କ ସ୍ଥାନାନ୍ତରଣ ଏବଂ ମୃତ ବ୍ୟକ୍ତିଙ୍କ ନାମ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହୋଇ ରହିଯିବା କାରଣରୁ ଅନେକ ତ୍ରୁଟି ବିଚ୍ୟୁତି ପରିଲକ୍ଷିତ ହେଉଥିଲା। ଏହାକୁ ନେଇ ନିର୍ବାଚନ ସମୟରେ ବିଭିନ୍ନ ପ୍ରକାର ରାଜନୈତିକ ଅଭିଯୋଗ ଏବଂ ପ୍ରତି ଅଭିଯୋଗ ସୃଷ୍ଟି ହେଉଥିଲା। ଭାରତର ନିର୍ବାଚନ ଆୟୋଗ ସ୍ୱଚ୍ଛ ଭୋଟର ତାଲିକା ପ୍ରସ୍ତୁତି ନେଇ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଚାରୋଟି ପର୍ଯ୍ୟାୟରେ ଏହାକୁ କାର୍ଯ୍ୟକାରୀ କରାଯାଇଥାଏ। ପ୍ରଥମ ପର୍ଯ୍ୟାୟରେ ପ୍ରାକ୍ ତଥ୍ୟ ସଂଗ୍ରହ ଏବଂ ପ୍ରଶିକ୍ଷଣ, ଦ୍ୱିତୀୟ ପର୍ଯ୍ୟାୟରେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ, ତୃତୀୟ ପର୍ଯ୍ୟାୟରେ ଚିଠା ଭୋଟର ତାଲିକା ପ୍ରକାଶନ ଓ ଏ ସଂକ୍ରାନ୍ତ ଆପତ୍ତି ଅଭିଯୋଗ ଉପରେ ବିଚାର, ଏବଂ ଚତୁର୍ଥ ପର୍ଯ୍ୟାୟ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ। ଏହି ସଂଶୋଧନ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ ଢଙ୍ଗରେ କରିବା ଲକ୍ଷ୍ୟ ନେଇ ପ୍ରଥମେ ନିର୍ବାଚନ ଅଧିକାରୀ ଏବଂ ବୁଥ୍ସ୍ତରୀୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥାଏ। ଏହାପରେ ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ ପ୍ରକ୍ରିୟା ଅନୁଷ୍ଠିତ ହୋଇଥାଏ। ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏବଂ ଫର୍ମ ବଣ୍ଟନ ପ୍ରକ୍ରିୟା ଶେଷ ପରେ ବୁଥ୍ସ୍ତରୀୟ ଅଧିକାରୀ ଘରକୁ ଘର ବୁଲି ପରିବାର ସଦସ୍ୟଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଥାନ୍ତି। ନୂଆ ଭୋଟରଙ୍କ ପାଇଁ ଫର୍ମ 6 ପୂରଣ କରିବାକୁ ଦିଆଯାଇଥାଏ। ଏହି ପ୍ରକ୍ରିୟା 30 ଦିନ ଧରି ଅନୁଷ୍ଠିତ ହୋଇଥାଏ। ଏହାପରେ ଚିଠା ଭୋଟର ତାଲିକା ପ୍ରକାଶନ ହୁଏ। ଏହି ତାଲିକା ଉପରେ କୌଣସି ପ୍ରକାର ଆପତ୍ତି ଅଭିଯୋଗ ରହିଥିଲେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏଥିପାଇଁ ଆବେଦନ କରିବାକୁ ପଡ଼ିଥାଏ। ଏହି ଆବେଦନଗୁଡ଼ିକ ଉପରେ ବିଚାର ବିମର୍ଶ ପରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ ହୋଇଥାଏ। ଏ ସମସ୍ତ ପ୍ରକ୍ରିୟା ସମ୍ପର୍କରେ ମଧ୍ୟ ଜନସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଉଛି। ଇତିମଧ୍ୟରେ ଦେଶରେ ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ 13 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ସଂଶୋଧନ ପ୍ରକ୍ରିୟା ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ବିହାରରେ 7,42,00,000 ଭୋଟରଙ୍କୁ ନେଇ ସଂଶୋଧିତ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇସାରିଛି। ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ ଚୂଡ଼ାନ୍ତ ଭୋଟର ତାଲିକା ପ୍ରସ୍ତୁତି ଏବଂ ପ୍ରକାଶନ ହୋଇସାରିଛି। ସଂଶୋଧନ ଯୋଗୁଁ ଉତ୍ତରପ୍ରଦେଶରେ ପ୍ରାୟ 2,04,00,000 ଏବଂ ପଶ୍ଚିମବଙ୍ଗରେ 91,00,000 ଅଯୋଗ୍ୟ ଭୋଟର ବାଦ୍ ପଡ଼ିଛନ୍ତି। ଓଡ଼ିଶାକୁ ମିଶାଇ 16 ରାଜ୍ୟ ଓ 3 କେନ୍ଦ୍ରଶାସିତ ଅଞ୍ଚଳରେ ତୃତୀୟ ପର୍ଯ୍ୟାୟ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଜାରି ରହିଛି। ଓଡ଼ିଶାରେ ପରିଗଣନା ଫର୍ମ ବଣ୍ଟନ, ତଥ୍ୟ ସଂଗ୍ରହ ଆଦି ଶେଷ ହେବା ପରେ ଚିଠା ଭୋଟର ତାଲିକା ଗତକାଲି ପ୍ରକାଶ ପାଇଛି। ଏଥିରେ ପାଖାପାଖି 20,14,000 ଭୋଟର ବାଦ୍ ପଡ଼ିଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ RS ଗୋପାଳନ ସୂଚନା ଦେଇଛନ୍ତି। ପୂର୍ବରୁ ଓଡ଼ିଶାରେ 3,33,99,591 ଭୋଟର ଥିବାବେଳେ ଚିଠା ଭୋଟର ତାଲିକାରେ 3,13,87,034 ଜଣ ଯୋଗ୍ୟ ଭୋଟର ସ୍ଥାନ ପାଇଛନ୍ତି। ସେମାନଙ୍କ ମଧ୍ୟରେ 1,60,19,176 ଜଣ ପୁରୁଷ, 1,53,65,83 ଜଣ ମହିଳା ଓ 2,775 ଜଣ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି। 8,32,000 ମୃତ, 10,07,000 ସ୍ଥାନାନ୍ତରିତ, 1,58,000 ଏକାଧିକ ସ୍ଥାନରେ ପଞ୍ଜୀକରଣ ଏବଂ ଅନ୍ୟାନ୍ୟ କେତେକ କାରଣରୁ 14,000 ଭୋଟର ତାଲିକାରୁ ବାଦ୍ ପଡ଼ିଛନ୍ତି। ଆସନ୍ତା ମାସ 4 ପର୍ଯ୍ୟନ୍ତ ଚିଠା ତାଲିକା ସମ୍ବନ୍ଧୀୟ ଦାବି ଏବଂ ଆପତ୍ତି ଅଭିଯୋଗଗୁଡ଼ିକ ଗ୍ରହଣ କରାଯିବ। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ମାସ 4 September 2 ମଧ୍ୟରେ ଆପତ୍ତି ଅଭିଯୋଗଗୁଡ଼ିକ ଶୁଣାଣି ସହ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ। ଏ ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ September 6 ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ସ୍ୱଚ୍ଛ ତାଲିକା ପ୍ରସ୍ତୁତି ଲକ୍ଷ୍ୟ ନେଇ 10 ବରିଷ୍ଠ IAS ଅଧିକାରୀଙ୍କୁ ବିଭିନ୍ନ ଜିଲ୍ଲା ପାଇଁ ଭୋଟର ତାଲିକା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ରର ମୂଳଦୁଆକୁ ସୁରକ୍ଷିତ ଏବଂ ସ୍ୱଚ୍ଛ ରଖିବା ପାଇଁ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ଅଭିଯାନ ଏକ ଯୁଗାନ୍ତକାରୀ ପଦକ୍ଷେପ।
1: ଆଜିର ପ୍ରସଙ୍ଗରେ ଶୁଣିଲେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ସୁବାସ ଚନ୍ଦ୍ର ଶତପଥୀ।
2: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମୋଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ AIR ଲାଇଭ୍ ଷ୍ଟ୍ରିମିଂ ଆପ୍ସ ମାଧ୍ୟମରେ ମଧ୍ୟ ପ୍ରଚାରିତ ହେଉଛି।

0: ପ୍ରଚାର କଲୁ ଓଡ଼ିଆ କଥା ଚିତ୍ରଗୀତ ଆକାଶବାଣୀ ପୁରୀ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବା ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ତ୍ରିରାଷ୍ଟ୍ର ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆଜି ଇଣ୍ଡୋନେସିଆରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। 6 ଦେଶର ରାଷ୍ଟ୍ରଦୂତ ଆଜି ନିଜ ନିଜ ପରିଚୟପତ୍ର ପ୍ରଦାନ କଲେ ରାଷ୍ଟ୍ରପତିଙ୍କୁ। ରେଳବାଇ କ୍ଷେତ୍ରରେ ସମଗ୍ର ଦେଶକୁ ଯୋଡ଼ିବା ଲାଗି ସ୍ୱର୍ଣ୍ଣ ଚତୁର୍ଭୁଜ ଯୋଜନାର ଲକ୍ଷ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ, କହିଲେ ରେଳମନ୍ତ୍ରୀ। ଆଜି ପୁରୀ ଓ ବ୍ରହ୍ମପୁରଠାରେ 2 ଟ୍ରେନ୍ର ହେଲା ଶୁଭାରମ୍ଭ। ଏବଂ ଫିଫା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର ରାଉଣ୍ଡ 16 ଆଜି ରାତିରେ ପର୍ତ୍ତୁଗାଲ ସ୍ପେନ୍କୁ ଭେଟିବାକୁ ଥିବାବେଳେ ଆସନ୍ତାକାଲି ଆମେରିକା ଓ ବେଲଜିୟମ୍ ଭିତରେ ହେବ ମୁକାବିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 6 ତ୍ରିରାଷ୍ଟ୍ର ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆଜି ଇଣ୍ଡୋନେସିଆରେ ପହଞ୍ଚିଛନ୍ତି। ରାଜଧାନୀ ଜାକର୍ତ୍ତା ବିମାନ ବନ୍ଦରରେ ପହଞ୍ଚିବା ପରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରାବୋ ସୁବିଆନ୍ତୋ ଶ୍ରୀ ମୋଦିଙ୍କୁ ସ୍ୱାଗତ ଜଣାଇଥିଲେ। ଏହି ଅବସରରେ ଇଣ୍ଡୋନେସିଆବାସୀ ଏବଂ ଭାରତୀୟ ସମ୍ପ୍ରଦାୟଙ୍କ ପକ୍ଷରୁ ଉଭୟ ଭାରତୀୟ ଓ ଇଣ୍ଡୋନେସିଆର ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କର 4th ଇଣ୍ଡୋନେସିଆ ଗସ୍ତ।

2018 ମେ ମାସରେ ଭାରତ ଇଣ୍ଡୋନେସିଆ ସମ୍ପର୍କକୁ ସମନ୍ୱିତ ରଣନୈତିକ ଭାଗିଦାରୀ ସ୍ତରରେ ପହଞ୍ଚାଇବା ପରେ ଏହା ଶ୍ରୀ ମୋଦିଙ୍କର ପ୍ରଥମ ଦ୍ୱିପକ୍ଷୀୟ ଗସ୍ତ। ଏହି ଗସ୍ତ ଅବସରରେ ଶ୍ରୀ ମୋଦି ଇଣ୍ଡୋନେସିଆର ରାଷ୍ଟ୍ରପତିଙ୍କ ସହିତ ବିଭିନ୍ନ ଦ୍ୱିପକ୍ଷୀୟ ପ୍ରସଙ୍ଗରେ ଆଲୋଚନା କରିବା ସହିତ ଦୁଇ ଦେଶର ଭାଗିଦାରୀର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସାଂସ୍କୃତିକ ଏବଂ ଐତିହାସିକ ସହର ଯୋଗକର୍ତ୍ତା ଗସ୍ତ କରି ପ୍ରମ୍ବାନନ୍ ମନ୍ଦିର ପରିଦର୍ଶନ କରିବେ। ଭାରତ ଇଣ୍ଡୋନେସିଆ ସହଯୋଗରେ ସେଠାକାର ସଂରକ୍ଷଣ କାର୍ଯ୍ୟ କରାଯିବ। ଏହାଛଡ଼ା ଜାକର୍ତ୍ତାଠାରେ ଶ୍ରୀ ମୋଦି ଭାରତୀୟ ସମ୍ପ୍ରଦାୟଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟସୂଚୀ ରହିଛି। ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ କହିଛନ୍ତି ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରାବୋ ସୁବିଆନ୍ତୋଙ୍କ ଆମନ୍ତ୍ରଣ କ୍ରମେ ସେ ଆଜିଠାରୁ 8 ତାରିଖ ପର୍ଯ୍ୟନ୍ତ ଇଣ୍ଡୋନେସିଆ ଗସ୍ତ କରୁଛନ୍ତି। 2018 ଇଣ୍ଡୋନେସିଆ ଗସ୍ତ କାଳରେ ଉଭୟ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି ଦୃଢ଼ କରିବା ଉଦ୍ଦେଶ୍ୟରେ ସେ ଏହି ଯାତ୍ରା କରୁଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା 8 ତାରିଖ ଶ୍ରୀ ମୋଦି ତିନିଦିନିଆ ଗସ୍ତରେ ଯାଇ ମେଲବୋର୍ଣ୍ଣରେ ପହଞ୍ଚିବେ। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟ୍ରୋନି ଆଲବାଜିନ୍ଙ୍କ ସହ ଶ୍ରୀ ମୋଦି ତୃତୀୟ ଭାରତ ଅଷ୍ଟ୍ରେଲିଆ ବାର୍ଷିକ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଏହି ସମ୍ମିଳନୀରେ ଉଭୟ ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ସାଇବର ସୁରକ୍ଷା, ନିରନ୍ତର ଯୋଗାଣ ଶୃଙ୍ଖଳ, ପ୍ରଯୁକ୍ତିବିଦ୍ୟା ଆଦି ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରାଯିବ। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଭାରତ ଅଷ୍ଟ୍ରେଲିଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ସମ୍ମିଳନୀରେ ଅଂଶଗ୍ରହଣ କରିବା ସହିତ ଉଭୟ ଦେଶର ବ୍ୟାବସାୟିକ ନେତୃବୃନ୍ଦଙ୍କୁ ସମ୍ବୋଧନ କରିବେ। ତ୍ରିରାଷ୍ଟ୍ରୀୟ ଗସ୍ତର ଅନ୍ତିମ ପର୍ଯ୍ୟାୟରେ ଆସନ୍ତା 10 ଓ 11 ତାରିଖ ଦୁଇ ଦିନ ପ୍ରଧାନମନ୍ତ୍ରୀ ନ୍ୟୁଜିଲାଣ୍ଡ ଗସ୍ତ କରିବେ। ଏହି ଅବସରରେ ସେ ତାଙ୍କ ପ୍ରତିପକ୍ଷ କ୍ରିଷ୍ଟୋଫର ଲକ୍ସନ୍ଙ୍କ ସହିତ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଲୋଚନା କରିବେ। ଗତ 2 ବର୍ଷ ମଧ୍ୟରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଓ ପ୍ରତିରକ୍ଷା ସମେତ ଅନ୍ୟାନ୍ୟ କ୍ଷେତ୍ରରେ ହୋଇଥିବା ଅଗ୍ରଗତି ସମ୍ପର୍କରେ ଉଭୟ ସମୀକ୍ଷା କରିବାର କାର୍ଯ୍ୟସୂଚୀ ରହିଛି। ଗତ 40 ବର୍ଷ ମଧ୍ୟରେ ଏହା ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ନ୍ୟୁଜିଲାଣ୍ଡ ଗସ୍ତ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି 6 ରାଷ୍ଟ୍ରର ରାଷ୍ଟ୍ରଦୂତମାନଙ୍କର ପରିଚୟପତ୍ର ଗ୍ରହଣ କରିଛନ୍ତି। ଏହି ରାଷ୍ଟ୍ରଗୁଡ଼ିକ ହେଲା ମୋଜାମ୍ବିକ୍, ନିକାରାଗୁଆ, ସୁରିନେମ୍, ଗାବୋନିସ୍, ମଙ୍ଗୋଲିଆ ଏବଂ ବାହାମାସ୍। ରାଷ୍ଟ୍ରପତି ଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଏହି ସବୁ ଦେଶର ରାଷ୍ଟ୍ରଦୂତମାନେ ନିଜ ନିଜର ପରିଚୟପତ୍ର ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କୁ ପ୍ରଦାନ କରିଛନ୍ତି। ବୈଷୟିକ ଜ୍ଞାନକୌଶଳ ଭିତ୍ତିକ ତଥା ଦ୍ୱିଭାଷୀ ମ୍ୟାନେଜମେଣ୍ଟ ଶିକ୍ଷା ବ୍ୟବସ୍ଥା ଗ୍ରାମୀଣ ଓ ସହରାଞ୍ଚଳ ମଧ୍ୟରେ ଥିବା ଦୂରତ୍ୱକୁ ହ୍ରାସ କରିବାରେ ସହାୟକ ହେବ ବୋଲି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ମତବ୍ୟକ୍ତ କରିଛନ୍ତି। ଆଜି ନୂଆଦିଲ୍ଲୀରୁ ଭର୍ଚୁଆଲ ମାଧ୍ୟମରେ ଉଦୟପୁରସ୍ଥିତ ଆଇଆଇଏମ୍ର ଏକ ନୂତନ ପାଠ୍ୟକ୍ରମର ଶୁଭାରମ୍ଭ କରିବା ଅବସରରେ ସେ ଏହା କହିଛନ୍ତି। ଶ୍ରୀ ଗୋୟଲ କହିଛନ୍ତି ପରିସ୍ଥିତି ନିର୍ବିଶେଷରେ ସମସ୍ତ ପ୍ରକାର ଶିକ୍ଷାର୍ଥୀ ଏଭଳି ଉନ୍ନତମାନର ଶିକ୍ଷା ବ୍ୟବସ୍ଥାର ଲାଭ ନେଇପାରିବେ। ଭାରତରେ ବର୍ତ୍ତମାନ ପ୍ରାୟ 100 କୋଟି ଇଣ୍ଟରନେଟ୍ ବ୍ୟବହାରକାରୀ ରହିଛନ୍ତି। ନୂତନ ଶିକ୍ଷାନୀତି ଅନୁଯାୟୀ ଉନ୍ନତମାନର ଶିକ୍ଷା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ଲାଗି ଶ୍ରୀ ଗୋୟଲ ଡିଜିଟାଲ ମାଧ୍ୟମ ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଶିକ୍ଷାର ରୂପାନ୍ତରୀକରଣ ଦିଗରେ ବୈଷୟିକ ଜ୍ଞାନକୌଶଳ ଭୂମିକା ଉପରେ ଆଲୋକପାତ କରି ସେ କହିଛନ୍ତି COVID-19 ମହାମାରୀ ଶିକ୍ଷା ଓ ବୈଷୟିକ ଜ୍ଞାନକୌଶଳ ମଧ୍ୟରେ ସଂଯୋଗ ସ୍ଥାପନ କରିଛି। ବର୍ତ୍ତମାନର ଡିଜିଟାଲ ବିଶ୍ୱରେ ଗ୍ରାମାଞ୍ଚଳ ଓ ସହର ମଧ୍ୟରେ ଥିବା ଦୂରତାକୁ ହ୍ରାସ କରିବା ଦିଗରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳର ଉପଯୋଗ ଅପରିହାର୍ଯ୍ୟ ବୋଲି ଶ୍ରୀ ଗୋୟଲ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରେଳବାଇ କ୍ଷେତ୍ରରେ ସମଗ୍ର ଦେଶକୁ ଯୋଡ଼ିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱର୍ଣ୍ଣ ଚତୁର୍ଭୁଜ ଯୋଜନାର ଲକ୍ଷ୍ୟ ରଖିଛନ୍ତି ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଆଜି ପୁରୀ ରେଳ ଷ୍ଟେସନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିବା ଅବସରରେ ସେ ଏହା କହିଛନ୍ତି। ଶ୍ରୀ ବୈଷ୍ଣବ କହିଛନ୍ତି ଆଜି ଶୁଭାରମ୍ଭ ହୋଇଥିବା ଏହି ଟ୍ରେନ୍ ଓଡ଼ିଶାର ଅନେକ ଜିଲ୍ଲାକୁ ପୁରୀ ସହ ସଂଯୋଗ କରିପାରିବ। 2029 ମଧ୍ୟରେ ଓଡ଼ିଶାରେ 1,00,000 କୋଟି ଟଙ୍କା ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ବିନିଯୋଗ କରାଯିବ ବୋଲି 2024 ସରକାର ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ତଦନୁଯାୟୀ ଗତ 2 ବର୍ଷରେ 97,000 କୋଟି ଟଙ୍କା ବିନିଯୋଗ କରାଯାଇ ସାରିଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଏହାଛଡ଼ା ଆଜି ବ୍ରହ୍ମପୁର ରେଳ ଷ୍ଟେସନଠାରେ ମଧ୍ୟ ଶ୍ରୀ ବୈଷ୍ଣବ ଓ ଶ୍ରୀ ମାଝୀ ମିଳିତ ଭାବେ ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ର ନିୟମିତ ଚଳାଚଳର ଶୁଭାରମ୍ଭ କରିଛନ୍ତି। ଜାତୀୟ ରାଜପଥ ଗମନାଗମନ ପରିଚାଳନା ଲିମିଟେଡ୍ର ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ବିଶେଷ କରି ଦେଶବ୍ୟାପୀ ଥିବା ବହୁବିଧ ଲଜିଷ୍ଟିକ୍ସ ପାର୍କ, ରୋପୱେ ଏବଂ ପଥପ୍ରାନ୍ତ ସୁବିଧା କେନ୍ଦ୍ର ପ୍ରକଳ୍ପଗୁଡ଼ିକ

0: ଅଗ୍ରଗତି ସମ୍ପର୍କରେ ଶ୍ରୀ ଗଡ଼କରୀ ସମୀକ୍ଷା କରିଛନ୍ତି। ଏକ ଭବିଷ୍ୟତ ଉପଯୋଗୀ ତଥା ସମନ୍ୱିତ ପରିବହନ ଇକୋସିଷ୍ଟମ ଗଠନ କରିବା ଦିଗରେ ଏହି ରୂପାନ୍ତରୀକରଣ ପଦକ୍ଷେପଗୁଡ଼ିକର ରଣନୈତିକ ଗୁରୁତ୍ୱ ଉପରେ କେନ୍ଦ୍ରମନ୍ତ୍ରୀ ଆଲୋକପାତ କରିଛନ୍ତି। ସେ କହିଛନ୍ତି ଏହି ପ୍ରକଳ୍ପଗୁଡ଼ିକ ଦେଶବ୍ୟାପୀ ବହୁବିଧ ସଂଯୋଗୀକରଣକୁ ଅଧିକ ସଶକ୍ତ କରିବା ସହିତ ନୂତନ ଅର୍ଥନୈତିକ ସୁଯୋଗ ସୃଷ୍ଟି କରିବ। ଏତଦ୍ବ୍ୟତୀତ ଏକ ସନ୍ତୁଳିତ ଆଞ୍ଚଳିକ ବିକାଶ ଏବଂ ଭାରତର ସାମଗ୍ରିକ ଲଜିଷ୍ଟିକ୍ସ କ୍ଷେତ୍ରକୁ ସୁଦୃଢ଼ କରିବା ଦିଗରେ ଏହି ପ୍ରକଳ୍ପଗୁଡ଼ିକ ସହାୟକ ହେବ। ତେବେ ଏହି ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ଦିଗରେ ଦେଖାଦେଉଥିବା ଆହ୍ୱାନଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ସମାଧାନ କରିବା ଲାଗି ଶ୍ରୀ ଗଡ଼କରୀ ସମ୍ପୃକ୍ତ ସମସ୍ତ ପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ ଆଜି ରାତି 9:30 ପ୍ରଚାର କରାଯିବ। ଆଜିକାର ବିଷୟବସ୍ତୁ ରହିଛି ଡିଜିଟାଲ ଭାରତ, ବୈଷୟିକ ଜ୍ଞାନକୌଶଳ ମାଧ୍ୟମରେ ନାଗରିକଙ୍କର ସଶକ୍ତିକରଣ। ଏଥିରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟର ସଚିବ ଏସ୍ କ୍ରିଷ୍ଣନ ଏବଂ ପୂର୍ବତନ ଜାତୀୟ ସାଇବର ସୁରକ୍ଷା ସଂଯୋଜକ ଡକ୍ଟର ଗୁଲସନ ରାୟ ବିଶେଷଜ୍ଞ ରୂପେ ଯୋଗଦେଇ ଶ୍ରୋତାମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ପ୍ରଦାନ କରିବେ। ଏଥିପାଇଁ ଶ୍ରୋତାମାନଙ୍କୁ 01-2371-7117, 2331-4444, 2331-0481 ଏବଂ 2371-7106 ନମ୍ବରକୁ ଡାଏଲ କରିବାକୁ ପଡ଼ିବ। ଏତଦ୍ବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କ ଏୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଲାଗି ଅନୁଷ୍ଠିତ ସପ୍ତଦଶ ଜାତୀୟ ଯୁବ ସଂସଦ ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବ ଆସନ୍ତାକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ କାଶ୍ମୀର ବିଶ୍ୱବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରିଛି। ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏହି ସମାରୋହରେ ଯୋଗଦେଇ କୃତି ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ ତଥା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିବେ। ନିରନ୍ତର ସଚେତନତା କାର୍ଯ୍ୟକ୍ରମ ଓ ସଠିକ୍ ସମୟରେ ଅଭିଯୋଗଗୁଡ଼ିକର ସମାଧାନ କରିବାର ପ୍ରକ୍ରିୟା ମାଧ୍ୟମରେ ଦେଶବ୍ୟାପୀ ଶ୍ରମିକ କଲ୍ୟାଣ ବ୍ୟବସ୍ଥାକୁ ମୁଖ୍ୟ ଶ୍ରମ ଆୟୁକ୍ତ କେନ୍ଦ୍ରୀୟ ସଂଗଠନ ସଶକ୍ତ କରିବାରେ ସଫଳ ହୋଇଛନ୍ତି। ଏ ସମ୍ପର୍କରେ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଜବଲପୁର, ଭୁବନେଶ୍ୱର, ରାୟପୁର ଓ କାନପୁର ସମେତ ଦେଶର ବିଭିନ୍ନ ସ୍ଥାନରେ ଶ୍ରମିକମାନଙ୍କର ଅଧିକାରକୁ ଶ୍ରମ ନିୟମ ଅନୁଯାୟୀ ସୁରକ୍ଷିତ ରଖିବା ଦିଗରେ ସଂଗଠନ ନିଜର ପ୍ରତିବଦ୍ଧତା ଜାହିର କରିଛି। ଫିଫା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର ରାଉଣ୍ଡ ଅଫ୍ 16ରେ ଆଜିକାର ମ୍ୟାଚ୍ରେ ପର୍ତ୍ତୁଗାଲ ସ୍ପେନ୍କୁ ଭେଟିବ। ଆଜି ରାତିରେ ଏହି ମ୍ୟାଚ୍ ଆମେରିକାର ଆର୍ଲିଂଟନ୍ଠାରେ ଅନୁଷ୍ଠିତ ହେବ। ଏହି ରାଉଣ୍ଡର ଆସନ୍ତାକାଲି ସକାଳେ ଅନୁଷ୍ଠିତ ହେବାକୁ ଥିବା ଅନ୍ୟ ଏକ ମ୍ୟାଚ୍ରେ ଯୁକ୍ତରାଷ୍ଟ୍ର ଆମେରିକା ଓ ବେଲ୍ଜିୟମ୍ ମଧ୍ୟରେ ମୁକାବିଲା ହେବ। ଇତିମଧ୍ୟରେ ଇଂଲଣ୍ଡ, ନରୱେ, ମୋରକୋ ଓ ଫ୍ରାନ୍ସ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇସାରିଛନ୍ତି। ତ୍ରିରାଷ୍ଟ୍ର ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆଜି ଇଣ୍ଡୋନେସିଆରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। 6ଟି ଦେଶର ରାଷ୍ଟ୍ରଦୂତ ଆଜି ନିଜ ନିଜ ପରିଚୟପତ୍ର ପ୍ରଦାନ କଲେ ରାଷ୍ଟ୍ରପତିଙ୍କୁ। ରେଳବାଇ କ୍ଷେତ୍ରରେ ସମଗ୍ର ଦେଶକୁ ଯୋଡ଼ିବା ଲାଗି ସ୍ୱର୍ଣ୍ଣ ଚତୁର୍ଭୁଜ ଯୋଜନାର ଲକ୍ଷ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ, କହିଲେ ରେଳମନ୍ତ୍ରୀ। ଏବଂ ଫିଫା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର ରାଉଣ୍ଡ 16ରେ ଆଜି ରାତିରେ ପର୍ତ୍ତୁଗାଲ ସ୍ପେନ୍କୁ ଭେଟିବାକୁ ଥିବାବେଳେ ଆସନ୍ତାକାଲି ଆମେରିକା ଓ ବେଲ୍ଜିୟମ୍ ଭିତରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କେନ୍ଦୁଝର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ କେନ୍ଦୁଝର ସମ୍ବାଦଦାତା ମାନସ ରଞ୍ଜନ ତ୍ରିପାଠୀ, ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କେନ୍ଦୁଝର ଜିଲ୍ଲା ଗସ୍ତ କରି ଆସନ୍ତା ଖରିଫ ଋତୁ ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ସେ ଚାଷୀମାନଙ୍କ ସହ ଆଲୋଚନା କରି ଧାନ ନର୍ସରୀ ଓ ରୁଆ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିବା ସହ ଏଲ୍ ନିନୋ ପରିସ୍ଥିତିକୁ ଦୃଷ୍ଟିରେ ରଖି କୃଷି ଆପଦକାଳୀନ ଯୋଜନାକୁ ଫଳପ୍ରଦ ଭାବେ କାର୍ଯ୍ୟକାରୀ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଜିଲ୍ଲାରେ ପ୍ରସ୍ତାବିତ ଆଦର୍ଶ ଫାର୍ମ ପାଇଁ ଚିହ୍ନଟ ଜମି ପରିଦର୍ଶନ କରି ସେ କହିଛନ୍ତି
3: କେନ୍ଦ୍ରରେ ଯେଉଁ କୃଷି ବିଭାଗର ଜାଗାଟା ଅଛି ସେଟା

0: କୁ ଜିଲ୍ଲା ପ୍ରଶାସନ ଅନ୍ୟ କାର୍ଯ୍ୟ ପାଇଁ ସେମାନେ ଚାହୁଁଛନ୍ତି ସେଟାକୁ ନେବା ପାଇଁ ତାର ଅଲ୍ଟରନେଟିଭ ଜାଗା ଆମକୁ ଯୋଗାଇ ଦେବା ପାଇଁ ଆମେ ଆଲୋଚନା କରିଥିଲୁ। ଯେଉଁ ପର୍ପସ୍ ପାଇଁ ସେ ଚାହୁଁଛନ୍ତି ହାଇୱେଟା ସେ ମଝିରୁ ଆସିବ କିମ୍ବା ହାଉସିଂ କଲୋନୀ ହେବ କଲେକ୍ଟ୍ରେଟ ଅଫିସ ପାଇଁ ଏସ୍ପି ଅଫିସ ପାଇଁ ଆମେ ଦେବା ପାଇଁ ପ୍ରସ୍ତୁତ ହେଇଛୁ। ଜମି ବଦଳରେ ଜମି କୃଷି ବିଭାଗକୁ ମିଳିବା ଦରକାର ଏବଂ ସେ ନେଇକରି ଆମକୁ ଯେଉଁ ଜାଗା ଦେଖେଇଛନ୍ତି ସେ ଜାଗାର ସଏଲ ଟେଷ୍ଟିଂ କରିଲା ପରେ ଆମକୁ ସେ ହସ୍ତାନ୍ତର କରିବେ ଏବଂ ସେଠି ଆମର ଇନଫ୍ରାଷ୍ଟ୍ରକ୍ଚର ଯାହା ବଢ଼େଇବା ଦରକାର ତାକୁ ଆଗାମୀ ଦିନରେ ଆମେ କରିବୁ।
1: ନିର୍ବାଚନ ଆୟୋଗଙ୍କ ସ୍ୱତନ୍ତ୍ର ସଘନ ସଂଶୋଧନ 2026 କାର୍ଯ୍ୟକ୍ରମ ଅନ୍ତର୍ଗତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲ୍ଲା ରାଇକଳା ସ୍ଥିତ ନିଜ ବାସଭବନରେ ଭୋଟର ତାଲିକା ସଂଶୋଧନ ପାଇଁ ପରିଗଣନା ଫର୍ମ ପୂରଣ କରିଥିଲେ। ବୁଥସ୍ତରୀୟ ଅଧିକାରୀଙ୍କଠାରୁ ସେ ଫର୍ମ ଗ୍ରହଣ କରିବା ବେଳେ ଜିଲ୍ଲାପାଳ ବିଶାଲ ସିଂ ଉପସ୍ଥିତ ଥିଲେ। କେନ୍ଦୁଝର ଜିଲ୍ଲା ଜୁଡ଼ିଆ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରରେ ଜିଲ୍ଲାସ୍ତରୀୟ ପିଏମ୍ କିଷାନ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ପିଏମ୍ କିଷାନ ଯୋଜନାର 23ତମ କିସ୍ତି ଚାଷୀଙ୍କ ବ୍ୟାଙ୍କ ଖାତାକୁ ହସ୍ତାନ୍ତର କରିଛନ୍ତି। କେନ୍ଦୁଝର ଜିଲ୍ଲାର 182,000 ଅଧିକ ଚାଷୀଙ୍କ ଖାତାକୁ ପ୍ରାୟ 36,47,00,000 ଟଙ୍କା ଜମା ହୋଇଥିବାର ସୂଚନା ମିଳିଛି। ବନ୍ୟା ମୁକାବିଲା ପାଇଁ କେନ୍ଦୁଝର ଜିଲ୍ଲାର ହାଟଡିହି ଓ ଘସିପୁରା ବ୍ଲକର ବିଭିନ୍ନ ବନ୍ୟା ଆଶ୍ରୟସ୍ଥଳୀରେ ମକ୍ଡ୍ରିଲ୍ ଆୟୋଜିତ ହୋଇଯାଇଛି। ଉଦ୍ଧାରକାରୀ ଦଳ ବନ୍ୟା ପୂର୍ବ ଓ ପରବର୍ତ୍ତୀ ସମୟରେ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସ୍ଥାନୀୟ ଲୋକମାନଙ୍କୁ ସଚେତନ କରିଥିଲେ। ଶିଶୁ ବୃଦ୍ଧ ଗର୍ଭବତୀ ମହିଳା ଓ ଭିନ୍ନକ୍ଷମମାନଙ୍କ ସୁରକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକର ଫୁଲ କଅଁଳେଇ ନୋଡାଲ ବିଦ୍ୟାଳୟ ସ୍ୱଚ୍ଛ ଏବଂ ହରିତ ବିଦ୍ୟାଳୟ ପୁରସ୍କାର ପାଇଁ ଦେଶବ୍ୟାପୀ ମନୋନୀତ ବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇଛି। ବିଦ୍ୟାଳୟଟି 95.2% ନମ୍ବର ହାସଲ କରି ଓଡ଼ିଶାରେ ପଞ୍ଚମ ଓ ସର୍ବଭାରତୀୟ ସ୍ତରରେ 10ମ ସ୍ଥାନ ଅଧିକାର କରିଛି। ଏହି ସଫଳତାକୁ ପ୍ରଧାନ ଶିକ୍ଷକ ବିଦ୍ୟାଳୟ ପରିବାରର ସାମୂହିକ ପ୍ରୟାସର ଫଳ ବୋଲି କହିଛନ୍ତି। କେନ୍ଦୁଝରରେ ବିଶ୍ୱ ରକ୍ତଦାତା ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ରକ୍ତ କେନ୍ଦ୍ରରେ ଆୟୋଜିତ କାର୍ଯ୍ୟକ୍ରମରେ ରକ୍ତଦାନର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବା ସହ ରକ୍ତଦାତା ଶିବିର ଆୟୋଜକ ଓ ପୃଷ୍ଠପୋଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଏକ ରକ୍ତଦାନ ଶିବିର ଓ ସଚେତନତା ରଥର ଶୁଭାରମ୍ଭ ମଧ୍ୟ ହୋଇଯାଇଛି। କେନ୍ଦୁଝରରେ ଜିଲ୍ଲା ସ୍ତରରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ ହୋଇଯାଇଛି। ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ସରକାରଙ୍କର 2 ବର୍ଷର ସଫଳତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହି ଅବସରରେ ପ୍ରଥମ ପର୍ଯ୍ୟାୟରେ ଅଙ୍ଗନବାଡ଼ି କର୍ମୀମାନଙ୍କୁ ସ୍ମାର୍ଟଫୋନ୍ ବଣ୍ଟନ କରାଯାଇଛି। ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଅନୁଯାୟୀ ପୂର୍ବରୁ କେନ୍ଦ୍ର ସରକାରଙ୍କ 5 କିଲୋଗ୍ରାମ ଚାଉଳ ସହ ଏବେ ରାଜ୍ୟ ସରକାର ଅତିରିକ୍ତ 5 କିଲୋଗ୍ରାମ ଚାଉଳ ପ୍ରଦାନ କରିବେ, ଫଳରେ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀ ମାସକୁ ମୋଟ 10 କିଲୋଗ୍ରାମ ଚାଉଳ ମାଗଣାରେ ପାଇବେ। କେନ୍ଦୁଝର ଜିଲ୍ଲାର ପ୍ରାୟ 15 ଲକ୍ଷରୁ ଅଧିକ ହିତାଧିକାରୀ ଏହି ଯୋଜନାରେ ଉପକୃତ ହେବେ। ଜିଲ୍ଲା ହାଲଚାଲର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଆପଣମାନେ ଶୁଣିପାରିବେ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ।
2: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମୋଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏୟାର ଲାଇଭ୍ ଷ୍ଟ୍ରିମିଂ ଆପ୍ସ ମାଧ୍ୟମରେ ମଧ୍ୟ ପ୍ରଚାରିତ ହେବ। ପ୍ରଚାର କରୁଛୁ କୃଷକ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ କୃଷି ହାଲଚାଲ। ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ, ଉପସ୍ଥାପନାରେ ଅଛନ୍ତି ସ୍ୱୟଂ ସୁଧା ଦାସ ଏବଂ ପ୍ରକାଶ କୁମାର ରଥ।

0: ଓହୋ, ମୁଁ ଆସି କୋଠ ଘରେ ପହଞ୍ଚି ଗଲିଣି। ଜଗାନାକୁ କହିଥିଲି, ଜଗାନା ତମେ ଟିକେ ବେଗି ଆସିବ। ହେଲେ ଜଗାନାଙ୍କର କଣ ଦେଖା ନାହିଁ ଯେ?
1: ଏଇଟି ଜଗାନାଙ୍କର ଦେଖା ନାହିଁ କଣ, ଆସି ଗଲି ତମରି ପଛରେ ରହିକି ସବୁ କଥା ଶୁଣୁଛି।
0: ଏଇଠି ଜଗାନା ଓଳିକି ହଉଛି ଓଳିକି।
1: ହଉ ହଉ, ମୁଁ ପରା ସେଇ କଥା କହୁଛି। ମୋର ଟିକେ ବିଳମ୍ବ ହେଲା କଣ, ଚାଷ କାମ ସାରି ବଜାରକୁ ଟିକେ ଯାଇଥିଲି, ଆଉ ସେଇଠୁ ଫେରିଲି ମନେ ପଡ଼ିଗଲା।

0: କୋଠଘର କଥା ଯେ ତେମେ ଆଜି ଆଗରୁ ଆସିଯାଇଛ ଭଲ କଥା।
1: ଏଇ ପାଗର ପରିବର୍ତ୍ତନ ଯୋଉ ଭଳିଆ ଘଟୁଛି, କେତେବେଳେ ବର୍ଷା ଖାଲି ହେଲାଣି ତ କେତେବେଳେ ଖରା ମାଡି ଆଇଲାଣି। ଏଇ ଖରା ବର୍ଷା ଯୋଗୁ ଦେହ ପା ମଧ୍ୟ ଖରାପ ହେଇଯାଉଛି।
0: ଯୋଉ କଥାଟି କହିଲ ସତ କଥା, ଇଏ ପାଗ କେତେବେଳେ ବର୍ଷା ଟିକେ ହେଇଯାଉଛି ଆଉ ବର୍ଷା ପରେ ପରେ ଇଏ ଯୋଉ ଥଣ୍ଡା କଫ କାଶ ଏମିତି ତ ଘରେ ଘରେ ଲାଗି ରହିଛି, କିନ୍ତୁ ଆମେ ଯେହେତୁ ଚାଷୀ ବନ୍ଦୀ ଲୋକ ଆମେ ଟିକେ ଦେହ ପାର ଯତ୍ନ ନବା, ଠିକ ସମୟରେ ଡାକ୍ତରଙ୍କୁ ଦେଖେଇ ଔଷଧ ଖାଇଦେଲେ ଆରୋଗ୍ୟ, ତାପରେ ବିଲରେ ଖଟିବା।
1: ଜାଣିଲ ଜଗନ୍ନା, ବହୁତ ଭଲ କଥାଟିଏ କହିଲ। ହେଲେ ତମେ ଜାଣି ରଖ, ଆମେ ସବୁବେଳେ ଚେଷ୍ଟା କରିବା ଯେ ଆମ ପରିବେଶକୁ ଆମେ ଠିକ ରଖିବା, କାରଣ ପରିବେଶ ଠିକ ରହିଲେ ଆମେ ସୁସ୍ଥ ରହିବା, ଆଉ ସୁସ୍ଥ ରହିଲେ ସିନା ଆମେ ସବୁ କାମ କରିବା। ନା କଣ କହୁଛ କହୁନ ତମେ?
0: ଆମ ପରିବେଶର ସୁରକ୍ଷା ହଉଛି ଆମ ହାତରେ, ଆମେ ଗାଁରେ ଥାଏ, ସହରରେ ଥାଏ, ଯୋଉଠି ବି ଥାଏ।
1: ହଉ ହେଲା ଜଗନ୍ନା, ଆଉ ଏନେ ସମୟ ଟିକେ କଣ କହୁନ?
0: ସମୟ ଆମର ପ୍ରଭୁଙ୍କର ନାମ ରସ ଶୁଣିବାର, ଆଉ କଣ?
1: ତେବେ ଆସ ଗୋଟିଏ ଭକ୍ତି ଗୀତ ଟିକେ ଶୁଣିବା, ତାପରେ ଆମ ଆଲୋଚନା।

0: ହଉ, ଗୀତଟି କେମିତି ଲାଗିଲା?
1: ଗୀତଟି ପୁରା ମନକୁ ଛୁଇଁଲା। ଆମର କଣ୍ଠଶିଳ୍ପୀ ଆଉ ଗୀତିକାରଙ୍କୁ ଧନ୍ୟବାଦ ଦେଇ ଆମେ ଯିବା ପରବର୍ତ୍ତୀ ପର୍ଯ୍ୟାୟକୁ, ମାନେ ଆଲୋଚନା।
0: ଆଲୋଚନାକୁ ଯିବା ପୂର୍ବରୁ ଆମେ ନବା ଏଇଠି ଗୋଟିଏ ସରକାରଙ୍କ ବିଜ୍ଞାପନ।
1: ହଉ,
2: ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା
3: ମିଳିବ ପେନ୍ସନର ସାହାରା, କୃଷକ ହେବ ନିର୍ବେସହାରା, ଯୋଡ଼ିବ ଖୁସି ସହିତ ସମ୍ପର୍କ, କଟିବ ସୁଖରେ ବାର୍ଦ୍ଧକ୍ୟ, ସୁରକ୍ଷିତ ହେବୁ ଅନ୍ନଦାତା, ସୁରକ୍ଷିତ ହେବୁ ଅନ୍ନଦାତା।
2: ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା ଦ୍ୱାରା କ୍ଷୁଦ୍ର ନାମମାତ୍ର କୃଷକଙ୍କର ଭବିଷ୍ୟତ ହେବ ସୁରକ୍ଷିତ।
4: ଆଉ 60 ବର୍ଷ ବୟସରୁ ମାସିକ 3,000 ଟଙ୍କା ପେନ୍ସନ୍ ହେବ ସୁନିଶ୍ଚିତ।
2: 55 ଟଙ୍କାରୁ 200 ଟଙ୍କା ପର୍ଯ୍ୟନ୍ତ ମାସିକ କିସ୍ତି ଦେଇ ପ୍ରବେଶ କରିପାରିବେ 18 ରୁ 40 ବର୍ଷ ବୟସର କୃଷକ।
4: ଏହି ଅଂଶଦାୟକ ଯୋଜନାରେ ସରକାର ଦେବେ ସମାନ ଭାବରେ ଯୋଗଦାନ।
2: ସମସ୍ତ କୃଷକ ଭାଇ ଭଉଣୀ ଏହି ଲାଭଦାୟକ ଯୋଜନାରୁ ଲାଭ ପାଇ ଜନସୁବିଧା କେନ୍ଦ୍ରକୁ ଯାଆନ୍ତୁ
4: ଆଉ ନିଜର ନିଃଶୁଳ୍କ ନାମାଙ୍କନ କରନ୍ତୁ।
2: ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା ଅନ୍ନଦାତାର ପରିଶ୍ରମକୁ ସମ୍ମାନ, ପେନ୍ସନ୍ ଦ୍ୱାରା ସୁରକ୍ଷିତ ସେମାନଙ୍କ ଜୀବନ। କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଜନହିତରେ ଜାରି।
0: ହଉ, ବିଜ୍ଞାପନ ପରେ ରହିଲା କଣ ଜଗନ୍ନା? ପୂର୍ବରୁ କଥା ହଉଥିଲେ ଆଲୋଚନା କଥା। କଥାରେ ଯୋଉ ନାହିଁ, ଚାଷ ଅଛି ଯାହାର କି ଆନନ୍ଦ ତାହାର, ତେଣୁ ଚାଷୀ ମନରେ ଯଦି ଖୁସି ଆସିଲା ତାହେଲେ ନିଶ୍ଚିତ ଭାବରେ ସମସ୍ତଙ୍କ ମନରେ ଖୁସି ଆସିବ। ସେମାନେ ଚାହୁଁଛନ୍ତି ଯେ ଆମ ଚାଷ କେମିତି ଦ୍ୱିଗୁଣିତ ହେବ। ଗୋଟିଏ ଚାଷକୁ ନ ଆପଣେଇ ସେମାନେ ବିଭିନ୍ନ ପ୍ରକାରର ଚାଷକୁ ସେମାନେ ଆପଣଉଛନ୍ତି। ସେମାନଙ୍କର ଯଦି କୌଣସି କାରଣବଶତଃ ଗୋଟିଏ ଚାଷରେ କିଛି କ୍ଷତି ଘଟିଲା, ଆର ଫସଲଟି ଯେମିତି ଦେଲେ ତାଙ୍କୁ ଲାଭ ଦବ। ତେବେ ଜଗାନା, ଆଜି ଆମର ଆଲୋଚନା ରହିଛି ସମନ୍ୱିତ କୃଷି ପ୍ରଣାଳୀରେ ଚାଷୀଙ୍କ ଆୟ ବୃଦ୍ଧି। ଆମ କୋଠଘରେ ଉପସ୍ଥିତ ଅଛନ୍ତି କ୍ଷେତ୍ର ବିଜ୍ଞାନ ବିଭାଗ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱରର ଡକ୍ଟର ସତ୍ୟାନନ୍ଦ ଜେନା।
1: ତାହେଲେ ଶୁଣିବା ଆଲୋଚନା।
0: ସାର୍ ନମସ୍କାର।
5: ନମସ୍କାର,
0: ଆପଣଙ୍କୁ ଆମ କୋଠଘରେ ଅନେକ ଅନେକ ସ୍ୱାଗତ। ପ୍ରଥମେ ଆଲୋଚନା କରିବା ଯେ ସମନ୍ୱିତ କୃଷି ପଦ୍ଧତି କାହାକୁ କୁହାଯାଏ?
5: ଆମର ଚାଷୀ ଭାଇମାନେ ଯେତିକି ଜମି ଚାଷୀ ପାଖରେ ଅଛି ସେ ଜମିରେ ବର୍ଷ ସାରା ଜଳବାୟୁ ସାଥିରେ ଖାପ ଖୁଆଇ କୃଷି ସହିତ ବିଭିନ୍ନ ଅନୁଷ୍ଠାନିକ କୃଷି, ଯଥା ଧରନ୍ତୁ ଆମର ଫସଲ ସହିତ ଭିତ୍ତିକ ପନିପରିବା ନେବା, କିମ୍ବା ଫୁଲ ନେବା, ଗୋପାଳନ ନେବା, କିମ୍ବା ଫଳ ଚାଷ କରିବା, ଛେଳି କୁକୁଡ଼ା ମାଛ ଚାଷ କରିବା, ବତକ ଚାଷ କରିବା, କିମ୍ବା ଘାସ ସାମାଜିକ ବନୀକରଣରେ ଆମେ କିଛି ଜଙ୍ଗଲ ଜାତୀୟ ଗଛ ନେବା, ଛତୁ ଚାଷ କରିବା, ମହୁ ଚାଷ କରିବା ଏବଂ ଜିଆ ଖତ ମଧ୍ୟ ଉତ୍ପାଦନ କରିବା, ଯୋଉ ସମସ୍ତଙ୍କର ମିଶ୍ରଣରେ ଆମେ ଯୋଉ କହୁଛେ ସମନ୍ୱିତ ଚାଷ। ଏଇ ଚାଷ କରିବା ଫଳରେ କଣ ହବ, ଆମେ ଦେଖିବାକୁ ପଡିବ ଯେ ଆମର ଚାଷୀ ଭାଇମାନେ ଉନ୍ନତ ମାନର ଖାଦ୍ୟ ପାଇବେ ଏବଂ ନିଜର ଆର୍ଥିକ ଅବସ୍ଥାରେ ମଧ୍ୟ ଉନ୍ନତି ହେବ। ବର୍ତ୍ତମାନ ଜନସଂଖ୍ୟା ବଢି ଚାଲିଛି ଏବଂ ଶିଳ୍ପ ମଧ୍ୟ ଅଭିବୃଦ୍ଧି ହେଉଛି, ସହରୀକରଣ ଘର ଦ୍ୱାରା ତିଆରି ହେଉଛି। ଏସବୁ ଦେଖିଲେ ଚାଷ ଜମି ଧୀରେ ଧୀରେ କମିଯାଉ। ସମସ୍ତଙ୍କୁ ଦି ମୁଠା ଖାଇବାକୁ ଦେଲେ ଏବଂ କାମ ଯୋଗାଇବା ପାଇଁ ଏବଂ ବର୍ଷ ସାରା ରୋଜଗାର ଦେବା ପାଇଁ ମଧ୍ୟ ଆମେ ସମନ୍ୱିତ କୃଷି ପଦ୍ଧତି ବର୍ତ୍ତମାନ ଭଗବାନ ଭଳିଆ ଛିଡା ହେଇଯିବ।
0: ଆମେ ଯୋଉ ସମନ୍ୱିତ କୃଷି କରିବା ତାର ପଦ୍ଧତିର ମୁଖ୍ୟ ଉଦ୍ଦେଶ୍ୟଟି କଣ?
5: ତାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆମର ଯେ ଆମେ ଫସଲ ସହିତ ପଶୁପାଳନ କରିବା, ମତ୍ସ୍ୟଚାଷ କରିବା, ଉଦ୍ୟାନ କୃଷି କରିବା। ଦ୍ୱିତୀୟ କଥା ହେଲା ଅଣଧାନ ଫସଲ ନେବା, ଉଚ୍ଚ ମୂଲ୍ୟ ଫସଲ ନେବା ଯୋଉଟାକି ଚାଷୀମାନେ ଭଲ ପଇସା ପାଇବେ, ଏବଂ ଜଳବାୟୁ ସହଣି ଫସଲ ମଧ୍ୟ ନେବା। ଆଉ ଗୋଟେ ହେଲା କ'ଣ, ସୁଷମ ଖାଦ୍ୟ ପାଇଁ ମଧ୍ୟ ପୁଷ୍ଟି ବଗିଚା। ପୁଷ୍ଟି ବଗିଚା ମାନେ ଆମେ କହୁଛେ ସେଥିରେ ଭିଟାମିନ୍ ମିଳିବ, ସେଥିରେ ପ୍ରୋଟିନ୍ ମିଳିବ, ପୁଷ୍ଟିସାର ମିଳିବ, ସବୁ ମିଳିବ। ସେଥିରୁ ଆମେ କିଛି ଅବଶିଷ୍ଟାଂଶ ରହିଗଲା ତାକୁ କେମିତି ସଠିକ୍ ବ୍ୟବହାର କରିବା। ପୂର୍ବ ଫସଲରେ ଜବ୍ଦ ଯୋଉଟା ରହିଥିବ ସେଟା ଆମେ ପରବର୍ତ୍ତୀ ଫସଲରେ ମଧ୍ୟ ନେଇପାରିବା। ଧରନ୍ତୁ ଆମେ ବର୍ତ୍ତମାନ ପଶୁପାଳନକୁ ନେଇଛେ, ପଶୁପାଳନ ନେଲେ ସେ ଯୋଉ ଗୋବର ହେଲା, ଗୋବରରୁ ଆମେ କ'ଣ କରିବା ନା ଖତ କରିବା, ସେ ଗୋବରରୁ ମଧ୍ୟ ଆମେ ଗୋବର ଗ୍ୟାସ୍ କରିପାରିବା। ତେଣୁ ଏଇ ଜିନିଷ ଗୁଡାକ ଆମର ଧୀରେ ଧୀରେ ଆତ୍ମନିର୍ଭରଶୀଳ ହେଇପାରିବ। ଆଉ ଗୋଟେ ହେଲା ମାଟିର ସ୍ୱାସ୍ଥ୍ୟ ମଧ୍ୟ ଉନ୍ନତି ହେବ, କାହିଁକିନା ଆମେ ଜୈବିକ ଖତ ପକଉଛେ, ଜୈବିକ ଆଉ ରାସାୟନିକ ସାର ଉପରେ ଏତେ ନିର୍ଭର କରୁନି। ଏବଂ ଅନ୍ତ ଫସଲ ନେବା, ଅନ୍ତ ଫସଲରେ କ'ଣ ଆମେ ଡାଲି ଜାତୀୟ ଫସଲ ମଧ୍ୟ ନେଇପାରିବା। ଆଉ ଗୋଟେ ହେଉଛି ଯେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଯୋଉ ଅଛନ୍ତି ଏବଂ କୃଷକ ଉତ୍ପାଦନ ସଂଘ ବର୍ତ୍ତମାନ ଆମ ସରକାର ତିଆରି କରିଛନ୍ତି, ସେମାନେ ପରବର୍ତ୍ତୀ କାର୍ଯ୍ୟକ୍ରମ ମଧ୍ୟ ନେଇପାରିବେ, ଖାଦ୍ୟର ପ୍ରକ୍ରିୟାକରଣ କରିପାରିବେ, ମୂଲ୍ୟଯୁକ୍ତ ଖାଦ୍ୟ ତିଆରି କରିପାରିବେ, ବଜାରରେ ବିକିକିରି ବହୁତ ସେମାନେ ଲାଭବାନ ହୋଇପାରିବେ। ଏହାଦ୍ୱାରା ବଜାରୀକରଣ ବଢିବ, ଉଦ୍ୟୋଗର ପ୍ରୋତ୍ସାହନ ମଧ୍ୟ ହେବ ଏବଂ ବର୍ଷ ସାରା ସେମାନେ କ୍ରମାଗତ ରୋଜଗାର ପାଇବେ, ନିଯୁକ୍ତି ମଧ୍ୟ ପାଇବେ ଏବଂ ତାଙ୍କର ଆର୍ଥିକ ଅବସ୍ଥାରେ ସୁଧାର ଆସିବ। ଧରନ୍ତୁ ଆମେ ଧାନ କରିବା, ଧାନକୁ ତ ଆମେ ଅମଳ କରିକି ବର୍ତ୍ତମାନ ଚାଉଳ କରିବା, ଧାନ ପରେ ଯୋଉ

0: କପଡା ହେଲା, ସେ ନଡ଼ାକୁ ଆମେ କଣ କରିବା ଗୋରୁ ଗାଈଙ୍କୁ ଖାଇବାକୁ ଦେଇପାରିବା, ଏବଂ ସେଥିରୁ ମଧ୍ୟ ଆମେ କଣ କରିବା ଛତୁ ପାଇଁ ମଧ୍ୟ କିଛି ନଡ଼ା ବ୍ୟବହାର କରିପାରିବା। ଆମେ ଛତୁକୁ ଅମଳ କରିସାରିଲା ପରେ ସେଥିରୁ ଯୋଉ ନଡ଼ା ତାପରେ ଯୋଉ ରହିଲା ତାକୁ ମଧ୍ୟ ଆମେ କମ୍ପୋଷ୍ଟ କରିପାରିବା, ଖତ କରିପାରିବା, ଏବଂ ଜିଆ ଖତ ମଧ୍ୟ ଆମେ କରିପାରିବା। ମକାକୁ ଆମେ ଅମଳ କରିସାରିଲା ପରେ ପତ୍ର ରହିଲା ଗଛ ରହିଲା ତାକୁ ମଧ୍ୟ ଆମେ ଗାଈ ଗୋରୁକୁ ଖାଇବାକୁ ଦେଇପାରିବା। ଏହାଦ୍ୱାରା ଚାଷୀମାନେ ବାହାର ରସାୟନ ସାର ଉପରେ ନିର୍ଭର କରିବେ ନାହିଁ।
1: ସୁଷମ ଖାଦ୍ୟ ଚାଷୀ ଭାଇମାନେ ନିଜେ କିପରି ପାଇବେ?
0: ଚାଷୀ ଭାଇମାନେ ଧାନ କରୁଛନ୍ତି, ମକା କରୁଛନ୍ତି, ମାଣ୍ଡିଆ କରୁଛନ୍ତି, ଚିନାବାଦାମ, ରାଶି, ଅଳସୀ, ସୂର୍ଯ୍ୟମୁଖୀ, ସୋରିଷ ମଧ୍ୟ କରୁଛନ୍ତି। ପୁଷ୍ଟି ସାର କଥା କହୁଛେ, ଚାଷୀ ଭାଇମାନେ ଯଦି ଗାଈ ଟିକେ ରଖିଥିବେ କ୍ଷୀର ଟିକେ ପାଇବେ, ସେଥିରେ ମାନେ ଭିଟାମିନ ସବୁ ରହିଲା, ଏବଂ ଶାଗ କରିଥିବେ ସେଥିରେ ମଧ୍ୟ ରହିଲା। ଚାଷୀ ମାନେ ତାଙ୍କର ଜମିରେ ସବୁ ପାଇବେ, ଏବଂ ଫୁଲ ଚାଷ କଲେ, ପନିପରିବା ଚାଷ କଲେ, ଢିପ ଜମିରେ ମହୁ ବକ୍ସ ଟିକେ ଦିଟା ଗୋଟେ ରଖିଦେଲେ ସେଥିରେ ମଧ୍ୟ ମହୁ ଟିକେ ପାଇବେ। ତେଣୁ ଚାଷୀମାନେ ବଜାର ଉପରେ ଜମା ନିର୍ଭର କରିବେନି, ସେଇଠି ସବୁ ସୁଷମ ଖାଦ୍ୟ ପାଇଲେ, ମାଛରୁ ସୁଷମ ଖାଦ୍ୟ ପାଇଲେ, କୁକୁଡ଼ାରୁ ମଧ୍ୟ ମାଂସ ପାଇଗଲେ।
1: ଯୋଉ ଆମେ ସମନ୍ୱିତ କୃଷି କଥା ଆଲୋଚନା କରୁଛେ, ଏଇ କୃଷି କଣ ଆମେ ପୋଖରୀ ହୁଡ଼ାରେ କରିପାରିବା କି?
0: ପୋଖରୀ ହୁଡ଼ା ବର୍ତ୍ତମାନ ଗୋଟେ ଅନିବାର୍ଯ୍ୟ ଅଙ୍ଗ ଆମ ସମନ୍ୱିତ କୃଷି ପାଇଁ। ଚାରିଟା ହୁଡ଼ା ଅଛି ପୋଖରୀର, ଧରନ୍ତୁ ପ୍ରଥମ ହୁଡ଼ାରେ ଖରାଦିନ ବର୍ତ୍ତମାନ ଆମେ ନେଇପାରିବା କଣ, କଖାରୁ ନେଇପାରିବା, କାକୁଡ଼ି ନେଇପାରିବା, ଆଉ ତରଭୁଜ ନେଇପାରିବା।

0: ବଜାର ଉପରେ ଜମା ନିର୍ଭର କରିବେନି, ସେଇ ଯେ ସବୁ ସୁଷମ ଖାଦ୍ୟ ପାଇଲେ, ମାଛରୁ ସୁଷମ ଖାଦ୍ୟ ପାଇଲେ, କୁକୁଡ଼ାରୁ ମଧ୍ୟ ମାଂସ ପାଇଗଲେ।
1: ଯୋଉ ଆମେ ସମନ୍ୱିତ କୃଷି କଥା ଆଲୋଚନା କରୁଛେ, ଏଇ କୃଷି କଣ ଆମେ ପୋଖରୀ ହୁଡ଼ାରେ କରିପାରିବା କି?
0: ପୋଖରୀ ହୁଡ଼ା ବର୍ତ୍ତମାନ ଗୋଟେ ଅନିବାର୍ଯ୍ୟ ଅଙ୍ଗ ସମନ୍ୱିତ କୃଷି ପାଇଁ। ଚାରିଟା ହୁଡ଼ା ଅଛି ପୋଖରୀର, ଧରନ୍ତୁ ପ୍ରଥମ ହୁଡ଼ାରେ ଖରାଦିନେ ବର୍ତ୍ତମାନ ଆମେ ନେଇପାରିବା କଣ, କଖାରୁ ନେଇପାରିବା, କାକୁଡ଼ି ନେଇପାରିବା, ଆଉ ତରଭୁଜ ନେଇପାରିବା, କିଛି ଚାଷୀ ମଧ୍ୟ ବାଇଗଣ ନେଉଛନ୍ତି, ମିଠା ମକା ମଧ୍ୟ ଆମେ ନେଇପାରିବା, ଲାଉ ମଧ୍ୟ ନେଇପାରିବା, ଯଦି ବର୍ଷା ଦିନେ ଚାଷୀ ଭାଇ ନେବେ ହଳଦୀ ମଧ୍ୟ ଅଦା ମଧ୍ୟ ପୋଖରୀ ହୁଡ଼ା ନେଇପାରିବେ। ତେ ହୁଡ଼ାରେ ଆମେ କଣ କରିବା ନା କିଛି ନେବା କଦଳୀ ଦୁଇ ଧାଡ଼ି ନେଇଯିବା, ଆଉ ଗୋଟେ ଧାଡ଼ି ନେବା ଅମୃତଭଣ୍ଡା, ତେଣୁ ଏଇ ଜିନିଷ ନେଲେ ସେଠୁ ଫଳ ପାଇଲେ, ପରିବା ପାଇଲେ, କିଛି କିଛି ଚାଷୀ ମାନେ ପୋଇ ମଧ୍ୟ ନେଉଛେ। ହୁଡ଼ାରେ ନେବା କଣ, କୁକୁଡ଼ା ଘର ଟିକେ କରିବା, ବତକ ଘର ଟିକେ କରିବା, ଏବଂ ମଧ୍ୟ ଗାଈ ପାଇଁ ଗୋଟେ ଘାଟ ଘର କରିଦେଇଥିବା। ତେଣୁ ଏଇ ଫସଲ ପର୍ଯ୍ୟାୟ ଯଦି ଆମେ ଦେଖିବା ପୋଖରୀ ହୁଡ଼ା ପାଇଁ, ଆମେ କଣ ଭେଣ୍ଡି ନେବା, ଭେଣ୍ଡି ପରେ ମୂଳା ନେବା, ମୂଳା ପରେ ଟମାଟୋ ନେବା, ତାପରେ ଲଙ୍କା ନେବା, ତାପରେ ମକା ନେବା, ଏବଂ ଶାଗ ନେବା କିମ୍ବା ପୋଇ ନେବା। ଦେଖନ୍ତୁ ଗୋଟେ ବର୍ଷରେ ଚାଷୀମାନେ ପୋଖରୀ ହୁଡ଼ାରେ କେତେ ନେଲେ, ଏକରେ ଭେଣ୍ଡି, ଦୁଇରେ ମୂଳା, ତିନିରେ ଟମାଟୋ, ଚାରିରେ ଲଙ୍କା, ପାଞ୍ଚରେ ମକା, ତାପରେ ହେଲା ମଧ୍ୟ ଶାଗ, ଛଅଟା ଫସଲ ସେମାନେ ନେଇପାରିବେ। ପୋଇ ଶାଗ ମଧ୍ୟ ନେଇପାରିବେ ବର୍ଷା ଦିନେ, ବାଇଗଣ ନେଇପାରିବେ, ତାପରେ ପିଆଜ ନେଇପାରିବେ, ତାପରେ ମକା, ତାପରେ ଶାଗ। ଦ୍ୱିତୀୟ ହୁଡ଼ାରେ ଆମେ ଯୋଉ କହିଲି କଦଳୀ ନେବେ, ଅମୃତଭଣ୍ଡା ନେବେ, ଏବଂ କଦଳୀ ଅମୃତଭଣ୍ଡା ଭିତରେ ସେ ଅନ୍ତ ଫସଲ ଭାବରେ ସପୁରୀ ପଣସ ମଧ୍ୟ ନେଇପାରିବେ, ପିଜୁଳି ଗଛ ଗୋଟେ ଦୁଇଟା ନେଇପାରିବେ। ତାପରେ ଆଉ ଗୋଟେ ହୁଡ଼ାରେ ଆମେ କଣ କରିବା, ଶାଗୁଆନ ନେଇଯିବା, ଗୁଆ ଗଛ ଦୁଇଟା ନେଇପାରିବା, କିମ୍ବା ନିମ୍ବ ଗଛ ଗୋଟେ ନେଇପାରିବା, ଏବଂ ଅଁଳା ଗଛ ମଧ୍ୟ ଗୋଟେ ଜାଗାରେ ଗୋଟେ ଦୁଇଟା, ଅଷ୍ଟ୍ରେଲିଆନ ଶାଗୁଆନ ଯୋଉଟାକି ତିନି ବର୍ଷରେ ଅମଳ ହବ, ତିନି ବର୍ଷରେ ଏତେ ଜୋରେ ବଢିବ ଯେ ସେ ଆଉ ଚାଷୀ ମାନେ ପ୍ରଚୁର ଲାଭ ପାଇବେ। ଅଷ୍ଟ୍ରେଲିଆନ ଶାଗୁଆନ କହିଲି, ଯୋଉ ଶାଗୁଆନ ନେବା, ଗୁଆ ଗଛ ନେବା, ତାର ଯୋଉ ଛାଇରେ ଆମେ ଚାଷ ଭାଇମାନେ ଚାରି ଛଅଟି ଛତୁର ବେଡ୍ ମଧ୍ୟ ନେଇପାରିବେ, ସେଥିରେ ମଧ୍ୟ ବେଶୀ ଜାଗା ଦରକାର ନାହିଁ, ତିନି ଫୁଟରେ ତିନି ଫୁଟ ଦି ଜାଗାରେ ଛଅଟା ବେଡ୍ ହେଇପାରିବ। ତେଣୁ ପୋଖରୀ ଗୁଡାକ ଆମେ ସମ୍ପୂର୍ଣ୍ଣ ଭାବରେ ବ୍ୟବହାର କରିପାରିବା, ଆମର ଆଉ କିଛି ଅସୁବିଧା ହବ ନାହିଁ।
1: ପଶୁପାଳନରୁ ଆମେ କିଛି ଲାଭବାନ ହେଇପାରିବା କି?
0: ନିଶ୍ଚୟ, ପଶୁପାଳନ ଦେଖନ୍ତୁ ଆମ ପ୍ରାଣୀ ସମ୍ପଦ ହେଉଛି ମୁଖ୍ୟ, ଏବଂ ପଶୁପାଳନ ବା ଗୋପାଳନ ଆମେ ଯୋଉ କହୁଛେ, ଗାଈଟି ରଖିବା, ଛେଳି ଏବଂ କୁକୁଡ଼ା, ବତକ ମଧ୍ୟ, ଟର୍କି ବର୍ତ୍ତମାନ ରଖିଲାଣି, ସମନ୍ୱିତ କୃଷି ପଦ୍ଧତିରେ ଏହା ମୁଖ୍ୟ ଅଙ୍ଗ। ଫସଲ ସହିତ ପଶୁପାଳନ କଲେ ଆମେ ଯୋଉ କହିଥିଲି ଗୋବର ମିଳିବ, ଗୋବର ମିଳିଲେ ଗୋବରରୁ ଖତ ମିଳିବ, ଜିଆ ଖତ କରିପାରିବା, ଏବଂ ତା ସହିତ ଆମେ ମଧ୍ୟ ଗୋବର ଗ୍ୟାସ କରିପାରିବା। ଗୋବର ଗ୍ୟାସକୁ ଆମେ ତ ଜାଳିନି ଭାବରେ ବଲ୍ ଜଳିବ, ଶେଷରେ ସେଇଥିରେ ଯୋଉ ସ୍ଲରି ବାହାରିବ, ଯୋଉ ପଙ୍କ ବାହାରିବ, ତାକୁ ମଧ୍ୟ ଆମେ ନେଇକରି ଆମ ଫସଲରେ ବ୍ୟବହାର କରିପାରିବା, ତେଣୁ ଫସଲର ଉର୍ବରତା ମଧ୍ୟ ବଢିବ। ଏବଂ ଏହା ଛଡ଼ା ଗାଈଗୋରୁଙ୍କଠାରୁ ଆମେ ଯୋଉ କ୍ଷୀର, କୁକୁଡ଼ାରୁ ମାଂସ ପାଇବା, ଅଣ୍ଡା ପାଇବା, ଆମେ ଦେଖିଛେ ବର୍ତ୍ତମାନ ଗବେଷଣା ଜଣାପଡିଛି, ଯଦି ଆମେ ଗାଈଟେ ରଖିବା, କ୍ଷୀର ପାଇବା, କୁକୁଡ଼ା ରଖିଲେ ବର୍ଷକୁ ଆମେ ହଜାରଟା ଅଣ୍ଡା ପାଇବା। ଦେଖନ୍ତୁ କେତେ ଚାଷୀମାନେ ଲାଭ ପାଇବେ। ଏହି ଖାଦ୍ୟ ଚକ୍ରରେ ଆମେ ଯଦି ଆମେ ରଖିବା, ସବୁଜ ଖାଦ୍ୟ ଆମେ ମଧ୍ୟ ପାଇପାରିବା, ଏବଂ ଉତ୍ପାଦନ କମ୍ ହବ, ସମନ୍ୱିତ ଆକାରରେ ଚାଷୀ ଭାଇର ଅଧିକ ଲାଭ ହବ, ଗାଈର ଗୋବର ମାଛ ପାଇଁ ମଧ୍ୟ ଆମେ ଖାଦ୍ୟ ଭାବରେ ବ୍ୟବହାର କରିପାରିବା।
1: ଚାଷୀ ଭାଇମାନେ ଯଦି ଏହିସବୁ ଉପାୟ ଅବଲମ୍ବନ କରିବେ, ନିଶ୍ଚିତ ଭାବରେ ସେମାନେ ଲାଭ ପାଇବେ। ସାର୍, ଆଉ ଗୋଟିଏ କଥା ଯେ ଏଠି ମନକୁ ଆସୁଛି, ଯୋଉ ଅଣଜଳ ସେଚନ କଥା, ତେଣୁ ଆମେ ଯୋଉ ଅଣଜଳ ସେଚନ ଯୋଉ ଅଞ୍ଚଳରେ କିଭଳି ଭାବରେ ସମନ୍ୱିତ ଚାଷଟି କରିପାରିବା?
0: ବର୍ଷା ବେଶୀ ନାହିଁ କି ନିପାଣିଆ ଯୋଉ ଜାଗା, ସେଠି ଆକ୍ଚୁଆଲି ଅଣଜଳ ଅଞ୍ଚଳରେ ଆମର ସରକାରଙ୍କ ଦ୍ୱାରା ଗୋଟେ ଜଳ ବିଭାଗିକା ଉନ୍ନୟନ ପ୍ରକଳ୍ପ ଚାଲିଛି। ସେ ଜଳ ବିଭାଗ ଉନ୍ନୟନ ପ୍ରକଳ୍ପର ଚାଷୀ ନେବେ, ସେମାନେ ସବୁ ସବସିଡି ଦେଉଛନ୍ତି, ତା ସାହାଯ୍ୟରେ ଆମେ ଜଳ ମୃତ୍ତିକାର ସଂରକ୍ଷଣ କରିବା ସହିତ ଆମେ କଣ କରିବା, ଗୋପାଳନ ନେବା, ଛେଳି ନେବା, ଏବଂ ଛୋଟ ଛୋଟ ଜାଗାରେ କୁକୁଡ଼ା ପାଳନ ଏବଂ ଫଳ ଚାଷ କରିବା। ଫଳ ଚାଷ, ପନିପରିବା ଚାଷ ସେଠି ଆକ୍ଚୁଆଲି ମୁଖ୍ୟ। କୃଷି ବନୀକରଣ ମଧ୍ୟ ଆମେ କରିପାରିବା, ମହୁମାଛି ଚାଷ କରିବା, ସେଟା ସେଥିରେ ସେ ଜଳ ଦରକାର ହବନି, ସେଥିରେ ଏସବୁ ଅଗ୍ରାଧିକାର ସେଠି ଆମେ ଦେବା। ତଳିଆ ଅଞ୍ଚଳରେ ପାଣି ଜମି ରହୁଥିବ, ସେଠି ଯଦି ପୋଖରୀ ଟିକେ ଥିବ, ଆମେ ମାଛ ଚାଷ ମଧ୍ୟ କରିପାରିବା। ଆଉ କଣ ହଉଛି, ଯୋଉ ଉପକୂଳ ଜିଲ୍ଲା ମାନଙ୍କରେ ଆମେ କଣ କରିବା, ଧାନ ଚାଷ ସହିତ ଆମର ଯୋଉ ଅଛି କଟକରେ ଯୋଉ NRRI, ସେମାନେ କହିଛନ୍ତି ବିଦ୍ୟାଧରପୁର ଯୋଉ ଫାର୍ମ ଅଛି, ଧାନ ସହିତ ମାଛ ଚାଷ କରିବା। ଜାପାନୀ ମାନଙ୍କର ଭାତ ମାଛ ହଉଛି ପ୍ରଧାନ ଖାଦ୍ୟ, ତେଣୁ ଧାନ ସହିତ ମାଛ କଲେ ଧାନ ଅମଳ ହେବା ବେଳକୁ ମାଛଟିଏ 200 ଗ୍ରାମର 250 ଗ୍ରାମ ନିଶ୍ଚୟ ଗୋଟେ ମାଛ ହେଇଯିବ ସେମାନଙ୍କ ପାଇଁ। ଆକ୍ଚୁଆଲି ପ୍ରକୃତରେ ଗୋଟେ ବର୍ଷରେ ଆମେ 800 କେଜି ଖାଦ୍ୟଶସ୍ୟ ଦରକାର, ତେଣୁ 800 ହେଲେ ଆମେ ଗୋଟିଏ 500 ବର୍ଗମିଟର ଆମେ ସେତିକି ପାଇପାରିବା। ବାକି ଯେତିକି ଜମି ରହିଲା ସେଥିରେ ଆମେ ସବୁ ନେବା, ପନିପରିବା ନେବା, ଗୁଡାକ ଛୋଟ ଗୋଟେ ଘର କରିବା, 1200 ବର୍ଗମିଟର ଗୋଟେ ଛୋଟ ପୋଖରୀ ଭଳିଆ କରିପାରିବା। ତେଣୁ ସେଥିରେ ସେମାନେ ବର୍ତ୍ତମାନ ଦେଖିଛନ୍ତି ଯେ ମହୁମାଛି ନେବା, ଯେତେ ମୁଁ କହିଲି ଛତୁ ଚାଷ କରିବା, ସବୁକୁ ନେଲେ ଗୋଟେ ବର୍ଷରେ 250,000 ଟଙ୍କା ତାଙ୍କର ଲାଭ ମିଳିବ ଖାଲି। ଏବଂ ସେମାନେ 250,000 ଟଙ୍କା ତାଙ୍କର ଲାଭ କେମିତି ମିଳିବ ନା, 20 ଟନ୍ ଖାଦ୍ୟଶସ୍ୟ ସେଠି ସେମାନେ ଉତ୍ପାଦନ କରିବେ। ମୁଁ କହିଲି ଯେ ସେମାନେ ରଖିବେ, ଧରନ୍ତୁ 8 ଟନ୍ ରଖିଲେ, ବାକି ତ ସେମାନେ ବଜାରରେ ବିକିଦେବେ, ସେଥିରେ ସେ ଲାଭ ପାଇଲେ। ତାପରେ ସେମାନେ କଣ କରିବେ, ଅତି କମ୍ରେ 500 କେଜି ମାଛ ପାଇବେ, ଆଉ ଅତି କମ୍ରେ 500 କେଜି ମାଂସ ମଧ୍ୟ ପାଇବେ ଯଦି କୁକୁଡ଼ା ରଖିବେ, ଏବଂ ବତକ ରଖିବେ ଯଦି ସେଥିରୁ କହିଲି 10,000 ଅଣ୍ଡା ପାଇବେ, ଆଉ 6 ଟନ୍ ସେମାନେ ପାଇବେ କଣ, ଅନ୍ୟ ଗୋଖାଦ୍ୟ, ଯାହାର ଜମି ବାଡ଼ି ନାହିଁ ସେମାନେ ମଧ୍ୟ ତାଙ୍କୁ ଡାକି

0: 300 ଶ୍ରମ ଦିବସ ତାଙ୍କୁ ଦେଇପାରିବେ। ନିଜେ ରୋଜଗାର କଲେ ଅନ୍ୟମାନେ ମଧ୍ୟ ରୋଜଗାର ଦେଇପାରିବେ, ତେଣୁ ପରିବାର ସହିତ ସେମାନେ ମଧ୍ୟ ଅନ୍ୟମାନଙ୍କୁ ଦେଖନ୍ତୁ ଏଠି ନିଯୁକ୍ତି କରିପାରିଲେ। ଯୋଉ କଦଳୀ ଗଛ କହିଥିଲି, କଦଳୀ ନେବେ କିମ୍ବା ଉପକୂଳ ଜିଲ୍ଲାରେ ବେଶୀ ଆମର ଦେଖନ୍ତୁ ନଡ଼ିଆ ବଗିଚା ନିମାପଡ଼ା ଏରିଆ ଯାଏ, ସେପଟେ କଣ କରୁଛନ୍ତି ଚାଷୀଭାଇମାନେ ଟିକେ ସବୁ ପଲିଥିନ ଦେଇକିରି ସାଇ କରିକିରି ସେଠି ମଧ୍ୟ ଛତୁ ଚାଷ କରୁଛନ୍ତି। ଛତୁ ଚାଷରେ ବହୁତ ସେମାନେ ଅମଳ କରୁଛନ୍ତି, ସେମାନଙ୍କର ଜମିବାଡି ନାହିଁ, ସେମାନେ ମଧ୍ୟ ଏଥିରେ ନିଯୁକ୍ତି ପାଇପାରିବେ।
1: ଚାଷୀ ଭାଇମାନେ ଯଦି ସମନ୍ୱିତ କୃଷି କରିବେ ନିଶ୍ଚିତ ଭାବରେ ଲାଭବାନ ହେଇପାରିବେ, ତେବେ ଏଇ ଯୋଉ ମୂଲ୍ୟଯୁକ୍ତ ଖାଦ୍ୟ ସେମାନେ କିପରି ପାଇପାରିବେ?
0: ମୂଲ୍ୟଯୁକ୍ତ ଖାଦ୍ୟ ପାଇଁ ଧରନ୍ତୁ ଆମେ ମକା କି ମାଣ୍ଡିଆ ଧାନ ଯାହା ମିଳିଲା ସେଥିରୁ ଆମେ ଘରେ ବସିକିରି ଚାଷୀ ଭାଇମାନେ ଭଉଣୀମାନେ ସେମାନେ କଣ କରିବେ, ବଡି ତିଆରି କରିପାରିବେ, ପାମ୍ପଡ଼ ତିଆରି କରିପାରିବେ, ଏବଂ ସୌଖୀନ ଖେଳନା ମଧ୍ୟ ତିଆରି କରିପାରିବେ, ଟୋପି ତିଆରି କରିପାରିବେ, ମସିଣା ବିଛଣା ଏବଂ ଅଗରବତୀ ମଧ୍ୟ ତିଆରି କରିପାରିବେ। ତେଣୁ ଏହିସବୁ ପାଖାପାଖ ବଜାରରେ ବିକ୍ରି କରି ଅଧିକ ଲାଭବାନ କରିବେ। ଯୋଉ ସମୟଟା ସେମାନେ ଦେଖିଲେ ଚାଷରେ ନାହିଁ, ସେଇ ସମୟଟାରେ ଏଇ ଜିନିଷଟା ସବୁ ମଧ୍ୟ ସେମାନେ ତିଆରି କରିପାରିବେ। ଏଥିପାଇଁ ଚାଷ ଜମି ଦରକାର ନାହିଁ, ଏହାଦ୍ୱାରା ଆମର ଶ୍ରମଜୀବୀ ଭାଇମାନେ ମାନେ ଅନ୍ୟ ରାଜ୍ୟକୁ ଯିବା ବନ୍ଦ କରିଦେବେ, ଦରକାର ନାହିଁ। ଯେ ଧରନ୍ତୁ ବର୍ତ୍ତମାନ ଆମର ଚାଷରେ କିଛି ଆମେ କିଛି କରିପାରିବାନି, ବର୍ଷସାରା ତ ସମନ୍ୱିତ ଚାଷ କଲେ ବର୍ଷସାରା ତ ଲାଗି ରହିଥିବ କାମ, କିନ୍ତୁ ବାଇଚାନ୍ସ ଧରନ୍ତୁ 10 ଦିନ 15 ଦିନ କୋଉଠି ଆମକୁ ମିଳିଲା, ସେଇ 10 ଦିନ ଆମେ କଣ କରିବା, ଏଇ ଯୋଉ ମୂଲ୍ୟଯୁକ୍ତ ଖାଦ୍ୟ ତିଆରି କରିବା, ତିଆରି କରି ବଜାରରେ
1: ବିକ୍ରି କରିବା। ଯାହା ହଉ ସାର୍, ଆମେ ତ ଏତେ ସୁନ୍ଦର ଭାବରେ ଆଲୋଚନା କଲେ ଯେ ଏଇ ଯୋଉ ସମନ୍ୱିତ କୃଷି ପ୍ରଣାଳୀରେ ମାନେ ତାର କିଭଳି ଭାବରେ ଚାଷୀ ଭାଇମାନେ ଲାଭବାନ ହେଇପାରିବେ ଆଉ ତାର ଉପଦାୟତା ସବୁ କଣ ରହିଛି, ତେବେ ଶେଷରେ ଆପଣ ଆମ ଚାଷୀ ଭାଇ ଭଉଣୀମାନଙ୍କୁ କଣ ଉପଦେଶ ଦେବେ ବା କଣ ବାର୍ତ୍ତା ଦେବେ, ସେମାନେ କଣ କଲେ ଏଇ ଚାଷ କରି ସେମାନେ ଅଧିକ 2 ପଇସା ପାଇପାରିବେ?
0: ମୁଁ ତ ଚାଷୀ ଭାଇମାନଙ୍କୁ ବହୁତ ଅନୁରୋଧ କରିବି ଯେ ସେମାନେ ନିଶ୍ଚୟ ସମନ୍ୱିତ ଚାଷ, ଆମେ ଯୋଉ ଧରନ୍ତୁ ଯୋଡ଼ାକୁ ନୁହେଁ ଘୋଡ଼ା ସରି, ଆମର ଧରନ୍ତୁ ଯଦି ଜଣେ ଚାଷୀ ଭାଇ ଖାଲି ଗୋଟିଏ ଫସଲ କରୁଛି, ସେ ଧରନ୍ତୁ ପ୍ରାକୃତିକ ଦୁର୍ବିପାକ ଦ୍ୱାରା କିମ୍ବା ରୋଗ ପୋକ ଦ୍ୱାରା ମଧ୍ୟ ସେ ନଷ୍ଟ ହେଇଗଲେ ସରିଗଲା, ମୁଣ୍ଡରେ ହାତ ଦେବେ। ତେଣୁ ସେ ଯଦି ଆମର ଯଦି ଚାଷୀମାନେ ଯଦି ସମନ୍ୱିତ ଚାଷ ଆମେ ନେଇଥିବା କିମ୍ବା ସେଥିରେ ଧରନ୍ତୁ ଗୋଟେ ଅନ୍ତ ଫସଲ କରିଥିବା କିମ୍ବା 2-3 ଫସଲ ନେଇଥିବା, ତେଣୁ ଗୋଟେ କିଛି ହେଇଗଲା ରୋଗ ପୋକ ଦ୍ୱାରା ନଷ୍ଟ ହେଲା, ଅନ୍ୟ ଅନ୍ୟଥିର କିଛି ପାଇବା, କିମ୍ବା ଗୋରୁ ଗାଈ ଆମର ଅଛନ୍ତି, ଗାଈର ମଧ୍ୟ କିଛି ଜୀବିକା ନିର୍ବାହ କରିବା, କ୍ଷୀରଟିଏ ପାଇବା, କ୍ଷୀର ମଧ୍ୟ ବିକି ପାରିବା, କିମ୍ବା ପନିପରିବା ନିଜେ ଖାଇବା ଏବଂ କିଛି ବଜାରରେ ବିକି ପାରିବା। ଆମର ଧାନ ବିଲ ହୁଳାରେ ମଧ୍ୟ ବର୍ତ୍ତମାନ ଦିଆହେଲାଣି ଅଷ୍ଟ୍ରେଲିଆନ ଶାଗୁଆନ, ତେଣୁ ଗୋଟେ ଗଛ 3 ବର୍ଷ ଭିତରେ ସେ 20,000 ଦେବ। ତେଣୁ ଯଦି ଏହି ଗୋଟେ ଚାରାକୁ ଆମେ 5 କିଣିଲେ ସେ ଧାନ ବିଲର ହୁଡ଼ାରେ ଆମେ ଲଗେଇଦେବା, ଯଦି ଆମେ 10 ଗଛ ଲଗେଇଥିବା ତାହେଲେ ସେ 2 ଲକ୍ଷ ପାଇଯିବ 3 ବର୍ଷରେ। ତାର ଯୋଉ ପତ୍ର ମଧ୍ୟ ଧାନ ବିଲର ପାଣିରେ ପଡିକିରି ସେ ମଧ୍ୟ ପଚିକିରି ଜମିର ଉର୍ବରତା ବଢେଇବ ମଧ୍ୟ। ଆମେ ସମନ୍ୱିତ ଚାଷକୁ କେବେ ହେଲେ ଛାଡିବାନି, ଭଗବାନଙ୍କର ଗୋଟେ ବରଦାନ, ତେଣୁ ଆମେ ତାକୁ କଲେ ଚାଷୀ ଭାଇମାନଙ୍କର ଉନ୍ନତି ହେବ, ତାଙ୍କର ରୋଜଗାର ବଢିବ ଏବଂ ତାଙ୍କର ଭବିଷ୍ୟତ ଉଜ୍ଜଳମୟ ହେବ।
1: ଯାହା ହଉ ସାର୍, ଆପଣ ଏତେ ସୁନ୍ଦର ଭାବରେ ଆଲୋଚନା କଲେ, ଚାଷୀ ଭାଇ ଭଉଣୀମାନଙ୍କୁ ସେ ସମ୍ପର୍କରେ ବୁଝେଇ କହିଲେ, ସେଥିପାଇଁ ଆପଣଙ୍କୁ ଆମ ଅନୁଷ୍ଠାନ ତରଫରୁ ଆମ କୋଠଘର ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
2: ନମସ୍କାର। ବୁଝିଲ ସୁଧା, ସମନ୍ୱିତ କୃଷି ହେଉଛି ସମୟର ଆବଶ୍ୟକତା। ଆଜିକାଲି ଚାଷୀ ଭାଇ ଭଉଣୀମାନେ ସମସ୍ତେ ସଚେତନ ହେଲେଣି, ସେମାନେ ଆଉ ଗୋଟିଏ ଚାଷ ନ କରି ସମନ୍ୱିତ ଚାଷ କରୁଛନ୍ତି। ତେଣୁ ଆଜିର ଯୋଉ ଆଲୋଚନାଟି, ସମନ୍ୱିତ କୃଷି ପ୍ରଣାଳୀରେ ଚାଷୀମାନଙ୍କର ଆୟ ବୃଦ୍ଧି, ନିଶ୍ଚିତ ଭାବରେ ଉପକୃତ ହେବେ ଚାଷୀ ଭାଇ ଭଉଣୀମାନେ।
1: ତେବେ ଆମେ ବିଶେଷଜ୍ଞ ମହାଶୟଙ୍କୁ ଧନ୍ୟବାଦ ଦେଇ ଏ ବିଜ୍ଞାପନ ନବା।
2: ହଉ।

0: ତାପରେ ମୋର ଉଦ୍ୟାନ ଚାଷ ଅଛି, ସେଥିରେ ମୁଁ ନଡ଼ିଆ ଚାଷ କରେ, ବାଇଗଣ କରେ, ଭଣ୍ଡା ଚାଷ କରେ, ମୂଳା କୋବି ପରିବାର ଜାତୀୟ ଚାଷ ମଧ୍ୟ କରେ।
1: ଆପଣ କାହିଁକି ଚିନ୍ତା କଲେ ଯେ ମୁଁ ସମନ୍ୱିତ ଚାଷ କରିବି ବୋଲି?
0: ଆଜ୍ଞା ଦେଖନ୍ତୁ, ଗୋଟିଏ ପ୍ରକାର କ୍ରପକୁ ନେଇ ଆମେ ଯଦି ଜୀବନ ଜୀବିକା କରିବା, ଚାଷ ମାନେ ସେ ଗୋଟେ ଲାଇଫ, ତେଣୁ ତାର ପ୍ରାକୃତିକ ବିପର୍ଯ୍ୟୟ ଅଙ୍ଗାଙ୍ଗୀ ଭାବେ ଜଡିତ ହୋଇ ରହିଛି। ତେଣୁ ସେ ଦୃଷ୍ଟିରୁ ଯଦି ଆମେ ଗୋଟିଏ ଚାଷ ନଉଛେ, ତେଣୁ ଯଦି କିଛି ଆପଣଙ୍କର ପ୍ରାକୃତିକ ବିପର୍ଯ୍ୟୟ ହେଉ କିମ୍ବା ଅନ୍ୟ କୌଣସି ରୋଗ କାରଣରୁ କ୍ଷୟକ୍ଷତି ହେଲା, ଆମେ ତାକୁ ଭରଣା କରି ପୁଣି ଆଗକୁ ଆଗେଇବା ଅସମ୍ଭବ ହେଇପଡେ। ମୁଁ ଯେତେବେଳେ ଗୋଟିଏ ଚାଷ କରୁଥିଲି, ସେ ଚାଷରେ ମୋର ଯେତେବେଳେ ସମସ୍ୟା ଦେଖାଦେଲା, ସେ ସମସ୍ୟା ବେଳେ ଭରଣା କରିବା ପାଇଁ ମୋତେ ବହୁତ କଷ୍ଟ ଅନୁଭବ କରିବାକୁ ପଡିଥିଲା। ତେଣୁ ମୁଁ ସେଇଠି ଚିନ୍ତା କଲି, ୟା ସାଥିରେ ମୁଁ କିଛି ଅଲଗା ଚାଷ ଯଦି ଯୋଡ଼ିଦେବି, ତାହେଲେ ଗୋଟିଏ ଚାଷର କ୍ଷତି ସମୟରେ ଆଉ ଗୋଟିଏ ଚାଷ ତାକୁ ଭରଣା କରିପାରିବ।
1: ଆଚ୍ଛା, ଆପଣ ଯୋଉ କହିଲେ ଯେ ମୁଁ ଅମୃତଭଣ୍ଡା କରିଛି, ମାଛ କରିଛି, ବିଭିନ୍ନ ପ୍ରକାର ପନିପରିବା ମଧ୍ୟ କରିଛି, ଏତେ ସବୁ ଜିନିଷ ଆପଣ କେମିତି ଚିନ୍ତା କଲେ ଯେ ମୁଁ ଏଇସବୁ ଜିନିଷ ସବୁ ମଧ୍ୟ କରିପାରିବି ବୋଲି?
0: ମୋର ଭିତ୍ତିଭୂମି ଅଛି, ପନିପରିବା କରିବା ପାଇଁ ଗୋଟେ ଅନୁକୂଳ ପରିସ୍ଥିତି ସୃଷ୍ଟି କରୁଛି, ଏବଂ ତାହା ଯେତେବେଳେ ମୋର ସମସ୍ୟା ବେଳେ ମୋତେ ଚିନ୍ତା କରିବାକୁ ପଡିଲା, ଏଇ ମିଶ୍ରିତ ଚାଷ ମୁଁ ଭାବିଲି ଯେ ମୁଁ ମଧ୍ୟ କରିପାରିବି। ପନିପରିବା କରିବା, ଚାରା ସବୁ ଆଭେଲେବୁଲ ଅଛି, କିଛି ମୋ ପାଇଁ ଅସମ୍ଭବ ନୁହଁ। ତାକୁ ବିକ୍ରି ବଟା କରିବା ପାଇଁ ମଧ୍ୟ ଆମ ନିୟରେଷ୍ଟ ମାର୍କେଟ ପୁରୀ ଅଛି, ଯେଉଁଥିପାଇଁ ମୋତେ ମଧ୍ୟ କିଛି ଅସୁବିଧା ନାହିଁ। ତେଣୁ ମୁଁ ଦେଖିଲି ସବୁ ଦିଗରୁ ମୋ ପାଖରେ ଗୋଟେ ଅନୁକୂଳ ପରିବେଶ ଅଛି। ମୁଁ ସେଥିପାଇଁ ଚିନ୍ତା କଲି ଯେ ମୁଁ ନିଶ୍ଚିତ ଏ ଚାଷ କଲେ ମୁଁ ସଫଳ ହେବି।
1: ଆପଣ କେତେ ଏକର ଜମିରେ ଏସବୁ ଚାଷ କରୁଛନ୍ତି?
0: ଆପଣ ଦେଖନ୍ତୁ, ଧାନ ମୁଁ 2 ଏକର କରୁଛି, 10-40 ଡିସମିଲ ଭିତରେ ଯୋଉ ମୂଳା କୋଶଳା ଏସବୁ କରୁଛି, 30-40 ଡିସମିଲ ଭିତରେ ଭଣ୍ଡା ଚାଷ କରୁଛି, ମାଛ 2 ହେକ୍ଟର ବା 5 ଏକର।
1: ଆଚ୍ଛା, ମାଛ ଚାଷ କରିବାକୁ ହେଲେ ତ ତାର ଗୋଟେ ପୋଖରୀଟିଏ ରହିବା ଆବଶ୍ୟକ, ସେଥିରେ ଆମେ ପାଣି ପରୀକ୍ଷା କରିବା, ଆଉ ସେଥିରେ ମାଛ ଜାଆଁଳ କୋଉଠୁ ଆଣିବା, ସେ କଥା ହେଉଛି ମୁଖ୍ୟ। ତେଣୁ ଆପଣ ମାଛ ଚାଷଟିକୁ କେମିତି କରନ୍ତି?
0: ଆଜ୍ଞା, ଏଇଟା ଆପଣ ଗୋଟେ ଗୁରୁତ୍ୱପୂର୍ଣ୍ଣ ଏବଂ ସଠିକ୍ ପ୍ରଶ୍ନଟିଏ ପଚାରିଲେ। ଯେକୌଣସି ଚାଷ, ଆପଣ ସେ ପରିବା ଚାଷ ବି ହଉ ନା କାହିଁକି, କିଛି ଜ୍ଞାନ ଅନୁଭୂତି ଆପଣଙ୍କର ଦକ୍ଷତା ସେ ବାବଦରେ ରହିବା ଦରକାର। ମାଛ ଚାଷ କରିବା ସମୟରେ ମଧ୍ୟ ମୁଁ ରାଜ୍ୟ ସରକାରଙ୍କର ବିଭିନ୍ନ ପ୍ରକାର ଟ୍ରେନିଂ ପ୍ରୋଗ୍ରାମରେ ମୁଁ ଜଡିତ ଅଛି। ତା ସହିତ ମଧ୍ୟ କୃଷି ବିଜ୍ଞାନ କେନ୍ଦ୍ର ପୁରୀ ସହିତ ମଧ୍ୟ ମୋର ସମ୍ପର୍କ ଅତି ନିବିଡ଼। ମୋର ଯୋଉ ଦକ୍ଷତା ତାକୁ ମୁଁ ହାସଲ କରିଛି, ସାର୍ଟିଫିକେଟ୍ ପାଇଛି। ତା ସହିତ ମଧ୍ୟ NFDB ଯୋଉ ସାର୍ଟିଫିକେଟ୍ ପାଇଛି, ଟ୍ରେନିଂ ପାଇଛି। ତେଣୁ ଏଇସବୁ ଯୋଉ ମୋର ଟ୍ରେନିଂ ର କାର୍ଯ୍ୟକୌଶଳ ଯୋଉ ଦକ୍ଷତା ମୋ ପାଖରେ ଅଛି, ସେଇ ଦକ୍ଷତାକୁ ହାସଲ କରି ପ୍ରାକ୍ଟିକାଲି ମୋର ଚାଷ କ୍ଷେତ୍ରରେ ମୁଁ ତାକୁ ଉପଯୁକ୍ତ ବୁଦ୍ଧିର ପ୍ରୟୋଗ କରି ମୁଁ ବର୍ତ୍ତମାନ ଜଣେ ସଫଳ ଚାଷୀ ହିସାବରେ ଛିଡ଼ା ହେଇପାରିଛି।
1: ସେତେବେଳେ ମାଛ ଚାଷଟି ଆରମ୍ଭ କଲେ, ଚାଉଳକୁ କେମିତି ଆଣିଲେ, କେମିତି ତାକୁ ପୋଖରୀରେ ଛାଡିଲେ, କେତେ ଦିନ ପରେ ତାକୁ ଅମଳ କଲେ, ତାକୁ ଖାଦ୍ୟ କେମିତି ଦେଲେ, ସେ ସମ୍ପର୍କରେ ଟିକେ କହିଲେ।
0: ଏଇ ମାଛ ଚାଷ କରୁ କରୁ ଯେତେବେଳେ ଜାଆଁଳ ଚାଷ ପାଇଁ ମୋତେ ଚାରିଆଡେ ଯିବାକୁ ପଡିଲା ଏବଂ ବିଭିନ୍ନ ପ୍ରକାର ସମସ୍ୟା ଦେବାକୁ ପଡିଲା, ମୁଁ ଚିନ୍ତା କଲି ଯେହେତୁ ମୁଁ ବଡ ମାଛ ଚାଷ କରୁଛି, ମୋ ପାଖରେ ମୁଁ ଜାଆଁଳ ଚାଷ କରିବା ନିହାତି ଦରକାର। ଏବଂ ସରକାରଙ୍କର ମଧ୍ୟ ବିଭିନ୍ନ ସମୟରେ ପ୍ରୋତ୍ସାହନ ହେଲା, ସରକାରଙ୍କର ବିଭିନ୍ନ ପ୍ରକାର ଜାଗାରେ ମଧ୍ୟ ସ୍ପନ୍ ବିକ୍ରି କେନ୍ଦ୍ର ଅଛି, ତେଣୁ ଆମ ପାଖରେ ପୁରା ଭରପୁର ଜାଆଁଳ ଚାଷ ପାଇଁକା ଭୂମି ଅଛି, ତେଣୁ ଆମେ ମଧ୍ୟ କରିପାରିବା। ଏବଂ ସରକାରୀ ସ୍ତରରେ ଆୱାରନେସ୍ ହଉଥିଲା, ସେମାନେ ନିଜ ପାଖରେ ଜାଆଁଳ ଚାଷ କରନ୍ତୁ, ତେଣୁ ସେଇଥିରେ ମୁଁ ଅନୁପ୍ରାଣିତ ହେଇ ଜାଆଁଳ ଚାଷ ପାଇଁ ଆଗେଇଲି। ଟିକେ ଆଗରୁ କହିଥିଲି ମୋର 2 ହେକ୍ଟର ମାଛ ଚାଷ କରୁଛି, ଗୋଟେ ହେକ୍ଟର ହଉଛି ବଡ ମାଛ କରାହଉଛି, ଆଉ ଗୋଟେ ହେକ୍ଟର ମୁଁ ଜାଆଁଳ ଚାଷ କରୁଛି।
1: ତେବେ ଯୋଉ ସମନ୍ୱିତ ଉପରେ ଯୋଉ ବିଭିନ୍ନ ପ୍ରକାର ଚାଷ ଆପଣ କହିଲେ, ଆପଣ ସାରଣୀ ପ୍ରସ୍ତୁତି ଆପଣ କେମିତି କରନ୍ତି?
0: ପରିଚାଳନା ହଉଛି ଚାଷର ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ବା ଗୁରୁତ୍ୱପୂର୍ଣ୍ଣ ବିଷୟ। ତ ମୁଖ୍ୟ ହେଲା ମାଛ ଚାଷ ଯେତେବେଳେ ଯାହା ଦରକାର ହେଲା, ମୁଁ ମାଛ ଚାଷରେ କେବେ ହିଁ ଅବହେଳା କରେନି। ତେଣୁ ସେଇ କରୁ କରୁ ଆପଣ ଦେଖନ୍ତୁ, ଗୋଟେ ସମୟ ଆସିଲା ଆପଣ ଧାନ ଚାଷ କରିବା ପାଇଁ। ଧାନ ଚାଷ ଆପଣଙ୍କର ଜୁନ ଜୁଲାଇରେ ଆପଣଙ୍କର ପ୍ରିପେୟାର ହେବ, ସେଇ ସମୟରେ ମୁଁ ଟିକେ ସମୟ ଦେଇଦେଲି, ଦିନେ ଦୁଇ ଦିନ ତଳି ହରା ହେଇଗଲା, ତାପରେ ଆଉ କିଛି ଦିନ ପରେ ତଳେ ତଳି ମାସକ ହେଇଗଲା, ତାପରେ ବିଲ କାଦୁ, ସେ ମାତ୍ର ଅଳ୍ପ ଦିନର କାମ, 2-4 ଦିନ ସେଥିପାଇଁ ସମୟ ଦେଇଦେଲେ, ବାସ୍ ଧାନ ଚାଷଟି ଉଠିଗଲା। ତାପରେ ଆପଣ ଧାନ ଚାଷ ସମୟରେ ପରିବା ଚାଷ ହୁଏନି, କେତେବେଳେ ବର୍ଷା ଛାଡ଼େ ସେଇ ସମୟରେ ମୋର ପରିବା ଚାଷ ହୁଏ, ତେଣୁ ପରିବା ଚାଷ ପାଇଁ ମୂଳା ଆଉ କୋଶଳା ଏବେ ବି ମୋ କ୍ଷେତରେ ବୁଣା ହେଇଯାଇଛି। କରିବାର ଇଚ୍ଛା ଅଛି, ଯାହା ଅନୁଭବ କରୁଛି କିଛି ଅସୁବିଧା ମୋତେ କରୁନାହିଁ, ତେଣୁ କରି ଏଥିରେ କରିବାର କିଛି ମୋତେ ଅସୁବିଧା ପଡୁନି।
1: କେତେ ଆତ୍ମସନ୍ତୋଷ ପାଇଛନ୍ତି ଚାଷ କରିକି?
0: ଚାଷ କରି ବହୁତ ଆତ୍ମସନ୍ତୋଷ, କାରଣ ଆତ୍ମସନ୍ତୋଷ ହିଁ ମଣିଷକୁ ବଞ୍ଚେଇବାର ରାହା ଦେଖା। କମ୍ପେୟାର କଲେ ମୋଠୁ ବହୁତ ରୋଜଗାରକ୍ଷମ ବ୍ୟକ୍ତି ସମାଜରେ ଅଛନ୍ତି, କିନ୍ତୁ ମୁଁ ଯେତିକି ରୋଜଗାର କରେ ସେଥିରେ ମୁଁ ସନ୍ତୁଷ୍ଟ। ସେଇ ଦୃଷ୍ଟିରୁ ମୁଁ ସବୁବେଳେ ପ୍ରଫୁଲ୍ଲିତ ରୁହେ, ତେଣୁ ମୁଁ ସବୁବେଳେ ମୋର ଆତ୍ମବିଶ୍ଳେଷଣ ଇଣ୍ଟ୍ରୋସ୍ପେକ୍ସନ ସବୁବେଳେ ଅଛି, ଏବଂ ସେଇଆକୁ ମୁଁ ଆଧାର କରିକି ବର୍ତ୍ତମାନ ମୁଁ ସନ୍ତୋଷରେ ଜୀବନଯାପନ କରୁଛି।
1: ଯାହା ହଉ ଭାଇ, ଆପଣ ତ ବହୁତ ସୁନ୍ଦର ଭାବରେ ଆଲୋଚନା କରୁଛନ୍ତି ଯେ ନିଜେ କେମିତି ଚାଷରେ କେତେ ଆତ୍ମସନ୍ତୋଷ ଆପଣ ପାଇଛନ୍ତି। ତେବେ ଶେଷରେ ଆପଣଙ୍କ କଥା ଯୋଉ ଭାଇ ଭଉଣୀ ମାନେ ଶୁଣୁଛନ୍ତି, ସେମାନେ

0: ଆପଣ କଣ କହିବେ?
1: ଯଦି ସେମାନେ ଚାଷକୁ ଆପଣେଇଛନ୍ତି ତାହେଲେ ସେଥିରେ ସେମାନେ ଭାଙ୍ଗି ପଡିବା ଉଚିତ ନୁହେଁ, ସାହସର ସହିତ ଚାଷ କରନ୍ତୁ। ଏବଂ ଚାଷକୁ ଗୋଟେ ମ୍ୟାଡାମ ଯାହା ଟିକେ ପୂର୍ବରୁ ମତେ କହିଲେ ସାରଣୀ, ପ୍ରକୃତରେ ଗୋଟେ ସାରଣୀ କରନ୍ତୁ। ଏବଂ ଆପଣଙ୍କର ଯୋଉ ଅନୁସାରେ ଯେମିତି ଆମର ଗୋଟେ ଅଛି ଆକର୍ଡିଙ୍ଗ ୟୋର କୋର୍ଟ, ମାନେ ଆପଣଙ୍କର ଆୟ ଅନୁସାରେ ଆପଣ ଖର୍ଚ୍ଚକୁ ସୀମିତ ରଖନ୍ତୁ ଏବଂ ଖୁସି ରୁହନ୍ତୁ। କାରଣ ଚାଷ ଯେ ଆପଣ ଚାଷ ଗୋଟେ ଏମିତି ଜିନିଷ ନୁହେଁ ବଞ୍ଚିପାରିବେ, ଚାଷରେ ନିଶ୍ଚିତ ବଞ୍ଚିବେ, କିନ୍ତୁ କଥା ହଉଛି ଏ ଆପଣ ଯୋଉ ଲକ୍ଜରିୟସ୍ ଲାଇଫ ନ କରିପାରନ୍ତି ସେଥିରେ ମଧ୍ୟ ମୁଁ ଏକମତ। ଚାଷୀ ଭାଇ ମାନଙ୍କୁ ମୋର ଏତିକି ଅନୁରୋଧ ରହିବ, ଚାଷ ହଉଛି ସବୁଠାରୁ ଗୋଟେ ଭଲ ବଞ୍ଚିବାର ରାହା, ତାକୁ ହିଁ ଆପଣ ଆପଣାନ୍ତୁ, ଆପଣ ସମ୍ମାନର ସହିତ ବଞ୍ଚିପାରିବେ।
0: ଯାଉ ଭାଇ, ଆପଣ ଆମ କୋଠଘରକୁ ଆସିଲେ, ନିଜର ଅନୁଭୂତି ସମ୍ପର୍କରେ ଆମ ଭାଇ ଭଉଣୀ ମାନଙ୍କୁ କହିଲେ, ସେଥିପାଇଁ ଆପଣଙ୍କୁ ଆମ କୋଠଘର ତରଫରୁ ଅନେକ ଅନେକ ଧନ୍ୟବାଦ, ନମସ୍କାର।
2: ବୁଝିଲ ସୁଧା ଭାଇ, ଆମର ସୁନ୍ଦର ଭାବରେ ତାଙ୍କର କୃଷି ସମ୍ପର୍କରେ ଅନୁଭୂତି ବର୍ଣ୍ଣନା କଲେ। ଆମର ଅନ୍ୟ ଚାଷୀ ଭାଇ ଭଉଣୀ ମାନେ ନିଶ୍ଚିତ ଭାବରେ ଭାଇଙ୍କର ଅନୁଭୂତିରୁ କିଛି ନା କିଛି ପ୍ରେରଣା ପାଇଥିବେ।
0: ତେବେ ଆମେ ଭାଇଙ୍କୁ ମଧ୍ୟ ଆମ କୋଠଘର ତରଫରୁ ଧନ୍ୟବାଦ ଦେଇଦବା।
2: ହଉ
0: ହଉ, ଧନ୍ୟବାଦ ତ ଦେଲେ ଜଗାନା। କୋଠଘର ଯୋଉ ଘଣ୍ଟାଟା ଥୁଆ ହେଇଛି ତାକୁ ଟିକେ ନିଘା ଦଉଛ ଟି?
2: ହଁ ସୁଧା, ସମୟ ହେଇଗଲା, ଘରକୁ ଫେରିବା, ପୁଣି ଭେଟ ହବ ଆସନ୍ତା କାଲି।
0: ନିଶ୍ଚିତ ଭାବରେ ଆଜିର କାର୍ଯ୍ୟକ୍ରମକୁ ଏଇଠି ଶେଷ କରିବା। ତେବେ ଶେଷ କରିବା ପୂର୍ବରୁ ଆମେ ଏଇଠି ଆମ ଭାଇ ଭଉଣୀ ମାନଙ୍କୁ କହି ରଖିବା ଯେ ସେମାନଙ୍କୁ ଆମ କାର୍ଯ୍ୟକ୍ରମ କେମିତି ଲାଗୁଛି ତାର ମତାମତ ଆମ ପାଖକୁ ନିଶ୍ଚୟ ପଠାଇବେ। ଆମର ଠିକଣା ହେଉଛି କୃଷି ହାଲଚାଲ କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ନିଷ୍ପାଦକ ଆକାଶବାଣୀ ପୁରୀ, ପିନକୋଡ ହେଉଛି 752001। ତେବେ ଆଜିର କୋଠଘରୁ ଆମକୁ ବିଦାୟ ଦିଅନ୍ତୁ। ମୁଁ ସୁଧା ଆପା,
2: ଆଉ ମୁଁ ଜଗନ୍ନାଥ,
0: ନମସ୍କାର।

ଶେଷ ହେଲା କାର୍ଯ୍ୟକ୍ରମ କୃଷି ହାଲଚାଲ। ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ, ଉପସ୍ଥାପନାରେ ଥିଲେ ସ୍ୱୟଂ ସୁଧା ଦାସ ଏବଂ ପ୍ରକାଶ କୁମାର ରଥ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ, ପ୍ରଚାରିତ ହେଉଛି 103.4 FM ଯୋଗେ। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ AIR ଲାଇଭ୍ ଷ୍ଟ୍ରିମିଂ ଆପ୍ସ ମାଧ୍ୟମରେ ମଧ୍ୟ ପ୍ରଚାରିତ ହେଉଛି। ପ୍ରଚାର କରୁଛୁ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରୁ କେତୋଟି ହିନ୍ଦୀ କଥାଚିତ୍ର ଗୀତ। କାର୍ଯ୍ୟକ୍ରମ ଆରମ୍ଭରେ ଶିଳ୍ପୀ କୈଲାସ ଖେର କଥାଚିତ୍ର ଜଲି LLB।

ଶେଷରେ ଯୁଗଳକଣ୍ଠରେ ଶିଳ୍ପୀ ଅନୁରାଧା ପୁଡ଼ୱାଲ ଏବଂ ମହମ୍ମଦ ଅଜିଜ କଥାଚିତ୍ର ଆଇ ମିଲେନ କି ରାତ।

ମନ ଉପବନେ ଶୀତଳ ପରସା ବାଢ଼ିଦିଏ ମୌସୁମୀ। ସେଇ ମୌସୁମୀର ମୂର୍ଚ୍ଛନାରେ ଭିଜିଯିବାକୁ, ହଜିଯିବାକୁ ଆଉ ତାରି ବିଷୟରେ ଟିକିଏ କଥା ହେବାକୁ ଆଜିର ହିଲ୍ଲୋଳ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି ଆପଣଙ୍କୁ ଶ୍ରୋତାବନ୍ଧୁ। ମୁଁ ରୁଜିତା ଦାସ, ନମସ୍କାର। ଆଶା କରୁଛି ଆପଣ ସଭି ଭଲରେ ଥିବେ। ତା ସହିତ ଆଜିର କାର୍ଯ୍ୟକ୍ରମରେ ନିଜ ମନପସନ୍ଦର ଗୀତ ଶୁଣିବା ପାଇଁ ଆପଣ ଚାହିଁ ରହିଥିବେ। ଶ୍ରୋତାବନ୍ଧୁ, ସମ୍ପୂର୍ଣ୍ଣ ଦିନର ଝାଳବୁହା ପରିଶ୍ରମ ପରେ ସନ୍ଧ୍ୟାର ଶୀତଳ ସମୀର ଆମକୁ ଆରାମ ଦିଏ। ସେଇଭଳି ବୈଶାଖ ମାସର ଟାଣୁଆ ଖରାର ଝାଞ୍ଜି ପବନରୁ ଆରାମ ଦିଏ ଆଷାଢ଼ ମାସର ବର୍ଷା ଭିଜା କୋହଲା ପାଗ। ଏ ବଦଳୁଥିବା ମୌସୁମୀର ମଜା ଭିତରେ ଯଦି କିଛି ବଦଳେ ନାହିଁ, ସେ ହେଉଛି ଏ ଚଞ୍ଚଳ ମନର ବ୍ୟଥା। ହଁ ଶ୍ରୋତାବନ୍ଧୁ, ଏ ଝିପ୍ଝିପ୍ ବର୍ଷାର ବୁନ୍ଦାକୁ ହାତ ପାଖେ ଉଷୁମ ଚା କପ୍ଟିଏ ଧରି ଝରକା ପାଖରେ ଦେଖିବାକୁ ଯେତିକି ମଜା ଲାଗେ, ସେତିକି ଓଦା କପଡ଼ାର ସେ ନାପସନ୍ଦ ମହକ ଆଉ ବାକି ପଡ଼ିଯାଇଥିବା ବାହାରର କାମ ପାଇଁ ଚିନ୍ତା ଘରେ। ଏତେ ସବୁ ଭିତରେ ସୁଖ ଦିଏ ବର୍ଷା ବିଜୁଳି ଆଉ ବର୍ଷା ବୁନ୍ଦାର ଶବ୍ଦ ଭିତରେ ଅଚିନ୍ତନିତ। ସତରେ ଆଷାଢ଼ର ଆଗମନରେ କେତେ ଖୁସି ହେଉଛନ୍ତି ଆମର ଚଷା ଭାଇ ଭଉଣୀ, ଲେଖକ ଲେଖିକା, ଗଛ ଗହଳରେ ଚାତକ ଆଉ ମୟୂରୀ। ବର୍ଷଯାକର ଧୂଳି ପରସ୍ତରେ ବୁଡ଼ି ରହିଥିବା ଗଛର ପତ୍ର ଫେରି ପାଇଛି ତା ଅସଲ ରଙ୍ଗ, ମାଟିର ମହକ ଆଉ କାନ ପାଖେ ଝିପି ଝିପି ବର୍ଷାର ଶବ୍ଦ, ଆଉ ପାଉଁଜିରେ ଛନ୍ଦି ହୋଇ ରହିଯାଉଛି କଅଁଳ ଘାସଟି, ଦେହର ଶୀତଳତା, ମନର ଉଷ୍ମତା, ଭିଜିବାର ଇଚ୍ଛା, ପୁଣି ରୋଗରେ ପଡ଼ିଯିବାର ଭୟ। ଏତେ ସବୁ ଫନ୍ଦି ଫିକର ଭୁଲି ମନ କହେ ଶୁଣିବାକୁ ରେଡ଼ିଓରେ ପ୍ରେମ ଭିଜା ଗୀତଟିଏ।

ଏ ମୌସୁମୀ, ଏ ବର୍ଷା ଭିଜା ପାଗ, ବର୍ଷା ଋତୁ ପ୍ରେମୀଙ୍କ ମନକୁ ବାନ୍ଧି ରଖେ ନିଜ କୋହଲା ପାଗ ଆଉ କଳାହାଣ୍ଡିଆ ବାଦଲରେ। ଶୁଖିଲା ମାଟିରେ ଯେବେ ବର୍ଷା ବୁନ୍ଦାର ସ୍ପର୍ଶ ହୁଏ, ସେତେବେଳେ ଧରଣୀ ରାଣୀ ଅମୃତ ସିକ୍ତା ହୁଏ, ପୂର୍ଣ୍ଣ ପ୍ଲାବିତ ହୁଏ ଅପୂର୍ଣ୍ଣ ପୃଥିବୀ, ସ୍ରୋତଶ୍ରେଣୀର ଅବ୍ୟାହତ ପ୍ରବାହ ପ୍ରଖର ହୁଏ, ସାଗର ସହ ମିଳନ ହୁଏ ତଟିନୀର, ବଜ୍ରପାତର ଗର୍ଜନ ମର୍ଦ୍ଦଳର ସୁର ତୋଳିଥାଏ, ଆଉ ମହ୍ଲାର ରାଗରେ ବରସିଯାଏ ବର୍ଷା।

ଆଉ ସେଇ ମେଘର ଅପୂର୍ବ ସୌନ୍ଦର୍ଯ୍ୟ ଆଙ୍କି ହୋଇଯାଏ କାଳିଦାସଙ୍କ ଲେଖନୀରେ। ନୂଆ ଏକ ରୂପ ନିଏ ଏଇ ବର୍ଷା, ଶବ୍ଦର ଅଳଙ୍କାର ସଙ୍ଗୀତର ରାଗରେ ମିଶି ରୂପ ନିଏ ଏକ ମହାକାବ୍ୟ, ଯାହା ସଂସ୍କୃତ ସାହିତ୍ୟର ଏକ ଅମୂଲ୍ୟ ସମ୍ପଦ। ହଁ ଶ୍ରୋତା ବନ୍ଧୁ, ସେ ମହାକାବ୍ୟ ହେଉଛି ମେଘଦୂତ, ଯାହାର ଶବ୍ଦ ସଂଯୋଜନା, ଛନ୍ଦ, ଜ୍ୟୋତିପାତ ସବୁକିଛି ଅତୁଳନୀୟ ଆଉ ଅବର୍ଣ୍ଣନୀୟ। ରଙ୍ଗର ବର୍ଣ୍ଣାଳୀ ପରି ମହାକାବ୍ୟ ମେଘଦୂତ ବର୍ଷାର ଅନୁଭୂତିକୁ ଜୀବନ୍ତ ରୂପେ ରଙ୍ଗାୟିତ କରିପାରିଛି ସେ। ତେଣୁ ଏ ବର୍ଷା ଭାଗରେ କବି ମନ ଜାଗି ଉଠେ, ବର୍ଷାର ସେ ବୁନ୍ଦା ସବୁ କାଳି ସାଜି ଉତୁରିଯାଏ କାଗଜ ଫର୍ଦ୍ଦରେ, ଆଉ ତାକୁ ପାଠକେ ପଢ଼ି ଖୁବ୍ ଖୁସି ହୁଅନ୍ତି, ଆଉ ସେଥିରେ ଯୋଡ଼ି ଦିଅନ୍ତି ନିଜ ଜୀବନର, ନିଜ ମନର ଭାବନା ସବୁକୁ। ତେବେ ଶ୍ରୋତା ବନ୍ଧୁ, ବର୍ଷା ଭିଜା ପାଗର ସୌନ୍ଦର୍ଯ୍ୟରେ ହଜିଯାଇ ଆପଣ କବି ସାଜିବା ପୂର୍ବରୁ ଚାଲନ୍ତୁ ଶୁଣିନେବା ଆମ ଶ୍ରୋତାଙ୍କ ମନପସନ୍ଦର ଗୀତଟି। ପୁରୀ କୁମ୍ଭାରପଡ଼ାରୁ ଅମ୍ବିକା ବିଷୋଇ ଅନୁରୋଧ କରିଛନ୍ତି ଗପ ହେଲେ ବି ସତ ଚଳଚ୍ଚିତ୍ରରୁ କୁମାର ବାପିଙ୍କ କଣ୍ଠରେ ଏହି ଗୀତଟି।

ବର୍ଷା ଭିଜା ପାଗରେ ଆପଣ ଶୁଣୁଛନ୍ତି ଏହି ରୋମାଣ୍ଟିକ ଗୀତଟି କେବଳ 103.4 FM ହେଲଳ କାର୍ଯ୍ୟକ୍ରମରେ।

ଧନ୍ୟବାଦ ଆମର ଶ୍ରୋତା ଅମ୍ବିକା ବିଷୋଇ। ଆଶା କରୁଛୁ ନିଜ ମନ ପସନ୍ଦର ଗୀତ ଶୁଣି ଆପଣ ଖୁବ୍ ଖୁସି ହେଇଥିବେ। ଆକାଶରେ ମେଘ ଦେଖିଲେ ମୟୂର ହିଁ ପ୍ରଥମେ ସ୍ୱାଗତ କରେ। ତା ପାଖରେ ଥିବା ନୃତ୍ୟ କଳା ସତେ ଯେମିତି ବର୍ଷା ପାଇଁ ସମର୍ପିତ। ମୟୂର ବିନା ବର୍ଷାର ପରିକଳ୍ପନା କରିବା ଅସମ୍ଭବ। ଏ ବର୍ଷା ଋତୁ ଚାରିଆଡ଼େ ଭରିଦିଏ ସବୁଜିମା, ଆଉ ସଭିଙ୍କ ମନରେ ସତେଜତା ଭାବନା ସହିତ ଭରିଦିଏ ନୂଆ ଭାବନା। ସେ ଆମର ଚାଷୀ ଭାଇ ଭଉଣୀଙ୍କ ମନରେ ହେଉ ଅବା କବି ମନ ପ୍ରାଣରେ, ସ୍କୁଲ ଫେରନ୍ତା ପିଲାଟି ମନରେ କାଗଜ ଡଙ୍ଗା ଭସାଇବାର ନୂଆ ଖୁସି ହେଉ ଅବା ଚିତ୍ରକରର ସେ ରଙ୍ଗତୁଳିରେ ରଙ୍ଗ ହେଉ। ତେବେ ଶ୍ରୋତାବନ୍ଧୁ, ଆପଣଙ୍କ ମନରେ ଏ ମୌସୁମୀ, ଏ ବର୍ଷା କେଉଁ ନୂଆ ଭାବନା ଭରିଦିଏ ଆମକୁ ନିଶ୍ଚୟ ଜଣାଇବେ। ତେବେ ଶ୍ରୋତାବନ୍ଧୁ, ବର୍ଷା ଋତୁ ଆସିଗଲେ ସବୁଆଡ଼େ ସବୁଜିମାରେ ଭରିଯାଏ। ଫୁଲ ବଗିଚାରେ କେତେ ପ୍ରକାରର ଫୁଲର ସମ୍ଭାର ଆସିଯାଏ। ପ୍ରକୃତି ରାଣୀ ନୂଆ ରୂପ ଧାରଣ କରେ ଏହି ବର୍ଷା ଋତୁରେ। ଲାଲ, ହଳଦିଆ, ସବୁଜ ଆଉ ନୀଳ ରଙ୍ଗର ଫୁଲ ଆମ ମନକୁ ଆକର୍ଷିତ କରିଦିଏ। ରଙ୍ଗୀନ ଫୁଲର ମନଲୋଭା ଶୋଭାରେ ଆମ ମନ ଆଉ ଆଖି ଅଟକିଯାଏ। ରଙ୍ଗୀନ ଫୁଲର ବଗିଚା ମନକୁ ବହୁତ ସୁଖ ଦିଏ। ତେବେ ବର୍ଷା ଦିନର ସବୁଜିମା, ସୌନ୍ଦର୍ଯ୍ୟ, ଶୀତଳତାକୁ ଆପଣେଇବା ସହିତ କିଛି ସାବଧାନତା ମଧ୍ୟ ଆପଣେଇବାକୁ ପଡ଼ିବ ଶ୍ରୋତାବନ୍ଧୁ, କାରଣ ଏହି ଋତୁରେ ଜଳବାହିତ ରୋଗ ମଧ୍ୟ ବୃଦ୍ଧି ପାଇବାର ଆଶଙ୍କା ଥାଏ, ଯେମିତିକି ହଇଜା, ଟାଇଫଏଡ଼। ତେଣୁ ଏ ସମୟରେ ବିଶୁଦ୍ଧ ଜଳ ସହିତ ସୁସ୍ଥ ଖାଦ୍ୟ ଖାଇବା ନିହାତି ଜରୁରୀ। ତେବେ ହଁ ଶ୍ରୋତାବନ୍ଧୁ, ଥଣ୍ଡା ପାଗରେ ନା ହାତ ଧୋଇବାକୁ ଇଚ୍ଛା ହୁଏ ନା ଠିକ୍ ସମୟରେ ପାଣି ପିଇବାକୁ। ତେଣୁ ଜ୍ୱର, ବାନ୍ତି, ହଇଜା, ଜଣ୍ଡିସ୍, ଟାଇଫଏଡ଼ ଭଳି ରୋଗରୁ ଦୂରେଇ ରହିବା ପାଇଁ ହେଲେ ଏହି ଋତୁରେ ମଧ୍ୟ ଆମେ ସଭିଏଁ ଖାଇବା ପୂର୍ବରୁ ହାତକୁ ପରିଷ୍କାର କରିବା ଏବଂ ଠିକ୍ ସମୟରେ ପାଣି ପିଇବା, ତା ପୁଣି ବିଶୁଦ୍ଧ ଜଳ। କିନ୍ତୁ ଶ୍ରୋତାବନ୍ଧୁ, ବର୍ଷା ଦିନେ ଆମ ସଭିଙ୍କୁ ବେଶ୍ ପସନ୍ଦ ଚଟପଟା ଖାଦ୍ୟ। ହେଲେ ବର୍ଷା ଦିନେ ଖାଦ୍ୟପେୟରେ ସାମାନ୍ୟ ଅସାବଧାନତା ଆମର ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ ହୋଇପାରେ। ତେଣୁ ବର୍ଷା ଦିନେ ବଜାରରେ ଖୋଲାରେ ବିକ୍ରି ହେଉଥିବା ଖାଦ୍ୟ ନ ଖାଇ ଆମେ ସୁଷମ ଖାଦ୍ୟ ଖାଇବା। ତେବେ ଆପଣଙ୍କ ପ୍ରଶ୍ନ ଆସିପାରେ, ବର୍ଷା ଦିନେ ଆମେ କାକୁଡ଼ି ଖାଇବା କି ନାହିଁ? କାରଣ ଆମ ମନରେ ସାଧାରଣତଃ ଧାରଣା ଥାଏ କାକୁଡ଼ି ଖାଇବା ଦ୍ୱାରା ଥଣ୍ଡା ହେଇଯାଏ। ହେଲେ ଶ୍ରୋତାବନ୍ଧୁ, କାକୁଡ଼ି ଆମେ ବର୍ଷା ଦିନେ ମଧ୍ୟ ଖାଇପାରିବା, କାରଣ କାକୁଡ଼ି ଖାଇବା ଦ୍ୱାରା ଆମ ଶରୀରରେ ଜଳୀୟ ଅଂଶର ଅଭାବ ଦେଖାଯାଇନଥାଏ। ଯେମିତି ଏଇ ଟିକିଏ ପୂର୍ବରୁ ଆମେ କଥା ହେଉଥିଲେ, ଥଣ୍ଡା ପାଗ ପାଇଁ ଆମକୁ ପାଣି ପିଇବାକୁ ଇଚ୍ଛା ହୁଏ ନାହିଁ, ତେଣୁ କାକୁଡ଼ି ଆମ ଶରୀରର ଜଳୀୟ ଅଂଶର ଅଭାବକୁ ଦୂର କରିପାରିବ। ତା ସହିତ ଲାଉ ଖାଇବା ସ୍ୱାସ୍ଥ୍ୟ ପ୍ରତି ବେଶ୍ ଲାଭଦାୟକ, କାରଣ ଲାଉ ଦ୍ୱାରା ଆମର ହଜମ ପ୍ରକ୍ରିୟା ଭଲ ହୋଇଥାଏ, ଆଉ ଲାଉରେ ପ୍ରଚୁର ମାତ୍ରାରେ ଆଇରନ୍, ଭିଟାମିନ୍ ବି, ଭିଟାମିନ୍ ସି ରହିଥାଏ, ଯାହା ବର୍ଷା ଦିନେ ଶରୀରକୁ ବିଭିନ୍ନ

ପରିବେଶକୁ ପରିଷ୍କାର ରଖିବା ପାଇଁ ଏବଂ ମଇଳା ପାଣି ଜମା ନ ହେବା ପାଇଁ, କାରଣ ବର୍ଷା ପାଣି ଜମା ହେଲେ ସେଥିରେ ମଶାମାନଙ୍କର ଜନ୍ମ ହୁଏ, ଯାହାଦ୍ୱାରା ରୋଗ ବ୍ୟାପିଥାଏ। ତେଣୁ ଯଥାସମ୍ଭବ ଜମା ହୋଇଥିବା ଜଳକୁ ଖାଲି କରିବା ପାଇଁ ଚେଷ୍ଟା କରିବେ, ଆଉ ବାହାରୁ ଆସିବା ପରେ ଗୋଡ଼ ଧୋଇ ଘର ଭିତରକୁ ଯିବେ, ଯାହାଦ୍ୱାରା ଜଳବାହିତ ରୋଗ ହେବାର ସମ୍ଭାବନା ବି କିଛି ମାତ୍ରାରେ କମିପାରିବ। ଏବଂ ହଁ ଶ୍ରୋତା ବନ୍ଧୁ, ଏହି ବର୍ଷା ଋତୁରେ କୀଟପତଙ୍ଗ କାମୁଡ଼ିବାର ମଧ୍ୟ ଭୟ ଥାଏ, ତେଣୁ ନିଜ ଶରୀରକୁ ସମ୍ପୂର୍ଣ୍ଣ ରୂପେ ଘୋଡ଼ାଇ ରଖିବେ, ଆଉ ଖାସ କରି ଶୋଇବା ସମୟରେ ମଶାରୀର ବ୍ୟବହାର କରିବେ, ଯାହାଦ୍ୱାରା ଆପଣ ମ୍ୟାଲେରିଆ ବା ଡେଙ୍ଗୁରୁ ମଧ୍ୟ ରକ୍ଷା ପାଇପାରିବେ। ତେବେ ଶ୍ରୋତା ବନ୍ଧୁ, ବର୍ଷା ପାଗରେ ଆପଣଙ୍କର କ'ଣ ପ୍ରିୟ ଖାଦ୍ୟ ସେ ବିଷୟରେ ଆମକୁ ନିଶ୍ଚୟ ଜଣାଇବେ। ହେଲେ ତା ପୂର୍ବରୁ ଚାଲନ୍ତୁ ଶୁଣିନେବା ଆମ ପରବର୍ତ୍ତୀ ଶ୍ରୋତାଙ୍କ ମନପସନ୍ଦ ଗୀତ। ପୁରୀ ସୁଦର୍ଶନ ନଗରରୁ ନିବେଦିତା ଦାସ ଅନୁରୋଧ କରିଛନ୍ତି ବାଗି ଚଳଚ୍ଚିତ୍ରରୁ ଏଇ ଗୀତଟି ଛମ୍ ଛମ୍।

କେବଳ ସ୍ୱାଦ ପାଇଁ ନୁହେଁ, ବହୁ କିମ୍ବଦନ୍ତୀ ମଧ୍ୟ ସେଥିରେ ଯୋଡ଼ି ହୋଇ ରହିଛି। ଯେମିତି ଶ୍ରୀ ଚୈତନ୍ୟ ଦେବ ପ୍ରଥମ ଥର ପାଇଁ ବୃନ୍ଦାବନ ଗଲାବେଳେ ଯେଉଁ ତେନ୍ତୁଳି ଗଛ ତଳେ କିଛି ସମୟ ପାଇଁ ବସିଥିଲେ, ସେହି ବୃକ୍ଷକୁ ପବିତ୍ର ମାନି ଏବେ ବି ତାକୁ ଭକ୍ତମାନେ ପୂଜା କରୁଛନ୍ତି। ଆପଣ ଜାଣିଥିବେ ଆମର ବିଶିଷ୍ଟ ସଙ୍ଗୀତଜ୍ଞ ତାନସେନ, ତାଙ୍କ ସମାଧି ନିକଟରେ ବି କେଉଁ କାଳର ତେନ୍ତୁଳି ଗଛଟିଏ ଅଛି। ସେହି ଗଛରେ ତାନସେନଙ୍କ ଶକ୍ତି ଅଛି ବୋଲି ବହୁ ସଙ୍ଗୀତଜ୍ଞ ସେହି ସ୍ଥାନକୁ ଯାଇ ସେହି ବୃକ୍ଷକୁ ସମ୍ମାନ ପ୍ରଦର୍ଶନ କରନ୍ତି। ଆମର ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦାରୁଛେଦନ ପରେ ତେନ୍ତୁଳି ଏବଂ କେନ୍ଦୁ କାଠର ଚକ ଥିବା ହାତଟଣା ଗାଡ଼ିରେ ସେ ଦାରୁଙ୍କୁ ଶ୍ରୀମନ୍ଦିରକୁ ଅଣାଯାଏ। ଆମ ରାଜ୍ୟରେ ସବୁଆଡ଼େ ଏ ଗଛ ଦେଖିବାକୁ ମିଳେ। ତେନ୍ତୁଳି ଗଛର ମଞ୍ଜିରେ ହିଁ ତେନ୍ତୁଳିର ଯାବତୀୟ ଔଷଧୀୟ ଗୁଣ ଭରପୁର ହୋଇଥାଏ। ମଞ୍ଜି ଉପରେ ଯେଉଁ ମଣ୍ଡ ଥାଏ, ସେହି ମଣ୍ଡରେ ଟାର୍ଟାରିକ୍ ଅମ୍ଳ ଥାଏ, ଯେଉଁଥିପାଇଁ ତାହା ଖଟା ଲାଗେ। ଅନେକ ପ୍ରକାରର ଆଚାର, ସର୍ବତ ଏବଂ ଖାଦ୍ୟ ଏହି ତେନ୍ତୁଳି ମଣ୍ଡରୁ ହିଁ ତିଆରି କରାଯାଏ। ଆମ ଓଡ଼ିଆ ଭାଷାରେ ତେନ୍ତୁଳିକୁ କୟାଁ କୁହାଯାଏ, ହିନ୍ଦୀରେ ଇମ୍ଲି, ମରାଠୀରେ ଅମ୍ଲି ଓ ମଲାୟାଲାମ ଭାଷାରେ ପୁଲି, ତେଲୁଗୁରେ ଚିତା ଏବଂ ସଂସ୍କୃତରେ ଅମ୍ଳିକା ବୋଲି କୁହାଯାଏ। ଶ୍ରୋତାବନ୍ଧୁ, ତେନ୍ତୁଳିରେ ମଧ୍ୟ ଯଥେଷ୍ଟ ପରିମାଣର ଭିଟାମିନ୍ ସି ରହିଛି। ତେବେ ଏହି ତେନ୍ତୁଳି ଗଛଟିଏ ଲଗାଇବାର ଏବେ ହେଉଛି ଭଲ ସମୟ, କାରଣ ଏହି ହେଉଛି ଆଷାଢ଼ ମାସର ସମୟ, ଆଉ ତା ସହିତ ଆରମ୍ଭ ହୋଇଯାଇଛି ଜୁଲାଇ 1 ତାରିଖରୁ ବନ ମହୋତ୍ସବ। ଶ୍ରୋତାବନ୍ଧୁ, ଏ ବର୍ଷା ଦିନେ ପ୍ରକୃତିର ସବୁଜିମା ଦେଖିବା ପାଇଁ ଆମେ ସମସ୍ତେ ଟିକେ ବୁଲିଯିବା ପାଇଁ ଭଲ ପାଉ, କିନ୍ତୁ ଆପଣ ଜାଣିଥିବେ ଏହି ସବୁଜିମା ଗଛମାନଙ୍କ ପାଇଁ ହିଁ ତ ଅଛି, ଆଉ ଏ ମେଘ ବି କେବଳ ସେମାନଙ୍କ ପାଇଁ, ଆଉ ତା ସହିତ ଆପଣଙ୍କର ରୋମାଣ୍ଟିକ୍ ପାଗ ବି। ତେବେ ଏହି ଆଷାଢ଼ରେ କେବଳ ବର୍ଷାରେ ସେଲ୍ଫି ନେଇ ଅପଲୋଡ଼ କରିବା ସହିତ ନିଜ ହାତରେ ନିଜର ପ୍ରିୟ ଗଛ ନିଶ୍ଚୟ ଲଗାନ୍ତୁ। ଦେଖିବେ ଆଜି ଆପଣ ଲଗାଇଥିବା ଗଛଟି କାଲି ଆପଣଙ୍କ ସହିତ ଅନେକଙ୍କୁ ଛାଇ ଦେବ, ଆଉ ମିଠା ଫଳ ଦେବ, ଆଉ ସବୁଠାରୁ ବଡ଼ କଥା ଆମ ପାଇଁ ଅମ୍ଳଜାନ ଦେବ। ତେବେ ଶ୍ରୋତାବନ୍ଧୁ, ଆମେ ସଭି ଆମ ମାଆଙ୍କୁ ବହୁତ ଭଲ ପାଉ, ଆଉ ସବୁବେଳେ ଆମର ଇଚ୍ଛା ଥାଏ ତାଙ୍କୁ ଗୋଟିଏ ସୁନ୍ଦର ଶାଢ଼ୀ ଉପହାର ଦେବାର। ଆମେ ସବୁ ଏଇ ଧରିତ୍ରୀ ମାଆର ବି ସନ୍ତାନ, ତାହେଲେ କ'ଣ ଆମେ ସଭି ମିଶି ଆମ ଧରିତ୍ରୀ ମାଆକୁ ଏଇ ବର୍ଷାରେ ଗୋଟିଏ ସୁନ୍ଦର ସବୁଜ ଶାଢ଼ୀ ଉପହାର ଦେଇପାରିବାନି? ନିଶ୍ଚୟ ଦେଇପାରିବା। ସେଥିପାଇଁ ତ ଆମର ତତ୍କାଳୀନ କୃଷି ଆଉ ଖାଦ୍ୟ ମନ୍ତ୍ରୀ KM ମୁନ୍ସି ଏହି ଆନ୍ଦୋଳନର ଆରମ୍ଭ କରିଥିଲେ। 1950 ସେ ଅନୁଭବ କରିଥିଲେ, ଯଦି ଦେଶକୁ ସବୁଜ ସୁନ୍ଦର କରିବାକୁ ହେବ, ତେବେ ସେଥିପାଇଁ କେବଳ ସରକାର ନୁହେଁ, ଜନସାଧାରଣଙ୍କୁ ମଧ୍ୟ ଏଥିରେ ସାମିଲ ହେବାକୁ ପଡ଼ିବ, ତେବେ ଯାଇ ହେବ ଏହା ଗୋଟିଏ ଜାତୀୟ ମହୋତ୍ସବ। ତେଣୁ ଶ୍ରୋତାବନ୍ଧୁ, ଆମେ ସଭି ଏହି ବନ ମହୋତ୍ସବ ନିଶ୍ଚୟ ପାଳିବା, ଆଉ ଆମର ଭବିଷ୍ୟତ ପିଢ଼ିକୁ ଗୋଟିଏ ସୁସ୍ଥ, ପ୍ରଦୂଷଣମୁକ୍ତ ଆଉ ସବୁଜ ପୃଥିବୀ ଉପହାର ଦେବା। ତେବେ ଶ୍ରୋତାବନ୍ଧୁ, ବର୍ଷା ଋତୁରେ ଆପଣଙ୍କୁ ଗଛ ଲଗାଇବାକୁ ଭଲ ଲାଗେ ନା ଚଟପଟା ଖାଦ୍ୟ ଖାଇବାକୁ, ନା ନିଜ ଶରୀରର ଯତ୍ନ ନେବାକୁ? ସେ ବିଷୟରେ ଆମକୁ ନିଶ୍ଚୟ ଜଣାଇବେ। ହେଲେ ବର୍ତ୍ତମାନ ଚାଲନ୍ତୁ ଶୁଣିନେବା ଆଜିର କାର୍ଯ୍ୟକ୍ରମରେ ଅନ୍ତିମ ଅନୁରୋଧର ଗୀତଟି। ପୁରୀ ଗୋପୀନାଥପୁରରୁ ସନ୍ତୋଷ ମିଶ୍ର ଅନୁରୋଧ କରିଛନ୍ତି ଅରିଜିତ ସିଂଙ୍କ କଣ୍ଠରେ ଏହି ମନଛୁଆଁ ଗୀତଟି। ସାବନ ଆୟା ହେ।

ଧନ୍ୟବାଦ ଆମର ଶ୍ରୋତା ନିବେଦିତା ଦାସ। ଆଶା କରୁଛୁ ଏଇଭଳି ଆପଣ ହେଲଳ କାର୍ଯ୍ୟକ୍ରମ ଶୁଣୁଥିବେ ଏବଂ ନିଜ ମନପସନ୍ଦର ଗୀତ ଲେଖି ପଠାଉଥିବେ। ଗୀତ ପୂର୍ବରୁ ଆମେ କଥା ହେଉଥିଲେ ବର୍ଷା ପାଗରେ ଆପଣଙ୍କର ପ୍ରିୟ ଖାଦ୍ୟ କ'ଣ ସେ ବିଷୟରେ। ନିହାତି ଭାବରେ ବର୍ଷା ଦିନେ ଗରମ ଚା ଆଉ ଗରମ ପକୁଡ଼ି ତା ସହିତ ଝାଲମୁଢ଼ି, ଏଇଭଳି ଚଟପଟା ଖାଦ୍ୟର ନାଁ ଶୁଣିବା ମାତ୍ରେ ଆପଣଙ୍କ ମନ ନିଶ୍ଚୟ ସେସବୁ ଖାଇବାକୁ ଇଚ୍ଛା କରିବଣି। ତେବେ ଚଟପଟା ଖାଦ୍ୟ ଭିତରେ ସୁଆଦ ଆଣେ ତେନ୍ତୁଳି ଖଟା। ତେବେ ଶ୍ରୋତାବନ୍ଧୁ, କ'ଣ ଆପଣଙ୍କୁ ତେନ୍ତୁଳି ପସନ୍ଦ? ତେବେ ତେନ୍ତୁଳି

ଆଶା କରୁଛୁ ନିଜ ମନପସନ୍ଦର ଗୀତ ଶୁଣି ଆପଣ ନିଶ୍ଚୟ ଖୁସି ହୋଇଥିବେ ଏବଂ ଆଗକୁ ମଧ୍ୟ ଏହିଭଳି ହିଲ୍ଲୋଳ କାର୍ଯ୍ୟକ୍ରମ ଶୁଣୁଥିବେ। ଆଉ ତା ସହିତ ଆଜିର କାର୍ଯ୍ୟକ୍ରମଟି ଆପଣଙ୍କୁ କିପରି ଲାଗିଛି ସେ ବିଷୟରେ ନିଜର ମୂଲ୍ୟବାନ ମତାମତ ଆମକୁ SMS ବା ହ୍ୱାଟ୍ସଆପ୍ କିମ୍ବା ଚିଠି ମାଧ୍ୟମରେ ଲେଖି ପଠାଇ ପାରିବେ। ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ହିଲ୍ଲୋଳ କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ନିଷ୍ପାଦକ ଆକାଶବାଣୀ ପୁରୀ ପିନ୍କୋଡ଼ 752001। ଆଉ ହଁ ଶ୍ରୋତା ବନ୍ଧୁ, ଆପଣ ମଧ୍ୟ ଶୁଣିପାରିବେ ପ୍ରତି ସୋମବାର ନିଜ ମନପସନ୍ଦର ଗୀତ ଆମକୁ SMS ବା ହ୍ୱାଟ୍ସଆପ୍ କରି। ସେଥିପାଇଁ ଶୀଘ୍ର ଶୀଘ୍ର ନିଜ ଫୋନ୍ ବାହାର କରନ୍ତୁ ଆଉ ସେଥିରେ ଟାଇପ୍ କରନ୍ତୁ ନିଜର ନାମ, ଠିକଣା ଓ ପ୍ରିୟ ଗୀତ ଏବଂ ଲେଖି ଆମକୁ ପଠାଇ ଦିଅନ୍ତୁ 9437037892 ଏଇ ନମ୍ବର ମାଧ୍ୟମରେ। ବର୍ତ୍ତମାନ ପାଇଁ ମୋତେ ବିଦାୟ ଦିଅନ୍ତୁ। ଆଜିର ଉପସ୍ଥାପନାରେ ମୁଁ ରୋଜିତା ଦାସ ରହୁଛି। ନମସ୍କାର, ଜୟ ଜଗନ୍ନାଥ।

ଶେଷ ହେଲା କାର୍ଯ୍ୟକ୍ରମ ହିଲୋରି। ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ, ଉପସ୍ଥାପନାରେ ଥିଲେ ରୁଜିତା ଦାସ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ, ପ୍ରଚାରିତ ହେଉଛି 103.4 FM ଯୋଗେ। ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତ। କାର୍ଯ୍ୟକ୍ରମ ଆରମ୍ଭରେ ଶିଳ୍ପୀ ଆର୍ଡି।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ପ୍ରଚାରିତ ହେଉଛି 103.4 FM ଯୋଗେ। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ AIR ଲାଇଭ୍ ଷ୍ଟ୍ରିମିଂ ଆପ୍ସ ମାଧ୍ୟମରେ ମଧ୍ୟ ପ୍ରଚାରିତ ହେଉଛି।

ଆକାଶବାଣୀ ପୁରୀ ପ୍ରଚାର କରୁଛୁ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରୁ କେତୋଟି ଶ୍ରୀଜଗନ୍ନାଥ ଭଜନ। କାର୍ଯ୍ୟକ୍ରମ ଆରମ୍ଭରେ ଶିଳ୍ପୀ ସୋନୁ ନିଗମ ଗୀତ ରଚନା କରିଛନ୍ତି ବସନ୍ତରାଜ ସାମଲ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ପ୍ରଭାମୟୀ ଦାସ ଗୀତ ରଚନା କରିଛନ୍ତି ଡକ୍ଟର ଯଶୋମନ୍ତ ନାରାୟଣ ଧର।

0: buttes. In Jharkhand, continuous rainfall has disrupted normal life across several districts. Met Department has issued a yellow alert for heavy rain, strong winds and lightning over the next 2 days. Widespread heavy rainfall has lashed Gujarat over the past 24 hours, disrupting normal life in the Saurashtra and South Gujarat regions. In FIFA World Cup, Portugal will take on Spain in a round of 16 match at Arlington in US tonight. In another round of 16 match, co-host US will face Belgium in Seattle tomorrow morning. England, Norway, Morocco and France have already entered the quarterfinals. And that is the end of this news bulletin.
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ଶୁଣନ୍ତୁ, ଆମର ଆସନ୍ତାକାଲି ସକାଳ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ କହି ରଖୁଛୁ। ଆସନ୍ତାକାଲି ସକାଳ 6:05 ପ୍ରଚାର କରିବୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। 7:25 ପ୍ରଚାର କରିବୁ ପୁରୀ ପରିକ୍ରମା। ସୁପ୍ରଭାତ ପୁରୀ ଶୁଣିପାରିବେ 7:55। ଦିନ 8:30 ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟସ୍ତରୀୟ ପ୍ରସାରଣରେ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀ ଶ୍ରୀକ୍ଷେତ୍ର ସୁରଭି ଶୁଣିପାରିବେ ଦିନ 10:00। ଏ ଥିଲା ଆମର ଆସନ୍ତାକାଲି ସକାଳ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀଭାଇମାନଙ୍କ ପାଇଁ ମିଳିଥିବା ପାଣିପାଗର ପୂର୍ବ ଅନୁମାନରୁ ଯାହା ଜଣାଯାଏ, ଆସନ୍ତା 24 ଘଣ୍ଟା ମଧ୍ୟରେ ଦକ୍ଷିଣ ଉପକୂଳବର୍ତ୍ତୀ ଓଡ଼ିଶାର ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାର ଅଧିକାଂଶ ସ୍ଥାନମାନଙ୍କରେ ଘଡ଼ଘଡ଼ି ସହିତ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ମତ୍ସ୍ୟଜୀବୀମାନଙ୍କ ପାଇଁ ପାଣିପାଗର ସତର୍କ ସୂଚନାରୁ ଯାହା ଜଣାଯାଏ, ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପର ପ୍ରଭାବରୁ ଆଭ୍ୟନ୍ତରୀଣ ତଥା ସମୁଦ୍ର ତଟ ଦେଶରେ ଘଣ୍ଟାକୁ 35-55 କିଲୋମିଟର ବେଗରେ ପବନ ବହିବା ସଙ୍ଗେ ସଙ୍ଗେ ସମୁଦ୍ର ଅତିରିକ୍ତ ମାତ୍ରାରେ ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ 7 July ପର୍ଯ୍ୟନ୍ତ ଯିବା ପାଇଁ ବାରଣ କରାଯାଇଛି। ଶୁଣିଲେ ପାଣିପାଗର ସୂଚନା ଆକାଶବାଣୀ ପୁରୀ। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ 11:25। ଆଜିର ସାନ୍ଧ୍ୟ ଅଧିବେଶନକୁ ଆମେ ଏଇଠି ରଖୁଛୁ। ପୁଣିଥରେ ଆପଣମାନଙ୍କୁ ଶୁଭେଚ୍ଛା ଜଣାଇବୁ। ଆମର ପରବର୍ତ୍ତୀ ଅଧିବେଶନ ଆସନ୍ତାକାଲି ସକାଳ 5:56। ତେବେ ଆଜି ପାଇଁ ଆମକୁ ବିଦାୟ ଦିଅନ୍ତୁ। ଜୟ ହିନ୍ଦ।